ଆକାଶବାଣୀ ରାଉରକେଲା ଆଜି ମଙ୍ଗଳବାର 1948 ଶକାବ୍ଦ ଆଷାଢ଼ 11 ଦିନ 2026 ମସିହା ଜୁନ 30 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ ଯୋଗେ। ମାଙ୍ଗଳିକ

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତି ଗୀତଟି ଶୁଣିବା ପ୍ରଫୁଲ୍ଲ କରଙ୍କ କଣ୍ଠରୁ। ପୁରାତନ ରଚନାରୁ ଶୁଣିବା ଏହି ଭକ୍ତି ଗୀତ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ଅଞ୍ଜଳି ମିଶ୍ରଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ଅଞ୍ଜଳି ମିଶ୍ରଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତି ଗୀତଟି ଶୁଣିବା ଅଞ୍ଜଳି ମିଶ୍ରଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 6:35। ଆସନ୍ତୁ ଶୁଣିବା ତୁଳସୀଦାସ ରଚିତ ଶ୍ରୀ ରାମଚରିତ ମାନସ କ୍ରମରେ ଶୁଣିବା 210ତମ ଭାଗ।
1: एपिसोड नंबर 210 210।

ଶ୍ରୋତାବନ୍ଧୁ ଶୁଣୁଥିଲେ ତୁଳସୀଦାସ ରଚିତ ଶ୍ରୀରାମ ଚରିତ ମାନସ। ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 6:45। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ସକାଳ 6:47ରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ 6:55ରେ ଶୁଣିବା ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଆକାଶବାଣୀର ବିକଳ୍ପ ନାହିଁ।
1: ସୁପ୍ରୀତି ମିଶ୍ର। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଗଲାକାଲ ମହାପୁରୁମାନେ 108 କରିଆ ସୁବାସିତ ପାଇଁଥି ଗାଧିକରି ଜ୍ୱରେ ପଡ଼ିଛନ୍। ଆଇସ୍ରାନୁ ଶ୍ରୀମନ୍ଦିର ଅଣସର ପିଣ୍ଡିନ ମହାପୁରୁମାନଙ୍କର ଗୁପ୍ତ ସେବା ଚାଲବା। ସେଆଡ଼େ ବ୍ରହ୍ମଗିରିର ଶ୍ରୀ ଅଲାରନାଥ ପୀଠନ ଅଣସର ଦର୍ଶନ ମୂଲ ହେବା। 13 ଦିନ ଧରିକିରି ମହାପ୍ରଭୁ ଚତୁର୍ଭୁଜ ନାରାୟଣ ରୂପଥି ଭକ୍ତମାନଙ୍କୁ ଦର୍ଶନ ଦେବେ। ଇ ବାବଦେ ଆମର ପୁରୀ ସମ୍ବାଦଦାତାଙ୍କ ରିପୋର୍ଟ। ଆଇସ୍ରାନୁ ଶ୍ରୀମନ୍ଦିର ଅଣସର ପିଣ୍ଡିନ ମହାପୁରୁମାନଙ୍କର ଗୁପ୍ତ ସେବା ଚାଲବା। ସେଆଡ଼େ ବ୍ରହ୍ମଗିରିର ଶ୍ରୀ ଅଲାରନାଥ ପୀଠନ ଅଣସର ଦର୍ଶନ ମୂଲ ହେବା। 13 ଦିନ ଧରିକିରି ମହାପ୍ରଭୁ ଚତୁର୍ଭୁଜ ନାରାୟଣ ରୂପଥି ଭକ୍ତମାନଙ୍କୁ ଦର୍ଶନ ଦେବେ। ଇ ବାବଦେ ଆମର ପୁରୀ ସମ୍ବାଦଦାତାଙ୍କ ରିପୋର୍ଟ।
2: ଗତକାଲି ମହାପ୍ରଭୁଙ୍କୁ ମାନେ ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ୱରରେ ପୀଡିତ ହୋଇଛନ୍ତି ଏବଂ ଗତକାଲି ଗୋଟିପହଣ୍ଡିରେ ବିଜେ କରାଇବା ପରେ ଅନବସର ପିଣ୍ଡିରେ ମହାପ୍ରଭୁମାନଙ୍କର ଜ୍ୱର ଜନିତ ଉପଶମ ନେଇ ଦୈତାପତି ସେବକମାନେ କାର୍ଯ୍ୟରେ ଲାଗିଛନ୍ତି। ତେବେ ଆଜିଠାରୁ ଶ୍ରୀମନ୍ଦିରରେ ପଟିଦିଅ ପୂଜିତ ହେବେ। ସେପଟେ ଆଜିଠାରୁ ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରତିବଦଳରେ ଅଲାରନାଥଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ ବୋଲି ଯୋଉ ବିଶ୍ୱାସ ରହିଛି, ସେଇ ବିଶ୍ୱାସ ଆଧାରରେ ଅଲାରନାଥଙ୍କ ନିକଟରେ ଭକ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ।
1: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଇବା 4 ଆଉ 5 ତାରିଖ ଓଡ଼ିଶା ଗସ୍ତଥି ଆସୁଛନ୍। ଆଇବା 4 ତାରିଖ ସେ ବରଗଡ଼ଠାରେ 1750 କୋଟି ଟଙ୍କା ଖର୍ଚ୍ଚଥି ତିଆରି ଇଥାନଲ ପ୍ଲାଣ୍ଟ ଲୋକାର୍ପଣ କରିବାର ସହିତ ଗୋଟିଏ ସାଧାରଣ ସଭାଥି ଉଦ୍ବୋଧନ ଦେବେ। 5 ତାରିଖ ଦିନ ସମ୍ବଲପୁରଠାରେ ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ କରିବେ। ତାର ଉତ୍ତରୁ ଗୋଟିଏ ଦଳୀୟ ସାଧାରଣ ସଭାଥି ବିଲ୍ ସେ ଯୋଗ ଦେବେ ବୋଲି ଜଣାପଡ଼ିଛି। ତାଙ୍କରି ଗସ୍ତ ସମିତି ହେବାରକେ ଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ପତି ମନମୋହନ ସାମଲ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସହିତ ରାଜ୍ୟର ବହୁତ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ତରଫରୁ କୁହାଯାଇଛି। ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ହୋଇଥିବା ବାଙ୍କୀ ପ୍ରଗତି ପରିଷଦର 6 ନମ୍ବର ବାର୍ଷିକ ସମ୍ମିଳନୀଥି ଯୋଗ ଦେଇକରି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାର୍ଟି ସାମାଜିକ ଏକତା, ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ଆଉ ଗୋଷ୍ଠୀ ବିକାଶ ପରିଷଦର ଭୂମିକାକେ ପ୍ରଶଂସା କରିଛନ୍। ଏ ଅବସରରେ ଭିନ୍ ଭିନ୍ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବା ସହିତ ସ୍କରଣିକା ଆଉ ବହି ଉନ୍କୋଚିତ ହୋଇଛି। ସରକାରୀ ଆପ୍ ଜରିଏ ଯା ଆସ୍ ଆଉ ନାଗରିକ ସୁରକ୍ଷା ସେବା ଯୋଗାବାର୍ଥି ଓଡ଼ିଶା ଦେଶର ପହିଲା ରାଜ୍ୟ ହୋଇଛି। ଓଡ଼ିଶା ଯାତ୍ରୀ ଆପ୍ଥି ଗୋଟିଏ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ସାମିଲ କରାଯାଇକରି ଇତାକେ ଦେଶର ପହିଲା ସରକାରୀ ସମନ୍ୱିତ ସୁରକ୍ଷା ଆଉ ଯା ଆସ୍ ପ୍ଲାଟଫର୍ମ ଭାବେ ତିଆରି କରାଯାଇଛି। ନୂଆ ମଡ୍ୟୁଲ୍କେ ଓଡ଼ିଶା ପୁଲିସ୍ ଆଉ ଜାତୀୟ ଜରୁରୀକାଳୀନ ସେବା 112 ସାଙ୍ଗେ ଯୋଡ଼ାଯାଇଛି, ଯେଉଁଥିର୍ଲାଗି ଜରୁରୀକାଳୀନ ପରିସ୍ଥିତି ଉପଭୋକ୍ତାମାନେ ରିଏଲ୍ ଟାଇମ୍ ଲୋକେସନ୍ ଆଧାରିତ ଆଲର୍ଟ ଜରିଏ ସାଙ୍ଗେ ସାଙ୍ଗ ପ୍ରଶାସନିକ ସାହାଯ୍ୟ ପାଇପାରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍, ନାଗରିକ ସୁରକ୍ଷା ସରକାରଙ୍କ ସବୁନୁ ବଡ଼ ପ୍ରାଥମିକତା ଆଏ, ଆଉ ପ୍ରଯୁକ୍ତି ବିଦ୍ୟା ଜରିଏ ସେବାକେ ଆଉ ସହଜ କରାଯିବା। ଆଇବା ଦିନେ ଇତାକେ ଦେଶର ପହିଲା ସରକାରୀ ସୁପର ଆପ୍ ବନାଯିବାର୍କେ ସରକାର ଲକ୍ଷ୍ୟ ରଖିଛନ୍। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ବାବଦେ ଲୋକ ଜନାବାର ଲକ୍ଷ୍ୟଥି ଫି ବଛର ଆଜିର୍ ଦିନକେ ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ ଭାବେ ପାଳନ କରାଯାଉଛି। 2010 ଜୁନ୍ ମାସ 30 ତାରିଖ ପହିଲା ସାମାଜିକ ଗଣମାଧ୍ୟମ ଦିବସ ପାଳନ କରାଯାଇଥିଲା। ଏହାଦେ ପୃଥିବୀର 58% ନୁ ଅଧିକା ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବାର ବେଳେ ଭାରତର 47% ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବାର ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଗଲାକାଲ ହାଇଟେକ୍ ସର୍ଭେ ଥି ଜମି ରେକର୍ଡ ପରିଚାଳନା କାମର ଅଗ୍ରଗତି ବାବଦେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ରାଜ୍ୟ ସରକାରଙ୍କ ଭୂମି ଅଭିଲେଖ ଅତିରିକ୍ତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଆଉ ଅତିରିକ୍ତ ଶାସନ ସଚିବ ଅମୀୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ତିବିର ମହାରାଜପୁର ଆଉ ଉଲୁଣ୍ଡା ତହସିଲର ରେକର୍ଡ ପରିଚାଳନାର ଅଗ୍ରଗତି ଆଉ କ୍ଷେତ୍ରୀୟ ସମସ୍ୟାର ସମାଧାନ ଉପରେ ଆଲୋଚନା ହୋଇଥିଲା। ଦୁଇ ରାଜ୍ୟସ୍ତରୀୟ ଅଧିକାରୀ ଆଜି ସକାଳବେଳା ତର୍ଭା, ସୋନପୁର, ବିନ୍କା ଓ ରାମପୁର ତହସିଲର କାମର ସମୀକ୍ଷା କରିବେ। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ତରଫରୁ କୃଷକ ବଜାରନ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମଟି ଯୋଗ ଦେଇକରି ମେକ୍ ଇନ୍ ବୌଦ୍ଧ ମେକ୍ ଫର୍ ଓଡ଼ିଶା ଆହ୍ୱାନକେ ସଫଲ କରିକି ଜିଲ୍ଲାକେ ଗୋଟିଏ ସମ୍ଭାବନା ଥିବାର ଶିଳ୍ପକେନ୍ଦ୍ର ବନାବା ଲାଗି ପ୍ରଶାସନର ପୂରା ସହଯୋଗ ରହିଛି ବୋଲି କହିଛନ୍। ଜୁଆନ ପିଢ଼ିକେ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା, ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟମ ଆଉ ମୁଖ୍ୟମନ୍ତ୍ରୀ ଏସ୍ଆର୍ଆଇଏଲ୍ ବାଗିର ଯୋଜନାର ସୁଯୋଗ ନେଇକରି ସ୍ୱାବଲମ୍ବୀ ହେବାରକେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମଟି ଜିଲ୍ଲାର ଭିନ୍ ଭିନ୍ ଜାଗାରୁ 100 ନୁ ଅଧିକା ଉଦ୍ୟୋଗୀ, ଷ୍ଟାର୍ଟଅପ୍ ପ୍ରତିନିଧି, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଆଉ ସମ୍ଭାବ୍ୟ ନିବେଶକମାନେ ଯୋଗ ଦେଇଥିଲେ। ପାଣିପାଗ, ରାଜ୍ୟ ଦକ୍ଷିଣ ପଶ୍ଚିମ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧା ମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମାସ 4 ଓ 5 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ବିଜେପି ରାଜ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଏହି ସୂଚନା ଦେଇଛନ୍ତି। ଜୁଲାଇ 4 ତାରିଖରେ ମନ୍ତ୍ରୀ ଶ୍ରୀ ଶାହା ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ବରଗଡ଼ ଗସ୍ତ କରି 1,750 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇଥାନଲ ପ୍ଲାଣ୍ଟର ଲୋକାର୍ପଣ କରିବେ। ସେଠାରେ ଶ୍ରୀ ଶାହା ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ 5 ତାରିଖରେ ଶ୍ରୀ ଶାହା ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦଳୀୟ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିରିଟ୍ ଓ ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ ପ୍ରୟାସ ମାଧ୍ୟମରେ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ଯାତ୍ରୀ ଆପ୍ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ ସାମିଲ କରାଯାଇଛି। ଫଳରେ ଏହା ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ନୂତନ ଭାବେ ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲକୁ ଓଡ଼ିଶା ପୋଲିସ ଏବଂ ଜାତୀୟ ଜରୁରୀକାଳୀନ ସେବା 112 ସହିତ ସମନ୍ୱିତ କରାଯାଇଛି। ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନେ ରିଅଲ ଟାଇମ୍ ଲୋକେସନ ଆଧାରିତ ସତର୍କତା ମାଧ୍ୟମରେ ତୁରନ୍ତ ପ୍ରଶାସନିକ ସହାୟତା ପାଇପାରିବେ। ଭୁବନେଶ୍ୱର ଲୋକସେବା ଭବନରେ ପରିସଂଖ୍ୟାନ ଦିବସ ଅବସରରେ ଦକ୍ଷ ଜନସେବା ପ୍ରଦାନକାରୀ ପ୍ରଶାସନିକ ତଥ୍ୟ ସଦୁପଯୋଗ ଶୀର୍ଷକ ଏକ କର୍ମଶାଳା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ସମସ୍ତ ବିଭାଗର ପରିସଂଖ୍ୟାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ସିଂ ବିଭିନ୍ନ ନୂତନ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ଜମି ରେକର୍ଡ ଓ ଅଭିଲେଖ ପରିଚାଳନା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଭୂମି ଅଭିଲେଖ ଓ ସର୍ଭେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ରେକର୍ଡ ପରିଚାଳନା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଓ ସେଗୁଡ଼ିକର ସମାଧାନ ଉପରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟ ପରିଚାଳନା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା, ନିରପେକ୍ଷତା ଓ ସମୟବଦ୍ଧ ଭାବେ ଲୋକମାନଙ୍କ ଦାବି ଓ ଆପତ୍ତିଗୁଡ଼ିକର ସମାଧାନ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲାର ମା ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ 1,22,00,000 ଟଙ୍କା ମିଳିଛି। ଏଥିସହ ହୁଣ୍ଡିରୁ 32 ଗ୍ରାମ ସୁନା ଓ 1,300 କିଲୋ ରୂପା ସଂଗ୍ରହ ହୋଇଛି। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବଳୟ ମଧ୍ୟରେ 9 ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବର୍ଷା ହେବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ଜାରି ରହିଛି। ଗତକାଲି ନୂଆପଡ଼ାଠାରେ ଦିନର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ଭେରିକୋସ୍ ପେନ୍ ଆଲୋଚନା କରିଛନ୍ତି ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର
2: ଆମର ପାଦ ଏବଂ ଗୋଡ଼ ଏକ ଦରକାରୀ ଅଙ୍ଗ ପ୍ରତିଦିନ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବା ପାଇଁ ଏହା ସୁସ୍ଥ ରହିବା ଦରକାର କିନ୍ତୁ ଏହି ଅଙ୍ଗ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଏ ଏବଂ ରୋଗୀ ପାଇଁ ଚାଲିବା କଷ୍ଟକର ହୋଇଥାଏ ଏହାଫଳରେ ନିତିଦିନିଆ କାର୍ଯ୍ୟ କରିବା ପ୍ରାୟ ଅସମ୍ଭବ ହୋଇପଡ଼େ ଯଦି ସେ ଘରର ମୁରବୀ ହୋଇଥାଏ ତେବେ ସେ ଘରକୁ ଠିକ୍ ଭାବରେ ଚଳାଇପାରେ ନାହିଁ ଏହି ପରିପ୍ରେକ୍ଷୀରେ ଗୋଡ଼ ପରି ଅଙ୍ଗଟି ଆମ ପାଇଁ କେତେ ମୂଲ୍ୟବାନ ତାହା ସହଜରେ ଅନୁମାନ କରିପାରୁଥିବେ ତେଣୁ ଗୋଡ଼ ଏବଂ ପାଦକୁ ସୁସ୍ଥ ରଖିବା ଆମର କର୍ତ୍ତବ୍ୟ ପାଦ ଏବଂ ଗୋଡ଼ରେ କେତେ ପ୍ରକାର ରୋଗ ଦେଖାଯାଏ ସେଗୁଡ଼ିକ ହେଲା ଡାଇବେଟିସ୍ ଜନିତ ପାଦରୋଗ ଫାଇଲେରିଆ ଗୋଡ଼ ରୋଗ ବର୍ଜର୍ସ ରୋଗ ଏବଂ ଭାରିକସ୍ ଫେନ୍ସ ରୋଗ ଏହିସବୁ ରୋଗରେ ଗୋଡ଼ଠାରୁ ପାଦ ପର୍ଯ୍ୟନ୍ତ ଘା ଏବଂ ଫୁଲା ସହିତ କଷ୍ଟ ହୁଏ ରୋଗ ବଢ଼ିଗଲେ ପାଦ ହରାଇବାର ସମ୍ଭାବନା ମଧ୍ୟ ରହେ ଏଥିରେ ରୋଗୀକୁ ଡାକ୍ତରଖାନାରେ ଅନେକ ଦିନ ରହିବାକୁ ପଡ଼େ ବହୁତ ଔଷଧ ଓ ଅପରେସନ୍ ଲାଗେ ଏବଂ ପ୍ରବଳ ଅର୍ଥ ଖର୍ଚ୍ଚ ହୁଏ ରୋଗୀର ସେବା କରିବା ପାଇଁ ମଧ୍ୟ ଅନେକ ଲୋକଙ୍କ ଆବଶ୍ୟକତା ପଡ଼େ ଏହିସବୁ କାରଣରୁ ରୋଗୀ ଓ ତା ପରିବାର ସର୍ବସ୍ୱାନ୍ତ ହୋଇଥାନ୍ତି ଏପରି ରୋଗର ସାମାଜିକ ଆର୍ଥିକ ଏବଂ ସର୍ବୋପରି ଦେଶର ଅନେକ ନଷ୍ଟ ହୋଇଥାଏ ତେଣୁ ଶ୍ରୋତାବନ୍ଧୁ ଆସନ୍ତୁ ଆଜି ଆମେ ଏହିପରି ଏକ ରୋଗ ବିଷୟରେ ଆଲୋଚନା କରିବା ଏହାକୁ ଭାରିକୋଜ୍ ଫେନ୍ ବା ଭାରିକୋଜ୍ ଅଲ୍ସର୍ କହନ୍ତି ଏହି ରୋଗରେ ଗୋଡ଼ର ପାଦ ପର୍ଯ୍ୟନ୍ତ ଶିରାମାନେ ମୋଟା ଏବଂ ଜଳଜଳ ହୋଇ ଦେଖାଯାଆନ୍ତି ଗୋଟେ ଗୋଟେ ଜାଗାରେ ଶିରାମାନେ ମେଞ୍ଚା ମେଞ୍ଚା ହୋଇ ବାହାରକୁ ଦେଖାଯାଆନ୍ତି ଶିରା ଭିତରର ରକ୍ତଚାପ ଅଧିକା ହେବା ଫଳରେ

0: ଶିରାର କାନ୍ଥ ପତଳା ହୋଇଯାଏ, ଫଳରେ ସେଥିରୁ ନିର୍ଗତ ଜଳୀୟ ଅଂଶ ଚର୍ମ ତଳେ ଜମା ହୁଏ। ପାଦ ଫୁଲିବା ଆରମ୍ଭ କରେ, ପାଦର ଚର୍ମ ମୋଟା ଓ ଟାଣ ହୋଇଯାଏ, ଗୋଡ଼ ତଳଭାଗର ଗଣ୍ଠି ଅର୍ଥାତ୍ ଆଙ୍କେଲ୍ ଗଣ୍ଠି ଠାରେ ଘା ସୃଷ୍ଟି ହୁଏ, ରକ୍ତସ୍ରାବ ହୁଏ। ଏହାକୁ ଭାରିକୋଜ୍ ଅଲ୍ସର୍ ବୋଲି କୁହାଯାଏ ବା ଭାରିକୋଜ୍ ଘା ବୋଲି କୁହାଯାଏ। ଏହାର ମୂଳ କାରଣ ହେଲା ଯେଉଁମାନେ ବେଶୀ ସମୟ ଠିଆ ହୋଇ କାମ କରନ୍ତି, ଯଥା ଟ୍ରାଫିକ୍ ପୋଲିସ, ଶିକ୍ଷକ ଏବଂ ଅନ୍ୟାନ୍ୟ ଲୋକ ଯେଉଁମାନଙ୍କର କାର୍ଯ୍ୟରେ ବହୁତ ସମୟ ଠିଆ ହେବାକୁ ପଡ଼ିଥାଏ, ସେମାନଙ୍କ ମଧ୍ୟରେ ଏହି ରୋଗ ବିଶେଷ ପରିମାଣରେ ଦେଖାଯାଏ। ଶିରା ମଧ୍ୟରେ ଥିବା ଭାଲ୍ଭ ଖରାପ ହୋଇଯାଏ, ଫଳରେ ଚର୍ମ ତଳେ ଥିବା ଶିରାକୁ ଅଧିକ ରକ୍ତଚାପ ପ୍ରବାହ କରେ। ଯଦି ଆମେ ପ୍ରାଥମିକ ଅବସ୍ଥାରେ ଏହି ରୋଗକୁ ଜାଣିପାରିବା, ତାହେଲେ ଘା ହେବା ଅବସ୍ଥାକୁ ଟାଳିପାରିବା। କେତେକ ପ୍ରାଥମିକ ଲକ୍ଷଣ ବିଷୟରେ ଆମେ ଜାଣିବା ଦରକାର, ଯଥା ଗୋଡ଼ ଘୋଳେଇ ହେବା, ଓଜନ ଲାଗିବା, ଆଙ୍କେଲ୍ ଗଣ୍ଠି ପାଖରେ ଫୁଲିବା, ବଡ଼ ବଡ଼ ଓ ମେଞ୍ଚା ମେଞ୍ଚା ଶିର ଦେଖାଯିବା, ବୁଢ଼ିଆଣୀ ଜାଲ ସଦୃଶ ଛୋଟ ଛୋଟ ବିଭିନ୍ନ ଜାଗାରେ ସୃଷ୍ଟି ହେବା ଇତ୍ୟାଦି ଇତ୍ୟାଦି। ଏହି ଅବସ୍ଥାରେ ରୋଗର ଚିକିତ୍ସା କଲେ ପୂରାପୂରି ରୋଗରୁ ଉପଶମ ମିଳେ ଏବଂ ଘାରୁ ରକ୍ଷା ମିଳେ ଓ ସୁସ୍ଥ ଗୋଡ଼ ଯୋଗୁଁ ଲୋକ ଦୈନିକ କାମ କରିପାରେ। ଡପ୍ଲର ବୋଲି ଗୋଟିଏ ପରୀକ୍ଷା ଅଛି, ଯାହାଦ୍ୱାରା ଏହି ରୋଗ ବିଷୟରେ ଆମେ ଜାଣିପାରିବା। ଏହାକୁ ଭେନସ୍ ଡପ୍ଲର ଷ୍ଟଡି ବୋଲି କୁହାଯାଏ। କେଉଁ କେଉଁ ଶିରା ଖରାପ ଅଛି ଏବଂ କେଉଁ କେଉଁ ଶିରାରେ ଭାଲ୍ଭ ଖରାପ ଅଛି ଏବଂ ରକ୍ତ ପ୍ରବାହ କେଉଁ ଦିଗକୁ ହେଉଛି, ତାହା ମଧ୍ୟ ଏହି ଡପ୍ଲର ଷ୍ଟଡି ଦ୍ୱାରା ଜଣାପଡ଼େ। ଏହାର ଆଉ ଏକ ସୁବିଧା ହେଲା ଯେ ଡପ୍ଲର ଷ୍ଟଡି ଫଳରେ ଶଲ୍ୟ ଚିକିତ୍ସକ କେଉଁ ଜାଗାରେ ଅପରେସନ୍ କରିବ, ତାହା ମଧ୍ୟ ଜଣାପଡ଼ିଥାଏ। ଆସନ୍ତୁ ଏହି ରୋଗର ଚିକିତ୍ସା ଓ ପ୍ରତିଷେଧ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା। ସବୁଠାରୁ ଅତ୍ୟନ୍ତ ଜରୁରୀ କଥା ହେଲା ଏହି ରୋଗକୁ ଆମେ କେମିତି ହେବାକୁ ନଦେବା, ଅର୍ଥାତ୍ ପ୍ରିଭେନ୍ସନ୍। କଥାରେ ଅଛି, ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍। ଯଦି ଆମେ ଏପରି କିଛି କାମ କରୁଥିବା ଯେଉଁଥିରେ ବେଶୀ ସମୟ ଠିଆ ହେବାକୁ ପଡ଼ୁଥିବ ଏବଂ ମଝିରେ ମଝିରେ ଯଦି ଆମେ ଏପରି କିଛି କାମ କରୁଥିବା ଯେଉଁଥିରେ ବେଶୀ ସମୟ ଠିଆ ହେବା ଅନିବାର୍ଯ୍ୟ, ତେବେ ମଝିରେ ମଝିରେ ବସି ପଡ଼ିବା ଉଚିତ ଏବଂ ଗୋଡ଼କୁ ଟିକେ ଉଚ୍ଚା ଚୌକି ଉପରେ ରଖିଦେଲେ ପାଦରୁ ରକ୍ତ ହୃଦୟ ଆଡ଼କୁ ଚାଲିଆସେ, ଫଳରେ ପାଦର ଶିରାରେ ଥିବା ରକ୍ତଚାପ କମିଯାଏ। କୌଣସି ଓଜନ ଜିନିଷ ତଳୁ ଉଠେଇଲା ବେଳେ ଶିରା ଉପରେ ପ୍ରବଳ ଚାପ ପଡ଼େ, ତେଣୁ ସେଥିରୁ ମଧ୍ୟ ନିବୃତ ରହିବା ଉଚିତ। ଏସବୁ ବ୍ୟବସ୍ଥାକୁ କାର୍ଯ୍ୟକାରୀ କଲେ ଭାରିକୋଜ୍ ଶିରା ହେବାର ସମ୍ଭାବନାକୁ ଆମେ ଏଡ଼ାଇ ଦେଇପାରିବା। ଭାରିକୋଜ୍ ଶିରା ହେଲେ ଆମେ କ'ଣ କରିବା, ଆସନ୍ତୁ ଜାଣିବା। ପ୍ରଥମେ ଯେଉଁ କାର୍ଯ୍ୟ ଯୋଗୁଁ ଏହା ହେଉଛି ତାକୁ ବନ୍ଦ କରିବା ନିହାତି ଦରକାର। ଇଲାଷ୍ଟିକ୍ ମୋଜା ବା କମ୍ପ୍ରେସନ୍ ମୋଜା ବ୍ୟବହାର କରିବା ନିତାନ୍ତ ଆବଶ୍ୟକ। ଦିନବେଳେ ଏହାକୁ ନିଶ୍ଚୟ ପିନ୍ଧିବା ଦରକାର, ରାତିରେ ଏହାକୁ ଖୋଲାଯାଇପାରେ। ଯଦି ଇଲାଷ୍ଟିକ୍ ମୋଜା ନ ମିଳେ, ତାହେଲେ ଇଲାଷ୍ଟିକ୍ କ୍ରେପ୍ ବ୍ୟାଣ୍ଡେଜ୍ ମଧ୍ୟ ବ୍ୟବହାର କରାଯାଇପାରେ। ଯଦି ଗୋଡ଼ରେ ଘା ହୋଇଛି, ତେବେ ତାହାର ଚିକିତ୍ସା ତତ୍ସଙ୍ଗେ କରିବା ଉଚିତ, ଅର୍ଥାତ୍ ଘାର ଡ୍ରେସିଂ ଏବଂ ଆଣ୍ଟିବାୟୋଟିକ୍ ଚିକିତ୍ସା ଇତ୍ୟାଦି। ଏସବୁ ସତ୍ତ୍ୱେ ଯଦି ଉପଶମ ନ ମିଳେ ଏବଂ ରୋଗ ବଢ଼ି ବଢ଼ି ଅଧିକ ହେବାକୁ ଲାଗେ, ତେବେ ଶଲ୍ୟ ଚିକିତ୍ସା କରାଯିବା ଉଚିତ। ଅଭିଜ୍ଞ ଶଲ୍ୟ ଚିକିତ୍ସକଙ୍କ ପାଖରେ ଚିକିତ୍ସା କରିବା ଦରକାର।
1: ଆମର ସ୍ୱାସ୍ଥ୍ୟରେ ଭେରିକୋଜ୍ ପେନ୍ ସମ୍ପର୍କରେ ଆଲୋଚନା କଲେ ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର। ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପେଟ୍ରୋଲ ଓ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ଆରମ୍ଭ, ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ପରାସ୍ତ କଲା ବ୍ରାଜିଲ। ଦେଶବ୍ୟାପୀ ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଏହା କାର୍ଯ୍ୟକାରୀ ହେବ। ସରକାରୀ କ୍ଷେତ୍ର ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ମାଧ୍ୟମରେ ମୋଟର ସ୍ପିରିଟ୍ ଏବଂ ହାଇସ୍ପିଡ୍ ଡିଜେଲ ବିତରଣ ଉପରୁ ଏହି ନିୟାମକ ପଦକ୍ଷେପ ପ୍ରତ୍ୟାହାର ହେବ। ପେଟ୍ରୋଲିୟମ ଉତ୍ପାଦର ଯୋଗାଣ ସ୍ଥିତି ସମୀକ୍ଷା କରିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ସହିତ ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ଅସ୍ଥାୟୀ ନିୟାମକ ବ୍ୟବସ୍ଥା ଦେଶବ୍ୟାପୀ ପ୍ରଚଳନ କରାଯାଇଥିଲା। ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତିରେ ଦେଶବ୍ୟାପୀ ଅସ୍ଥାୟୀ ଭାବେ ହାଇସ୍ପିଡ୍ ଡିଜେଲ ବିକ୍ରୟର ସର୍ବାଧିକ ସମୟସୀମା ସ୍ଥିର କରାଯାଇଥିଲା। ଗତ 12 ତାରିଖରୁ ଏହି ଅସ୍ଥାୟୀ ନିୟାମକ ପଦକ୍ଷେପ କାର୍ଯ୍ୟକାରୀ ହୋଇଥିଲା। ଏହାଦ୍ୱାରା ଖୁଚୁରା

ବିକ୍ରୟ ପ୍ରତିଷ୍ଠାନ ଏବଂ ଶିଳ୍ପ ସଂସ୍ଥାଗତ ତଥା ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ପ୍ରତିଦିନ ଗ୍ରାହକ କିମ୍ବା ଯାନ ପିଛା 200 ଲିଟର ହାଇସ୍ପିଡ୍ ଡିଜେଲ ବିକ୍ରୟ ସୀମା ଧାର୍ଯ୍ୟ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ବିଜୟନଗରମ୍ରେ ଆଜି କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଆସନ୍ତାକାଲି ଅନନ୍ତପୁରମୁରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଆଇନର ଶାସନ କ୍ଷମତା ଉପଯୋଗକୁ ଶୃଙ୍ଖଳାବଦ୍ଧ କରିଥାଏ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ସ୍ୱିଡେନ୍ର ଷ୍ଟକହୋମ୍ଠାରେ ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ ଆସିଷ୍ଟାନ୍ସ ଆଇଡିଇଏ ସମ୍ମିଳନୀକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି। ସେ କହିଛନ୍ତି ଆଇନର ଶାସନ ଏକ କଲ୍ୟାଣକାରୀ ଯୋଜନା କିମ୍ବା ଆର୍ଥିକ ନୀତି ନୁହେଁ, ବରଂ ନାଗରିକଙ୍କୁ ସ୍ୱଚ୍ଛାଚାରିତାର ସୁରକ୍ଷା ପ୍ରଦାନ କରିଥାଏ। ଆଇନର ଶାସନ ସୁରକ୍ଷା ଭାରତ ଏବଂ ସ୍ୱିଡେନ୍ର ଅଭିଜ୍ଞତା ଶୀର୍ଷକ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତାଙ୍କ ସମ୍ବୋଧନରେ ବ୍ୟକ୍ତିଗତ ସ୍ୱାଧୀନତା ନେଇ ସୁରକ୍ଷା, ଆଇନର ଶାସନ, ନ୍ୟାୟିକ ସ୍ୱାଧୀନତା ଏବଂ ସାମ୍ବିଧାନିକ ଗଣତନ୍ତ୍ର ପ୍ରକ୍ରିୟା ଉପରେ ଆଲୋକପାତ କରିଛନ୍ତି। ନ୍ୟାୟିକ ବ୍ୟବସ୍ଥା କୋର୍ଟଗୁଡ଼ିକ ଉପରେ ନ୍ୟସ୍ତ କରାଯାଇଥିବା ଏକ ସାମ୍ବିଧାନିକ କର୍ତ୍ତବ୍ୟ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଭାରତୀୟ ଆଇନଗତ ଚେତନାର ମୂଳତତ୍ତ୍ୱକୁ ଧର୍ମର ପ୍ରାଚୀନ ପରମ୍ପରା ସହ ସଂଶ୍ଳିଷ୍ଟ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ନ୍ୟାୟିକ ସ୍ୱାଧୀନତା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆସନ୍ତା 2 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଲ୍ର ଚିଠା ପ୍ରସ୍ତାବ ଉପସ୍ଥାପନ କରାଯିବ। ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଆସାମର ମଡେଲକୁ ଅନୁସରଣ କରି ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିବାହ ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଗ୍ରହଣ ସମେତ ମୋଟ 9 ପ୍ରସଙ୍ଗ ଉପରେ ଏହି କମିଟି ସମୀକ୍ଷା କରିବା ସହ 4 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବ। ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏକକ ନାଗରିକ ସଂହିତା ପ୍ରସ୍ତୁତ କରିବେ। ଅନୁସୂଚିତ ଜନଜାତି, କୁର୍ମୀ ଏବଂ ପ୍ରାଚୀନ ଜନଜାତି ସମ୍ପ୍ରଦାୟକୁ ଏହି ଆଇନର ପରିସର ମଧ୍ୟକୁ ନ ଆଣିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ସୂଚନା ଦେଇଛନ୍ତି। ଆଫଗାନିସ୍ତାନର ଆବାସିକ ଅଞ୍ଚଳ ଉପରେ ପାକିସ୍ତାନର ବିମାନ ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ପାକିସ୍ତାନର ଏଭଳି ଆକ୍ରମଣ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ, ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଏହା ବିପଦ ସୃଷ୍ଟି କରିଛି ବୋଲି ମନ୍ତ୍ରଣାଳୟ କହିଛି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ଭାରତ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛି। ଆଫଗାନିସ୍ତାନର ସାର୍ବଭୌମତ୍ୱ ଏବଂ କ୍ଷତ୍ରିୟ ଅଖଣ୍ଡତା ପ୍ରତି ଭାରତ ସର୍ବଦା ସମର୍ଥନ ପ୍ରଦାନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ପାକିସ୍ତାନର ଏହି ଆକ୍ରମଣରେ ମହିଳା ଏବଂ ଶିଶୁଙ୍କୁ ମିଶାଇ 36 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ 163 ଜଣ ଆହତ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାତାରର ରାଜଧାନୀ ଦୋହାଠାରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଆଜି ପୁଣି ଆଲୋଚନା ବୈଠକ ଆରମ୍ଭ ହେବ। ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ସାମୁଦ୍ରିକ ପରିବହନ ବ୍ୟବସ୍ଥା ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି ଆଶା କରାଯାଉଛି। ବିଶ୍ୱର ପ୍ରାୟ 20% ଅଶୋଧିତ ତୈଳ ଏହି ଜଳପଥ ଦେଇ ପରିବହନ କରାଯାଇଥାଏ। ଆମେରିକା ଏବଂ ଇରାନ୍ ମଧ୍ୟରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ସାନି ସଂଘର୍ଷ ପରିସ୍ଥିତିରେ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି, ଫଳରେ ଏହି ଜଳପଥକୁ ସାର୍ବଜନୀନ କରିବା ପ୍ରୟାସ ଆଗକୁ ବଢ଼ିପାରିନାହିଁ। ଆମେରିକା ଏବଂ ଇରାନ୍ର ପ୍ରତିନିଧିମଣ୍ଡଳୀ ଏକ ଅସ୍ଥାୟୀ ଯୁଦ୍ଧବିରତି ପାଇଁ ସହମତ ହୋଇଥିବା ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ ଯୁଦ୍ଧ ସମାପ୍ତି ନେଇ ଉଭୟଙ୍କ ପକ୍ଷରେ ହୋଇଥିବା ବୁଝାମଣା ପତ୍ର ସଠିକ୍ ଭାବେ କାର୍ଯ୍ୟକାରିତାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପୁନଃ ସଂଘର୍ଷ ଆରମ୍ଭ ହୋଇଥିଲା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖଠାରୁ ଆରମ୍ଭ ହେବ। ବିଭିନ୍ନ ପର୍ଯ୍ୟାୟରେ 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି। ଶ୍ରଦ୍ଧାଳୁଙ୍କର ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ସରକାର ସୁରକ୍ଷା ପ୍ରଦାନକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ମଧ୍ୟରେ ଆନ୍ତଃ ସମନ୍ୱୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିଛନ୍ତି। ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଜାମ୍ମୁ କାଶ୍ମୀରରେ ପହଞ୍ଚୁଛନ୍ତି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥ, ତୀର୍ଥଯାତ୍ରୀ ରହୁଥିବା କ୍ୟାମ୍ପ ଏବଂ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ଥିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରମାନ ସ୍ଥାପନ କରାଯାଇଛି। ଜାମ୍ମୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 600ରୁ ଅଧିକ ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି କ୍ୟାମେରା ମୁତୟନ କରାଯାଇଛି। ଇତିମଧ୍ୟରେ ଜାମ୍ମୁ କାଶ୍ମୀର ପୁଲିସର ସ୍ୱତନ୍ତ୍ର ଅପରେସନ ଗ୍ରୁପ୍ ଏବଂ ଜାତୀୟ ସୁରକ୍ଷା ବାହିନୀ ଏନ୍ଏସ୍ଜି ଗତକାଲି ଜାମ୍ମୁର ଐତିହାସିକ

ରଘୁନାଥ ମନ୍ଦିର ପରିସରରେ ଏକ ମିଳିତ ଆତଙ୍କବାଦ ନିରୋଧୀ ମକ୍ ଡ୍ରିଲ୍ କରିଥିଲେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜିଠାରୁ ଉତ୍ତର ପୂର୍ବାଞ୍ଚଳକୁ ଦୁଇଦିନିଆ ଗସ୍ତରେ ଯିବେ। ଆସାମରେ ସାମ୍ପ୍ରତିକ ବନ୍ୟାଜନିତ ପରିସ୍ଥିତି ପ୍ରଭାବ ନେଇ ଗୁଆହାଟୀଠାରେ ଶ୍ରୀ ଚୌହାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ବନ୍ୟା ପରବର୍ତ୍ତୀ ପ୍ରଭାବ, ରିଲିଫ୍ ଯୋଗାଣ ସ୍ଥିତି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଶ୍ରୀ ଚୌହାନ ଆସନ୍ତାକାଲି ଅରୁଣାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ସେଠାରେ ପ୍ରଭାବିତ ଗ୍ରାମ, କୃଷିକ୍ଷେତ୍ର ଆଦିର ଆକାଶମାର୍ଗରୁ ସର୍ଭେ କରିବା ସହ ରିଲିଫ୍ ଶିବିର ସ୍ଥିତି ନେଇ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ବନ୍ୟା ପରିସ୍ଥିତି ତଥା ଅନ୍ୟାନ୍ୟ ପଦକ୍ଷେପ ନେଇ ମନ୍ତ୍ରୀ ଶ୍ରୀ ଚୌହାନ ଉଭୟ ରାଜ୍ୟର ବିଭାଗୀୟ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ତଥା ଅଂଶୀଦାରଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଫସଲ କ୍ଷୟକ୍ଷତି ଆକଳନ, ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ, ଫସଲ ବୀମା, ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା, ଭିତ୍ତିଭୂମି ପୁନଃନିର୍ମାଣ ଆଦି ପ୍ରସଙ୍ଗରେ ଶ୍ରୀ ଚୌହାନ ଆଲୋଚନା କରିବାର ସମ୍ଭାବନା ରହିଛି। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧା ମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଓଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ଡରେ ବ୍ରାଜିଲ ପରାସ୍ତ କରିଛି। ଆମେରିକାର ଟେକ୍ସାସ୍ଥିତ ହୋଷ୍ଟନ୍ ଷ୍ଟାଡିୟମ୍ଠାରେ ରାଉଣ୍ଡ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ବ୍ରାଜିଲ ଆଇଭରି କୋଷ୍ଟ କିମ୍ବା ନରୱେ ସହ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ଗ୍ରୁପ୍ 32 ପର୍ଯ୍ୟାୟର ଅନ୍ୟ ଏକ ମ୍ୟାଚ୍ ଜର୍ମାନୀ ଏବଂ ପାରାଗୁଏ ମଧ୍ୟରେ ଜାରି ରହିଛି। ଆମେରିକାର ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମଧ୍ୟାନ୍ତର ସୁଦ୍ଧା ପାରାଗୁଏ 1-0 ଗୋଲ୍ରେ ଆଗୁଆ ରହିଥିଲା। ରାଉଣ୍ଡ 16 ପର୍ଯ୍ୟାୟରେ କାନାଡ଼ା ପ୍ରଥମ ଦଳ ଭାବେ ଉନ୍ନୀତ ହୋଇଛି। ଦକ୍ଷିଣ ଆଫ୍ରିକାକୁ 1-0 ଗୋଲ୍ରେ ପରାସ୍ତ କରି କାନାଡ଼ା ଏହି ସଫଳତା ପାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପେଟ୍ରୋଲ ଓ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖରୁ ଆରମ୍ଭ। ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ପରାସ୍ତ କଲା ବ୍ରାଜିଲ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:25। ଆସନ୍ତୁ ଶୁଣିବା କ୍ରୀଡ଼ା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଖେଳ ଜଗତ। ଆଜିର ବିଷୟ ରହିଛି ଓଡ଼ିଶାରେ ଆଥଲେଟିକ୍ ଖେଳର ଭିତ୍ତିଭୂମି। ଏନେଇ ଆଲୋଚନା କରିଛନ୍ତି ଆଶିଷ କୁମାର ପ୍ରଧାନ, ପିଇଟି ଟିଚର, ଉଦିତନଗର ହାଇସ୍କୁଲ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ପୁଷ୍ପଲତା ସାହୁ। କାର୍ଯ୍ୟକ୍ରମ ଶୁଣିବା ତା ପୂର୍ବରୁ ବିଜ୍ଞାପନ।
1: ଯୋଗ କେବଳ ଶରୀରର ବ୍ୟାୟାମ ନୁହେଁ, ଯାହା ମନ, ଶରୀର ଓ ଆତ୍ମାର ସୁନ୍ଦର ସମନ୍ୱୟ। ପ୍ରତିଦିନ କିଛି ସମୟ ଯୋଗ ପାଇଁ ଦେଲେ ଏହା ଆମ ଜୀବନରେ ସୁସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ଭରିଦେବ। ଯୋଗ ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର। ତେଣୁ ଯୋଗ କରନ୍ତୁ, ରୋଗ ଦୂର କରି ସୁସ୍ଥ ଜୀବନ ଆପଣାନ୍ତୁ।
2: ନମସ୍କାର। ସଦ୍ୟ ପ୍ରକାଶିତ ନିରୁପମା ପତିଙ୍କର ଆଧ୍ୟାତ୍ମିକ ପ୍ରବନ୍ଧ ସଂକଳନ ବିଚିତ୍ର ବ୍ରହ୍ମାଣ୍ଡ ଓ ଭିନ୍ନ ଦୃଷ୍ଟି ଏକ ସୃଷ୍ଟି ସଂଗ୍ରହ କରି ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ଅନୁରୋଧ। ଧନ୍ୟବାଦ।
3: ଆପଣ ମ୍ୟାଥମେଟିକ୍ସରେ ୱିକ୍ ଅଛନ୍ତି କି ଏବଂ ମ୍ୟାଥମେଟିକ୍ସରେ ଜିରୋରୁ ହିରୋ ହେବାକୁ ଚାହୁଁଛନ୍ତି, ତେବେ ସମସ୍ତ CBSE, ICSE, IAS-ର କ୍ଲାସ୍ 8, 9, 10, 11, 12 ସହିତ ଜେଇ ପ୍ରିପାରେସନରେ ମଧ୍ୟ ମ୍ୟାଥମେଟିକ୍ସରେ ଷ୍ଟ୍ରଙ୍ଗ୍ ହୋଇପାରିବେ, ତେବେ ଯୋଗାଯୋଗ କରନ୍ତୁ ଦୀପକ କୁମାର ମହାନ୍ତି ସାର୍ଙ୍କୁ, କ୍ୱାର୍ଟର ନମ୍ବର D743, ସେକ୍ଟର 8, ରାଉରକେଲା। ମୋବାଇଲ୍ ନମ୍ବର 9437152631 ଏବଂ 7978

0: ଅଙ୍ଗଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ଼ ପରିଚୟ।
1: ଆଜ୍ଞା ହଁ, ଜଳ ହିଁ ଜୀବନ, ଜଳ ବିନା ଏ ସୃଷ୍ଟିର ପରିକଳ୍ପନା ଅସମ୍ଭବ। ତେଣୁ ଏ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଜଳ ସଂରକ୍ଷଣ ସମ୍ପର୍କରେ ଆପଣଙ୍କୁ ମୋର ଏଇ ଛୋଟ ସନ୍ଦେଶ। ଜଳ ହିଁ ଜୀବନ, ଆମ ଜୀବନର ଆଧାର। ଜଳକୁ ବ୍ୟୟ ନ କରି ନିଜକୁ ସୁଧାର। ବିନ୍ଦୁ ବିନ୍ଦୁ ଜଳ ମିଶି ହୁଇଁ ସାଗର, ସଞ୍ଚିଥିଲେ ବଞ୍ଚିଯିବା, ନଥିବ ହେ ଡର।
2: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଖେଳ ଜଗତ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆପଣମାନଙ୍କୁ ଆକାଶବାଣୀ ରାଉରକେଲାର ଖେଳ ଜଗତ କାର୍ଯ୍ୟକ୍ରମକୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପିକା ମୁଁ ପୁଷ୍ପଲତା ସାହୁ।

0: ଶବ୍ଦ।
1: ହଁ ଶ୍ରୋତା ବନ୍ଧୁ, ଖେଳ ଖେଳ ଖେଳିବା କେବଳ ମନୋରଞ୍ଜନ କରିବାର ଏକ ଉତ୍ତମ ଉପାୟ ନୁହେଁ, ବରଂ ଏହା ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। ଖେଳ ଖେଳିବା ଦ୍ୱାରା ଚାପ ଏବଂ ଚିନ୍ତା କମିଥାଏ। ଏହା ଆପଣଙ୍କ ମନୋଭାବକୁ ଉନ୍ନତ କରିଥାଏ। ଏହାଦ୍ୱାରା ଆପଣଙ୍କର ଶାରୀରିକ କାର୍ଯ୍ୟକଳାପ ବୃଦ୍ଧି ପାଏ, ଯାହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। ଆହୁରି ମଧ୍ୟ ଆପଣ ଖେଳ ଖେଳିବା ଦ୍ୱାରା ନୂଆ ନୂଆ ଲୋକଙ୍କୁ ଭେଟିପାରିବେ ଏବଂ ସାମାଜିକ ଦକ୍ଷତା ଉନ୍ନତ ହେବ। ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କର କାର୍ଯ୍ୟ ବୃଦ୍ଧି ପାଏ ଏବଂ ଆପଣଙ୍କର ସ୍ମୃତି ଓ ଧ୍ୟାନ ଉନ୍ନତ ହୁଏ। ହଁ ଶ୍ରୋତା ବନ୍ଧୁ, ଖେଳ ତ ବିଭିନ୍ନ ପ୍ରକାରର। କେତେକ ଖେଳ ଘର ଭିତରେ, ଆଉ କେତେକ ଖେଳ ଘର ବାହାରେ ଖେଳାଯାଏ, ଯେପରିକି ଚେସ୍, ତାସ୍, କ୍ୟାରମ୍, ଲୁଡୁ ଘର ଭିତରେ ଖେଳାଯାଏ, ଏବଂ ବାହ୍ୟ ଖେଳଗୁଡ଼ିକ କ୍ରିକେଟ୍, ଫୁଟବଲ୍, ବ୍ୟାଡମିଣ୍ଟନ୍, ହକି ଇତ୍ୟାଦି। ତେବେ ଶ୍ରୋତା ବନ୍ଧୁ, ଆଜି ଆମେ କାର୍ଯ୍ୟକ୍ରମରେ ଏଥଲେଟିକ୍ସ ବା କ୍ରୀଡ଼ା ଖେଳ ସମ୍ପର୍କରେ କିଛି କଥା ଆଲୋଚନା କରିବା। ଏଥଲେଟିକ୍ସ ବା କ୍ରୀଡ଼ା ଖେଳ ହେଉଛି ମାନବ ଶରୀରର କ୍ଷମତା, ଗତି, ସହନଶୀଳତା ଏବଂ ଶକ୍ତିର ପ୍ରଦର୍ଶନ। ଏହି ଏଥଲେଟିକ୍ସ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉତ୍ତମ ଏବଂ ଏହାକୁ ସମସ୍ତ ଖେଳର ମୂଳଦୁଆ ବୋଲି କୁହାଯାଏ। ଏହି ଖେଳରେ ଆମ ଭାରତରେ ପ୍ରସିଦ୍ଧି ଲାଭ କରିଛନ୍ତି ନୀରଜ ଚୋପ୍ରା ଜାଭଲିନ୍ ଥ୍ରୋ, ପିଟି ଉଷା ଦୌଡ଼ରାଣୀ, ମିଲ୍ଖା ସିଂ ଫ୍ଲାଇଂ ଶିଖ ହିମା ଦାସ ଦୌଡ଼ରେ, ଅଞ୍ଜୁ ବବି ଜର୍ଜ ଲମ୍ବ ଡିଆରେ। ଏମାନେ ଏହି ଖେଳ ଖେଳି ଆମ ଭାରତରେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ଶ୍ରୋତା ବନ୍ଧୁ, ଏହି ଏଥଲେଟିକ୍ସ ଖେଳ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଜଣେ ଏଥଲେଟିକ୍ସ ଖେଳର ପରିଚାଳକ। ତେବେ ତାଙ୍କୁ ତ ଆମ କାର୍ଯ୍ୟକ୍ରମକୁ ନିଶ୍ଚୟ ସ୍ୱାଗତ କରିବା, କିନ୍ତୁ ତା ପୂର୍ବରୁ ଆସନ୍ତୁ ନା ଶୁଣିନେବା ଏହି ଗୀତଟିକୁ।

0: ସାର୍ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମ ଆକାଶବାଣୀ ରାଉରକେଲାର ଖେଳ ଜଗତ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ
0: ସାର୍। ଆପଣଙ୍କର ପରିଚୟଟି ଆମ ଶ୍ରୋତାବନ୍ଧୁମାନଙ୍କୁ ଦିଅନ୍ତୁ।
1: ଜୟ ଜଗନ୍ନାଥ, ମୁଁ ଆଶିଷ କୁମାର ପ୍ରଧାନ, PM ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ର ଉଦିତ ନଗରରେ ଶାରୀରିକ ଶିକ୍ଷା ଶିକ୍ଷକ ଭାବରେ ମୁଁ କାର୍ଯ୍ୟରତ। ତା ସହିତ ଏଥଲେଟିକ୍ସର ମୁଁ ଜଣେ ଜାତୀୟ ସ୍ତରର ବୈଷୟିକ ଅଧିକାରୀ।
0: ଆଜ୍ଞା ସାର୍, ଆଜି ଆମ କାର୍ଯ୍ୟକ୍ରମରେ ଆମେ ତ ଏଥଲେଟିକ୍ ଖେଳ ସମ୍ପର୍କରେ ଆଲୋଚନା କରିବା, ତେବେ ତା ପୂର୍ବରୁ ଜାଣିବାକୁ ଚାହିଁବୁ ଯେ ଖେଳ ଆମ ଜୀବନ ପାଇଁ କାହିଁକି ଜରୁରୀ, ଏହାଦ୍ୱାରା ଆମର କ'ଣ ଲାଭପ୍ରଦ ହୋଇଥାଏ?
1: ଦେଖନ୍ତୁ, ଖେଳ ଗୋଟେ ଏମିତି ଗୋଟେ ଜୀବନ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ସେଇଟା ଆମେ ଖେଳକୁ କେବେ ବାଦ ଦେଇପାରିବାନି ଜୀବନରେ। ଯେମିତିକି ଗୋଟେ ପ୍ରଥମ ଖାସ୍ କହିବି ମୁଁ, ସେଇଟା ହେଉଛି ସୁସ୍ଥତା ଗୋଟେ। କିନ୍ତୁ ଆମେ ଯେତେବେଳେ ମା ପେଟରେ ବି ଗୋଟେ ପିଲା ଥାଏ, ସେତେବେଳେ ସେ ଖେଳିବା ଆରମ୍ଭ କରେ। ସେ ତାକୁ ଦେଖିକି ଡକ୍ଟର ତାଙ୍କୁ କହନ୍ତି କେତେ ଦୂର ସୁସ୍ଥ ଅଛି, କେତେ ଦୂର ତାର ମାଆର କଣ୍ଡିସନ ଠିକ୍ ଅଛି ନା ନାହିଁ। ସେଇଟା ମରିବା ପର୍ଯ୍ୟନ୍ତ ଚାଲି ରହିଥାଏ ଖେଳଟା, ଯେଉଁ କ୍ରୀଡ଼ା ଆପଣ କହିଲେ ଖେଳଟା। କିନ୍ତୁ ଯେଉଁ ସୁସ୍ଥ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଚାଲିଥାଏ। କିନ୍ତୁ ସୁସ୍ଥତା ଯେଉଁ କହିଲି, ସୁସ୍ଥତା ଗୋଟେ ଛୋଟିଆ ୱାର୍ଡ, କିନ୍ତୁ ସେଇଟା ପୁରା କ୍ରୀଡ଼ାର ତାର କାର୍ଯ୍ୟକୁ ସେ ପରିପ୍ରକାଶ କରିଥାଏ। ଯେମିତିକି ଆପଣଙ୍କ ଖାଲି କହିବେନି ସୁସ୍ଥତା କହିଲେ ଶାରୀରିକ ସୁସ୍ଥତା, ତା ସହିତ ମାନସିକ ସୁସ୍ଥତା, ସାମାଜିକ ସୁସ୍ଥତା, ଗୋଟେ ପିଲାର ସାମଗ୍ରିକ ବିକାଶ ସେଇଠୁ ଖେଳରୁ ମିଳିଥାଏ। ଆଉ ଗୋଟେ କଥା କହିବି, ଗୋଟେ ପିଲାର ଜୀବନର ମୂଲ୍ୟବୋଧ ବି ପରିପ୍ରକାଶ ହୋଇଥାଏ। ଯେମିତି ଏବେ ଗୋଟେ ପ୍ରୋଗ୍ରାମ୍ ଅଛି ଆମର ଅଭିନବ ବିନ୍ଦ୍ରାଙ୍କର, ଗୋଟେ ଏବେ ଅଭିବି କାର୍ଯ୍ୟକ୍ରମ ଚାଲିଛି ବିଦ୍ୟାଳୟ ସ୍ତରରେ। ସେଠି ପିଲାଙ୍କର ପ୍ରତ୍ୟେକ ଗୁଣାବଳୀ, ପ୍ରତ୍ୟେକ ଯେଉଁ ଅଛି ମୂଲ୍ୟବୋଧ, ତାର କେମିତି ପରିପ୍ରକାଶ ହେବ ବିଭିନ୍ନ କାର୍ଯ୍ୟକ୍ରମରୁ, ବିଭିନ୍ନ ଆକ୍ଟିଭିଟିରୁ, ସେଇଟା ସେମାନେ ଏବେ ସେଠି ଗୋଟେ ସ୍କୁଲ କରିକୁଲମରେ ସେଇଟା ଏଡ୍ କରାହେଇଛି, ଆଉ ବହୁତ ବଢ଼ିଆ ଭାବରେ ସେଟା ଫଳପ୍ରଦ ହେଉଛି।
0: ଆଜ୍ଞା ସାର୍, ଏଇ ଏଥଲେଟିକ୍ ଖେଳ କ'ଣ, ଏହା କେତେ ପ୍ରକାର, କ'ଣ କ'ଣ ସେ ବିଷୟରେ ଟିକେ କୁହନ୍ତୁ।
1: ଏଥଲେଟିକ୍ସ ଖେଳ ତ ଅଛି ବିଭିନ୍ନ ପ୍ରକାର, ଯେମିତିକି ସେଠି ଦୌଡ଼ ଅଛି, ସେଠି ଡିଆଁ ଅଛି, ସେଠି ବିଭିନ୍ନ ପ୍ରକାର ଥ୍ରୋଜ୍ ଅଛି, ତା ସହିତ ରୋଡ଼ ରନିଂ ଅଛି, ମାଉଣ୍ଟେନ୍ ରନିଂ ଅଛି, ତାପରେ ରୋଡ୍ ରେସ୍ ଅଛି, ୱାକିଂ ଅଛି, ବିଭିନ୍ନ ପ୍ରକାର ଖେଳକୁ ନେଇକି ଏଥଲେଟିକ୍ସ କୁହାଯାଏ ଏଇଟା।
0: ଆଜ୍ଞା ସାର୍, ଆପଣ ଏଇ ଖେଳକୁ କିପରି ପରିଚାଳନା କରନ୍ତି?
1: ଦେଖନ୍ତୁ, ଯେହେତୁ ମୁଁ ଗୋଟେ ଜାତୀୟ ସ୍ତରର ବୈଷୟିକ ଅଧିକାରୀ, କିନ୍ତୁ ଜାତୀୟ ସ୍ତରକୁ ପହଞ୍ଚିବା ଆଗରୁ ମୋତେ ବିଭିନ୍ନ ସ୍ତର ଦେଇକି ସେଠି ପହଞ୍ଚିବାକୁ ପଡ଼ିଛି। ଯେମିତିକି DTO, ଡିଷ୍ଟ୍ରିକ୍ଟ ଟେକ୍ନିକାଲ ଅଫିସିଆଲ, FSTO ଯେଉଁଟା ଆମ ଷ୍ଟେଟ୍ ଅଫିସିଆଲ ଟେକ୍ନିକାଲ ଅଫିସିଆଲ କୁହାଯାଉଛି, ତାପରେ NTO ଯେଉଁଥିରେ ମୁଁ ଏବେ ଅଛି। ଯେମିତି DTO ପରୀକ୍ଷା ଦେଲା ପରେ ଡିଷ୍ଟ୍ରିକ୍ଟ

0: ପରୀକ୍ଷା ଦେବା ପାଇଁ, ଆଉ ସେଇଟା ଆମର ରାଜ୍ୟରେ ବି ବେଳେବେଳେ ହୁଏ, ରାଜ୍ୟ ବାହାରେ ବି ପରୀକ୍ଷା ହୁଏ। ସେ ରାଜ୍ୟ ବାହାରେ ପରୀକ୍ଷା ହେଇକି ଉତ୍ତୀର୍ଣ୍ଣ ହେଲେ ଆମକୁ ଜାତୀୟ ସ୍ତରର କାର୍ଯ୍ୟକ୍ରମ ଗୁଡ଼ିକ, ଜାତୀୟ ସ୍ତରର ଖେଳ ଗୁଡ଼ିକ ପରିଚାଳନା କରିବା ସୁଯୋଗ ମିଳିଥାଏ। ଆଉ ଏଥିରେ ଆମେ ତାର ଅଛି ରେଫରି ଥାନ୍ତି, ରେଫରି ହେଇକି ବି ଆମକୁ ସୁଯୋଗ ମିଳିଥାଏ। ତାପରେ ଚିଫ୍ ଜଜ୍ ହେଇକିରି ସୁଯୋଗ ମିଳିଥାଏ, ସୁଯୋଗ ମିଳିଥାଏ ଆମକୁ, ତା ସେଇଟା ବି ପରିଚାଳନା କରୁ। ବିଭିନ୍ନ ଜଜେସ୍ ବି ଆମକୁ ଜଜ୍ ହେଇକିରି ବି ଆମେ କାମ କରିଥାଉ। ବିଭିନ୍ନ ପ୍ରକାରର ଅଛି ଅଛି ତାନେ ପଦ ଥାଏ ଖେଳକୁ ପରିଚାଳନା କରିବା ପାଇଁ।
1: ଆଜ୍ଞା ସାର୍, ଆଜି ଆମେ ତ ଏଥଲେଟିକ୍ ଖେଳ ସମ୍ପର୍କରେ ଆଲୋଚନା କରୁଛେ ଏବଂ ଏ ବିଷୟରେ ଆହୁରି ଅନେକ କଥା ଆଲୋଚନା କରିବା, କିନ୍ତୁ ଏଠି ମୋ ମନରେ ଗୋଟେ ପ୍ରଶ୍ନ ଉଠୁଛି କି ପାରା ଆଥଲେଟିକ୍ କହିଲେ ଆମେ କ'ଣ ବୁଝିବା?
0: ବହୁତ ସୁନ୍ଦର କ୍ୱେଶ୍ଚିନ୍ ଏଇଟା ଗୋଟେ। ପାରା ଆଥଲେଟିକ୍ସ ଯେଉଁମାନେ ଖେଳନ୍ତି, ଯେଉଁମାନେ କିଛିଟା ସ୍ପେଶାଲ ଏବଲ୍, ମାନେ ଯେଉଁଟା ଆପଣ କହିବେ ଭିନ୍ନକ୍ଷମ ବି କହିପାରିବେ, ଦିବ୍ୟାଙ୍ଗ ବି କହିପାରିବେ, କିନ୍ତୁ ତାଙ୍କର ମନୋବଳ ବଢ଼ାଇବା ପାଇଁ, ସମାଜରେ ବଞ୍ଚିକି ଠିକ୍ରେ ବଞ୍ଚିବା ପାଇଁ ଏବେ ତାଙ୍କୁ ସ୍ପେଶାଲ ଏବଲ୍ କୁହାଯାଉଛି। ତାଙ୍କ ପାଇଁ ସ୍ୱତନ୍ତ୍ର ପ୍ରକାରର କମ୍ପିଟିସନ୍ ହୋଇଥାଏ, କାହିଁକି ସେମାନେ ନର୍ମାଲ ଲୋକଙ୍କ ସାଙ୍ଗରେ କମ୍ପିଟିସନ୍ କରିପାରିବେନି। ସେଥିପାଇଁ ତାଙ୍କୁ ସମସ୍ତ ଦିବ୍ୟାଙ୍ଗ ଯେଉଁ କହୁଛନ୍ତି ଆପଣ, ଆପଣଙ୍କ ଭାଷାରେ ଯେଉଁମାନେ ସ୍ପେଶାଲ ଏବଲ୍, ସମସ୍ତଙ୍କୁ ନେଇକି ଗୋଟେ ପ୍ରକାର କମ୍ପିଟିସନ୍ ହୋଇଥାଏ, ଯେଉଁଥିରେ କେବଳ ସେଇମାନେ ହିଁ ଭାଗ ନିଅନ୍ତି। ଆଉ ସେଠି ବି କ'ଣ ହେଉଛି, ସେଇଟାରେ ବି ଆମର ବିଭିନ୍ନ ପ୍ରକାର ଦିବ୍ୟାଙ୍ଗ ଅଛନ୍ତି, ଯେମିତିକି ମାନି ନିଅନ୍ତୁ ଗୋଟେ ଜଣେ ଗୋଡ଼ ଖରାପ କିନ୍ତୁ ଛିଡ଼ା ହେଇପାରିବ, କିନ୍ତୁ ଜଣଙ୍କର ଗୋଡ଼ ଖରାପ ସେ ଛିଡ଼ା ହେଇପାରିବନି, ଚେୟାରରେ ବସିବ। ତ ସମସ୍ତ ବିଭିନ୍ନ ପ୍ରକାର ବର୍ଗ ଅଛି, ବିଭିନ୍ନ ପ୍ରକାର ବର୍ଗରେ ସେମାନେ ରେଜିଷ୍ଟ୍ରେସନ କରିଥାନ୍ତି, ପଞ୍ଜୀକୃତ କରିଥାନ୍ତି ନିଜର ନାଁ। ଆଉ ତାଙ୍କୁ ଯେଉଁମାନେ ଅଛନ୍ତି ପର୍ଯ୍ୟବେକ୍ଷକ ଥାନ୍ତି, ସେମାନେ ଗୋଟେ ପ୍ରକାର ମାର୍କ ଦେଇଥାନ୍ତି ଏମାନେ କେଉଁ ଲେବୁଲ୍ରୁ ଆସିବେ କହିକିରି, ଆଉ ସେଇ ଲେବୁଲ୍ରେ ହିଁ ସେମାନେ ନିଜର ଖେଳ ପରିଚାଳନା କରିଥାନ୍ତି। ଆଉ ସେଇଟା ତାଙ୍କ ପାଇଁ ପରିଚାଳନା କରିବା ପାଇଁ ବି ତାଙ୍କର ଅଲଗା ପ୍ରକାର ଅଛି, ଆମର ପାରାମିଟର ଅଛି, ତାଙ୍କୁ କେମିତି ମପା ହେବ, କେମିତି ତାଙ୍କୁ ଛିଡ଼ା କରାହେବ, ତାଙ୍କୁ କେମିତି ଆମେ ସାହାଯ୍ୟ କରିକି ସେଇ ଗ୍ରାଉଣ୍ଡକୁ ଆଣିବୁ, ପୁଣି ସେମାନେ କେମିତି ସେଇଠୁ ବାହାରିକି ଯିବେ, ବିଭିନ୍ନ ପ୍ରକାର ଅଛି। ଆଉ ସେଇଟା ପରିଚାଳନା କରିବା ପାଇଁ ବହୁତ ଗର୍ବ ବି ଲାଗେ, କାହିଁକି କହିଲେ ଏତେ ବଡ଼ ପୃଥିବୀରେ କିଛିଟା ବ୍ୟକ୍ତି ଅଛନ୍ତି ଯେଉଁମାନେ କି ସ୍ପେଶିଆଲି ଏବଲ୍ ଥାନ୍ତି, ଆଉ ସେମାନେ ବି କ୍ରୀଡ଼ା କ୍ଷେତ୍ରକୁ ଆସିଥାନ୍ତି ଆଉ ବହୁତ ବଢ଼ିଆ ପ୍ରଦର୍ଶନ କରିଥାନ୍ତି। ଆଉ ସମାଜରେ ବଞ୍ଚିବା ପାଇଁ, ତାଙ୍କୁ ଉତ୍ସାହିତ କରିବା ପାଇଁ ଏହି ପ୍ରକାର ବ୍ୟବସ୍ଥା କରାଯାଇଛି। ଆଉ ଖାଲି ଏଇଟା ଆମର ଭାରତରେ ନୁହେଁ, ଏଇଟା ପାରା ଅଲମ୍ପିକ୍ ବି ଗୋଟେ ହେଇଥାଏ, ପରିଚାଳନା ହେଇଥାଏ, ସେଥିରେ ଯେଉଁମାନେ ଭାରତରୁ ଆମର ଯାଆନ୍ତି, ପ୍ରତିନିଧିତ୍ୱ କରିଥାନ୍ତି, ସିଲେକ୍ସନ୍ ହେଇକି ଯାଆନ୍ତି, ସେମାନେ ପାରା ଅଲମ୍ପିକ୍ରେ ସେମାନେ ଭାଗ ନେଇଥାନ୍ତି, ଆଉ ଆମ ଦେଶ ପାଇଁ ବି ସେମାନେ ଗୌରବ ଆଣିଥାନ୍ତି।
1: ସାର୍, ସେ ଦିବ୍ୟାଙ୍ଗ ଖେଳାଳିମାନେ ସେଠି କି ପ୍ରକାର ଖେଳ ଖେଳିଥାନ୍ତି?
0: ତାଙ୍କର ତ ବିଭିନ୍ନ ପ୍ରକାର ଖେଳ ଅଛି, ଯେମିତି ତାଙ୍କର ବ୍ୟାଡ଼ମିଣ୍ଟନ ବି ଅଛି, ତାଙ୍କର ଭଲିବଲ୍ ଅଛି, ବିଭିନ୍ନ ପ୍ରକାର ଅଛି, କିନ୍ତୁ ଏଥଲେଟିକ୍ସ ଗୋଟେ ବିଶେଷ କରି ତାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ତାଙ୍କୁ ପରିଚାଳନା ହୋଇଥାଏ। ସବୁ ଖେଳ ତାଙ୍କର ସେଇଠି କ'ଣ, ତାଙ୍କର ହ୍ୱିଲ୍ ଚେୟାରରେ ବି ତାଙ୍କର ରନିଙ୍ଗ ହେଇଥାଏ, ହ୍ୱିଲ୍ ଚେୟାରରେ ତାଙ୍କର ଥ୍ରୋଇଂ ହେଇଥାଏ, ଜମ୍ପସ୍ ବି ହେଇଥାଏ, କିନ୍ତୁ ସେମାନେ ତ ହ୍ୱିଲ୍ ଚେୟାରରେ କରିପାରିବେନି, ତାଙ୍କର ଅଲଗା ଯେଉଁମାନେ ଥାନ୍ତି କିଛି ମାତ୍ରାରେ ସେମାନେ ସଫଳ ଯେଉଁମାନେ କରିପାରିବେ ସେଇଟା ସେଇ ଜମ୍ପିଙ୍ଗ, ତାଙ୍କ ପାଇଁ ବି ଜମ୍ପିଙ୍ଗ ଗୁଡ଼ା ହେଇଥାଏ, ଥ୍ରୋଇଂ ବି ହେଇଥାଏ। ଆପଣମାନେ ଏଇଥର ବହୁତ କମ୍ ଦିନରେ ଯାଇଛି ଆମର ପାରା ଅଲମ୍ପିକ୍, ଯେଉଁଥିରେ କି ଆମର ବିଭିନ୍ନ କ୍ରୀଡ଼ାବିତ୍ମାନେ ଆମ ଦେଶ ପାଇଁ ସୁନାମ ଆଣିଛନ୍ତି, ସେଟା ବହୁତ ଖୁସି ଲାଗେ ସେଇଟା।
1: ଆଜ୍ଞା ସାର୍, ଆଜିର ଯୁବପିଢ଼ି ଯେଉଁମାନେ ଏଥଲେଟିକ୍ ଖେଳରେ ଯୋଗ ଦେବାକୁ ଚାହୁଁଛନ୍ତି, ସେମାନେ ଏ ଖେଳ ପାଇଁ କିପରି ପ୍ରସ୍ତୁତ ହେବେ ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
0: ଯଦି କହିବି ଖେଳାଳିମାନଙ୍କ ପ୍ରସ୍ତୁତି ପାଇଁ, ଏଥଲେଟିକ୍ସଟା ଗୋଟେ ଏମିତି ଇଭେଣ୍ଟ, ସେଠି ନିଜକୁ ପ୍ରସ୍ତୁତ କରିବା ପାଇଁ ବହୁତ କଷ୍ଟସାଧ୍ୟ ଏଇଟା, କାହିଁକି ନା ଏଇଟା ଦଳଗତ ନୁହେଁ, ଏଇଟା ବ୍ୟକ୍ତିଗତ ନିଜ ପ୍ରସ୍ତୁତି କରିବାକୁ ପଡ଼େ। ଯେତେବେଳେ କୌଣସି ଖେଳାଳି ଫୁଟବଲ, କବାଡ଼ି କିମ୍ବା ଭଲିବଲ କିମ୍ବା ଆଉ କୌଣସି ପ୍ରକାର ଦଳଗତ ଖେଳ ପ୍ରସ୍ତୁତି କରିଥାଏ, ସେଇଟା ଟିକେ ସହଜ ହୋଇଥାଏ, କାହିଁକି ନା ସିଏ ଗୋଟେ ଦଳରେ ମିଶିକି ପ୍ରାକ୍ଟିସ୍ କରେ, ତାକୁ କୌଣସି ବୋର୍ ଲାଗିନଥାଏ, ମାନେ ତା'ର ସମୟ କଟିଯାଇଥାଏ ବହୁତ ଇଜିରେ, ଆଉ ଅନ୍ୟମାନଙ୍କୁ ଦେଖିକି ସିଏ କିଛିଟା ଅନୁପ୍ରାଣିତ ହୋଇଥାଏ। କିନ୍ତୁ ଏଥଲେଟିକ୍ସ ଗୋଟେ ଏମିତି ଖେଳ, ସେଠି ବ୍ୟକ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼େ। ଯଦି ଯିଏ ସ୍ୱତନ୍ତ୍ର ଭାବରେ ନିଜର ମାନସିକ ସ୍ତରରେ ଯିଏ ପ୍ରସ୍ତୁତ ନ ହୋଇଥିବ କି ମୁଁ ଏଇ ଖେଳ ପାଇଁ ପ୍ରସ୍ତୁତ କହିବି, ସିଏ କରିପାରିବନି। ତା ସହିତ ତା'ର ଶାରୀରିକ ଦକ୍ଷତା ବି ଥାଏ, ମାନସିକ ଦକ୍ଷତା ବି ତା'ର ଲାଗିଥାଏ ସେଇଠି, ଆଉ କିଛି କୋଚ୍ଙ୍କର ସହାୟତାରେ ସିଏ ତା'ର ସବୁ ପ୍ରକାର ପ୍ରସ୍ତୁତି କରିଥାଏ।
1: ଆଜ୍ଞା ସାର୍, ଆମେ ଶୁଣିଛୁ କି ଏ କ୍ଷେତ୍ର ବହୁତ ସଂଘର୍ଷମୟ, ତେବେ ଆପଣଙ୍କର ଏ କ୍ଷେତ୍ରରେ ଥିବା ସଂଘର୍ଷମୟ ଜୀବନ ବିଷୟରେ କିଛି କୁହନ୍ତୁ।
0: ଦେଖନ୍ତୁ, ଯଦି ମୁଁ କହିବି, ପ୍ରଥମତଃ ମୁଁ ଖେଳାଳି ହିସାବରେ ମୋର ଜୀବନ ମୁଁ ଷ୍ଟାର୍ଟ କରିଥିଲି। ପ୍ରଥମ ପ୍ରାଇମେରୀ ବିଦ୍ୟାଳୟରୁ ଯେତେବେଳେ ମୁଁ ଆସିଥିଲି, ସେତେବେଳେ ବିଭିନ୍ନ ଖେଳ ପରିଚାଳନା ହେଉଥିଲା, ଆଉ ସେଇଦିନରୁ ହିଁ ମୁଁ ଖେଳରେ ପଶିଥିଲି ଆଉ ସଫଳତା ପାଇଥିଲି। ଯେମିତି ମୋର ମନେ ପଡ଼ୁଛି ଏବେ ବି, ଆମ ସେତେବେଳେ ବସ୍ତା ଦୌଡ଼ ହୁଏ, ତିନି ଗଡ଼ିଆ ଦୌଡ଼ ହୁଏ, ଆଉ ବିଭିନ୍ନ ପ୍ରକାର ଖେଳ ହୁଏ, ସାଧାରଣତଃ ଦୌଡ଼ ହୁଏ, ଡିଆଁ ବି ହୁଏ, ମୁଁ ପ୍ରତ୍ୟେକ ଖେଳରେ ଭାଗ ନିଏ।

0: ଆଉ ସେଇଠି ସଫଳ ବି ପାଇଥାଏ ମୁଁ। ଆଉ ସେଇ ସଫଳତା ଯେଉଁ ପାଇଥାଏ ପ୍ରତ୍ୟେକ କ୍ଷେତ୍ରରେ ମୋତେ ସେଇଟା ଆଗକୁ ବଢ଼ିବା ପାଇଁ ମୋତେ ଅନୁପ୍ରାଣିତ କରିଥାଏ। ଆଉ ମୁଁ ପ୍ରତ୍ୟେକ ଯେଉଁ ବିଦ୍ୟାଳୟ ସ୍ତର ମୋ ବଢ଼ି ବଢ଼ି ଆଗକୁ ଆସିଲା, ଯେମିତି ପ୍ରାଇମେରୀରୁ ଅପର ପ୍ରାଇମେରୀ, ଅପର ପ୍ରାଇମେରୀ ହାଇସ୍କୁଲ, ହାଇସ୍କୁଲରୁ କଲେଜ ଲେବୁଲ, ପୁଣି ଯେତେବେଳେ ୟୁନିଭର୍ସିଟି ପଢ଼ିଲି, ପ୍ରତ୍ୟେକ ସ୍ତରରେ ମୁଁ ଖେଳିଛି ଆଉ ମୋତେ ସଫଳତା ହିଁ ମିଳିଛି। ତା ପଛରେ ସଂଘର୍ଷ ବି ନିହାତି ଅଛି, କାହିଁକି କହିଲେ ଯେମିତି ଏଥଲେଟିକ୍ସ କଥା କହୁଛନ୍ତି ଆପଣ, ଏଥଲେଟିକ୍ସ ବହୁ ଜଣଙ୍କୁ ନେଇ କମ୍ପିଟିସନ୍ ହେଇଥାଏ ଆଉ ସେଇଥିରେ ସଫଳତା ପାଇବାଟା ବି କଷ୍ଟ ନିହାତି। ଗୋଟେ ଉପାନ୍ତ ଅଞ୍ଚଳ, ଯେମିତି ମୁଁ ବଣେଇରୁ ଆସିଛି, ବଣେଇ ଅଞ୍ଚଳରେ କୌଣସି କୋଚିଂର ବ୍ୟବସ୍ଥା ନଥିଲା, ସ୍ୱତନ୍ତ୍ର ଭାବରେ ଆମେ ପ୍ରାକ୍ଟିସ୍ କରୁଥିଲୁ, କିଛି ଜଣ ଆମର ସାଙ୍ଗମାନଙ୍କୁ ନେଇକି ପ୍ରାକ୍ଟିସ୍ କରୁଥିଲୁ ଆଉ ସେଇମାନେ ହିଁ ଖେଳୁଥିଲେ, ଆମେ ବି ଖେଳୁଥିଲୁ, ଆମକୁ କି କୋଚିଂ ଦେଇନଥିଲା। ସେଥିପାଇଁ ଆମେ ବିଶେଷ କରି ଟିଭି ଆଉ ରେଡ଼ିଓ ତ ଏତେ ନଥିଲା ବି ସେତେବେଳେ, ରେଡ଼ିଓ ଥିଲା କିନ୍ତୁ ଟିଭି ନଥିଲା, ଯେଉଁଥିରେ ଆମେ ଦେଖି ଦେଖି ଶିଖିବୁ, ଅନ୍ୟମାନଙ୍କୁ ଶୁଣିକି ଜାଣିକି ଆମେ ସେଇଟା କରୁଥିଲୁ। ଆମର ଯିଏ ଥିଲେ ସେତେବେଳେ ଶାରୀରିକ ଶିକ୍ଷା ଶିକ୍ଷକ ଆମର ସ୍କୁଲ ଲେବୁଲରେ କିମ୍ବା କଲେଜ ଲେବୁଲରେ, ସେମାନେ ଅଳ୍ପ ବହୁତ ଆମକୁ ସାହାଯ୍ୟ କରିଛନ୍ତି ନିହାତି, କିନ୍ତୁ ତାପରେ ଯେତେବେଳେ ଆମେ ସହରକୁ ଆସିଲୁ, ସହରରେ ପଢ଼ିଲୁ, ତାପରେ ଜାଣିଲୁ ଯେ ଏଇସବୁ ଜିନିଷ ଏମିତି। ମୁଁ ଯେଉଁ ଜବ୍ ବି କରୁଛି, ମୁଁ ଯେଉଁ ଶାରୀରିକ ଶିକ୍ଷା ଶିକ୍ଷକ ବି ଅଛି, ସେ ଖେଳିକି ହିଁ ଯେଉଁ ପାଇଥିଲି ସାର୍ଟିଫିକେଟ୍, ତାକୁ ନେଇକି ମୁଁ ଆଜି ଚାକିରି କରୁଛି। ସେଥିପାଇଁ ମୁଁ ଧନ୍ୟବାଦ ଦେବି ଆମର ଶାରୀରିକ ଶିକ୍ଷା ଶିକ୍ଷକମାନେ ଯେଉଁମାନେ ଥିଲେ ମୋର ସେଇ ବିଦ୍ୟାଳୟରେ କିମ୍ବା କଲେଜରେ, ଆଉ ମୋତେ ସେମାନେ ବହୁତ ସାହାଯ୍ୟ ବି କରିଛନ୍ତି। ଆଜିକାଲି ଡେଟ୍ରେ ଯେଉଁ କୋଚିଂ ପିଲାମାନେ କୋଚ୍ଠୁ ଯେଉଁ ସାହାଯ୍ୟ ପାଉଛନ୍ତି ସେସବୁ ନଥିଲା, ସେଇଟା ଟିକେ ସଂଘର୍ଷମୟ ଥିଲା ନିହାତି। ତାପରେ ବି ଆମେ ସଫଳତା ପାଇଛୁ ଆଉ ଆଜି ଏପର୍ଯ୍ୟନ୍ତ ପହଞ୍ଚିଛୁ।
1: ଆଜ୍ଞା ସାର୍, ଆଜି ଆପଣ ଜାତୀୟ ସ୍ତରରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଲେଣି, ଏଇ ଯେଉଁ ସଫଳତା ଆପଣ ଅର୍ଜନ କରିଛନ୍ତି, ଏହା ପଛରେ ଆପଣ କେଉଁମାନଙ୍କୁ ଶ୍ରେୟ ଦେବେ ବା ଆଜି ଆମ କାର୍ଯ୍ୟକ୍ରମ ମାଧ୍ୟମରେ କେଉଁମାନଙ୍କୁ ଆଜି ମନେ ପକାଇବାକୁ ଚାହିଁବେ?
0: ଦେଖନ୍ତୁ, ସର୍ବପ୍ରଥମେ ମୁଁ ଧନ୍ୟବାଦ ଦେବି ଠାକୁରଙ୍କୁ, ଜଗତନାଥ ଜଗନ୍ନାଥଙ୍କୁ, ଯାହାଙ୍କର ଆଶୀର୍ବାଦ ବିନା ଆମେ କିଛି କରିପାରିବାନି। ତାପରେ ବି ମୁଁ ପରିବାରର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବି, ଧନ୍ୟବାଦ କ'ଣ, ତାଙ୍କର ଆଶୀର୍ବାଦ ମୋ ପାଖରେ ଅଛି, ତାଙ୍କର ସହମତି ବିନା ମୁଁ ଏପର୍ଯ୍ୟନ୍ତ ପହଞ୍ଚି ନପାରିବି। କିନ୍ତୁ ତାପରେ ବି କିଛିଟା ବ୍ୟକ୍ତିତ୍ୱଙ୍କର ନାଁ ମୁଁ ନିହାତି ନେବାକୁ ଚାହିଁବି, ଯେଉଁମାନଙ୍କର ଚେଷ୍ଟା ଆଉ ଯେଉଁମାନଙ୍କର ସପୋର୍ଟରେ ମୁଁ ଆଜି ଏପର୍ଯ୍ୟନ୍ତ ପହଞ୍ଚିଛି। ସେଥିପାଇଁ ଶ୍ରୀଯୁକ୍ତ ପ୍ରବୋଦ କୁମାର ମହାନ୍ତି, ଯିଏ ଏବେ ଅଛନ୍ତି ଓଡ଼ିଶା ଅଲମ୍ପିକ୍ ଆସୋସିଏସନ୍ର ଟେକ୍ନିକାଲ୍ ଚେୟାରମ୍ୟାନ୍, ତାଙ୍କର ବ୍ୟକ୍ତିତ୍ୱ, ତାଙ୍କର କାର୍ଯ୍ୟ କରିବାର ଶୈଳୀ ମୋତେ ସବୁବେଳେ ଅନୁପ୍ରାଣିତ କରିଛି ଆଉ ଆଗକୁ ନେବା ପାଇଁ ମୋତେ ଉତ୍ସାହିତ କରିଛି। ଆଉ ଡକ୍ଟର ରମେଶ ଚନ୍ଦ୍ର ସ୍ୱାଇଁ ଅଛନ୍ତି ଆମର କୋରାପୁଟରେ, ସିଏ ଜଣେ ସିନିୟର ଫିଜିକାଲ ସାଇନ୍ସ ଟିଚର, ସିଏ ମୋତେ ସବୁବେଳେ ଅନୁପ୍ରାଣିତ କରିଥାନ୍ତି କେମିତି ଆଗକୁ ମୁଁ ବଢ଼ିବି, ତା ପାଇଁ ସିଏ ଉତ୍ସାହିତ କରିଥାନ୍ତି। ଆମର ଅଛନ୍ତି ଆସିଷ୍ଟାଣ୍ଟ ଡାଇରେକ୍ଟର ଫିଜିକାଲ ଏଜୁକେସନ୍ ଏବେ ଶ୍ରୀଯୁକ୍ତ ଜ୍ୟୋତି ପ୍ରସାଦ ପରିଡ଼ା ମହୋଦୟ, ସିଏ ମଧ୍ୟ ମୋତେ ବିଭିନ୍ନ ସ୍ତରରେ ସୁଯୋଗ ଦେଇଛନ୍ତି। ଆମର ବିଦ୍ୟାଧର ପ୍ରଧାନ ଯିଏ ଥିଲେ DPO, ସିଏ ମଧ୍ୟ ବିଭିନ୍ନ କ୍ଷେତ୍ରରେ ମୋତେ ସୁଯୋଗ ଦେଇଛନ୍ତି, ତାଙ୍କ ପାଇଁ ମୁଁ ଆଜି ଏଇଠି ପହଞ୍ଚିଛି। ତାପରେ ବି ମୁଁ କହିବି, ଯେତେବେଳେ ଆମେ ଚାକିରି କରୁଛେ, ଆମର ଯେଉଁ ସଂସ୍ଥା ଅଛି ତାଙ୍କର ଉପସ୍ଥିତ କର୍ମଚାରୀ ଯିଏ ଥାଆନ୍ତି, ଆମର ହେଡ଼ ଟିଚର୍, ହେଡ଼ମାଷ୍ଟର, ତାଙ୍କର ସହଯୋଗ ବିନା ବି ଆମେ କୌଣସି ଆଡ଼େ ଯାଇପାରିବୁନି। ସେମାନେ ମୋତେ ସହଯୋଗ କରିଥିଲେ, ସେମାନେ ମୋତେ ସୁଯୋଗ ଦେଇଥିଲେ ଯିବା ପାଇଁ ସେହି ସ୍ତରକୁ, ପରୀକ୍ଷା ଦେବା ପାଇଁ ହେଲା, ତାପରେ ଖେଳ ପରିଚାଳନା କରିବା ପାଇଁ ହେଲା, ଏହିସବୁ ସ୍ତରକୁ ପହଞ୍ଚିବା ପାଇଁ ସେମାନେ ସହଯୋଗ କରିଥିଲେ କହିକି ମୁଁ ଆଜି ଏପର୍ଯ୍ୟନ୍ତ ପହଞ୍ଚିଲି। ଆଉ ସମସ୍ତ ଜୁନିୟର୍ସ, ମୁଁ ଜୁନିୟର୍ସ ମାନେ କହିବି, ଯେଉଁମାନେ ମୋ ତଳେ ପଢ଼ୁଥିଲେ କିମ୍ବା ଯେଉଁମାନେ ଏବେ ମାନେ ମୋଠାରୁ ତଳେ ଚାକିରି କରୁଛନ୍ତି, ତାଙ୍କର ଯେଉଁ ମୋତେ କିଛି ଶିଖିବା ପାଇଁ ଯେଉଁ ଇଚ୍ଛା ମୋତେ ସବୁବେଳେ ଅନୁପ୍ରାଣିତ କରେ, ମୋତେ ମୁଁ ସେଥିପାଇଁ ନିଜକୁ ତିଆରି କରେ। ପ୍ରତ୍ୟେକ ଦିନ ମୋତେ କଲ୍ ଆସେ, ସେମାନେ ମୋତେ ସାହାଯ୍ୟ ମାଗନ୍ତି କି ସାର୍ ଏଇଟା କ'ଣ କରିବା, ଏଇଟା କେମିତି କରିବା, ଏଇଟା କ'ଣ ହେଲା, ତ ସେଥିପାଇଁ ନିଜକୁ ମୁଁ ପ୍ରସ୍ତୁତ କରିଥାଏ ସେଥିପାଇଁ। ଆଉ ସେଇ ଯେଉଁ ନିଜକୁ ପ୍ରସ୍ତୁତ କରିବା ପାଇଁ ଯେଉଁ ସୁଯୋଗ ମିଳେ ସବୁଦିନ ମୋତେ, ସେଇଟା ବି ଆଗକୁ ବଢ଼ିବା ପାଇଁ ମୋତେ ସାହାଯ୍ୟ କରିଛି।
1: ଆଜ୍ଞା ସାର୍, ଆପଣ ତ ଜଣେ ଏଥଲେଟିକ୍ ଖେଳର ପରିଚାଳକ, ତେବେ ଆପଣ କେଉଁ କେଉଁ ଜାଗାରେ ସବୁ ଏହି ଖେଳକୁ ପରିଚାଳନା କରିଛନ୍ତି?
0: ଦେଖନ୍ତୁ, ପ୍ରଥମତଃ ମୁଁ ରାଜ୍ୟ ସ୍ତରରେ ଯେଉଁ ଆମର ହୁଏ ଓପନ୍ ଏଥଲେଟିକ୍ସ ମିଟ୍, ପ୍ରତ୍ୟେକ ବର୍ଷ ହୁଏ, ଆମର ଡିସେମ୍ବର 29 ତାରିଖରୁ ଷ୍ଟାର୍ଟ ହୁଏ, ତ ସେଥିରେ ମୁଁ ବୈଷୟିକ ଅଧିକାରୀ ଭାବରେ ଯୋଗ ଦେଇଥାଉ, ସେଇଟା ଆମ ଅଲମ୍ପିକ୍ ଆସୋସିଏସନ୍ ଆଡ଼ୁ ଆମକୁ କଲ୍ ଆସେ। ତାପରେ ସେମିତି ରାଜ୍ୟସ୍ତରର ବିଭିନ୍ନ କାର୍ଯ୍ୟକ୍ରମ ହୁଏ, ଜାତୀୟ ସ୍ତରରେ ବିଭିନ୍ନ ଅଛି, ଯେମିତି ସିନିୟର ଫେଡେରେସନ୍ ଚମ୍ପିଅନସିପ୍ ମୁଁ କରିଛି, ଗ୍ରାଣ୍ଡ ପ୍ରିକ୍ସ କରିଛି, ନ୍ୟାସନାଲ୍ ଚମ୍ପିଅନସିପ୍ ବି ବହୁତ କରିଛି। ତା ସହିତ ଆନ୍ତର୍ଜାତିକ ଯେଉଁ କହିଲେ, ଆନ୍ତର୍ଜାତିକ କ୍ଷେତ୍ରରେ ମୋତେ ଦୁଇଥର ସୁଯୋଗ ମିଳିଛି, ଏସିଆନ୍ ଆଥଲେଟିକ୍ ମିଟ୍ ଯେଉଁଟା ହେଇଥିଲା ଆମର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ 2017 ମସିହାରେ, ସେଠି ମୁଁ ବୈଷୟିକ ଅଧିକାରୀ ଭାବରେ ମନୋନୀତ ହୋଇଥିଲି ଆଉ ସଫଳତାର ସହ ଆମେ ସେଇ କଳା କାର୍ଯ୍ୟ ସମ୍ପାଦନ କରିଥିଲୁ। ତା ସହିତ ୱାର୍ଲଡ

0: କଣ୍ଟିନେଣ୍ଟାଲ ଟୁର୍ ଥିଲା ଆମର ବ୍ରୋଞ୍ଜ ଲେବୁଲର ଏଇ ଆମର 2025ରେ, ସେଠି ମଧ୍ୟ ମୁଁ ବୈଷୟିକ ଅଧିକାରୀ ଭାବରେ ଖେଳ ପରିଚାଳନା କରିଥିଲି।
1: ଆଜ୍ଞା ସାର୍, ଏଇ ଖେଳ ପାଇଁ ଆପଣ କେଉଁଠୁ ସମ୍ମାନିତ କିମ୍ବା ପୁରସ୍କୃତ ହୋଇଛନ୍ତି କି?
0: ନିହାତି ଭାବରେ ପ୍ରତ୍ୟେକ ଖେଳ ଯେତେବେଳେ ହୁଏ, 3ଟା ଖେଲୋ ଇଣ୍ଡିଆ ମୁଁ କରିଛି, ପରିଚାଳନା କରିଛି, ଆଉ ପ୍ରତ୍ୟେକ ଖେଲୋ ଇଣ୍ଡିଆ କିମ୍ବା ଏସିଆନ୍ ଗେମ୍ ଯେତେବେଳେ ହେଇଥିଲା, କିମ୍ବା ୱାର୍ଲଡ କଣ୍ଟିନେଣ୍ଟାଲ ଟୁର୍ ହେଇଥିଲା, କିମ୍ବା ସିନିୟର ଫେଡେରେସନ୍ ଚମ୍ପିଅନସିପ୍ ହେଇଥିଲା, ଆଉ ପ୍ରତ୍ୟେକ କ୍ଷେତ୍ରରେ ଯେତେବେଳେ ସେମାନେ ଦେଖନ୍ତି ସଫଳ ଭାବରେ ଆମେ ଯେଉଁ ପରିଚାଳନା କରୁଛୁ, ତାପରେ ସେମାନେ ଆମର ମାନପତ୍ର ଦେଇ ଆମକୁ ସମ୍ମାନିତ କରିଥାନ୍ତି, ଆଉ ବହୁତ ଖୁସି ଲାଗେ। ତାପରେ ଏଠୁ ସେଠୁ ଫେରିଲା ପରେ ଆମେ ଯେତେବେଳେ ଜିଲ୍ଲା ସ୍ତରରେ ପହଞ୍ଚୁ, ଆମର ଆମର ଏସିଆନ୍ ଏଥଲେଟିକ୍ସ ମିଟ୍ରେ ଯେତେବେଳେ ପରିଚାଳନା କରିକି ଆମେ ପହଞ୍ଚିଥିଲୁ, ତାପରେ ଆମ ଜିଲ୍ଲା ସ୍ତରରେ ଜିଲ୍ଲା ଶିକ୍ଷା ଅଧିକାରୀ ଆମକୁ ସମ୍ମାନିତ କରିଥିଲେ, ଆମକୁ ପୁଷ୍ପଗୁଚ୍ଛ ଆଉ ଉତ୍ତର ଦେଇ ଆମକୁ ସମ୍ମାନିତ କରିଥିଲେ।
1: ଆଜ୍ଞା ସାର୍, ଆପଣଙ୍କ ପ୍ରିୟ ଖେଳାଳି କିଏ?
0: ଖେଳାଳି ତ ଜୀବନ ଭିତରେ ମୁଁ ବହୁତ ଦେଖିଛି, କିନ୍ତୁ ବହୁତ କମ୍ ଖେଳାଳି ଯେଉଁମାନେ ଆମର ମନ ଛୁଇଁଛନ୍ତି ସେ ଭିତରୁ ଜଣଙ୍କୁ ମୁଁ ନାଁ ନେବି ନିହାତି। ସେ ହେଉଛନ୍ତି ଶ୍ରାବଣୀ ନନ୍ଦ, ଏବେ ବି ସେ ଖେଳ ସହିତ ଅଛନ୍ତି ଜଡ଼ିତ ହୋଇ। ସିଏ ଯେଉଁ ବୟସରେ କ୍ରୀଡ଼ାବିତମାନେ ଅବସର ନେଇଯାଇଥାନ୍ତି, କିନ୍ତୁ ସେହି ବର୍ଷ ସିଏ ଏବେ ବି ତାଙ୍କର ଖେଳ ଜାରି ରଖିଛନ୍ତି, ଆଉ ବହୁତ ଭଦ୍ର ନମ୍ର ମିଷ୍ଟଭାଷୀ ସିଏ, ଯେଉଁଟାକି ଆମର ଖେଳିକି ବି ସିଏ ଏତେ ମାନେ ଭଦ୍ର, ଏତେ ନମ୍ର, ତାଙ୍କର କୌଣସି ପ୍ରକାର ଅହଙ୍କାର ନାହିଁ, ଗର୍ବ ନାହିଁ, ସେଇଟା ନିହାତି ଯୁବପିଢ଼ିକୁ ଆକର୍ଷିତ କରିବ, ମୋତେ ବି ଆକର୍ଷିତ କରିଛି। ମୁଁ ତାଙ୍କୁ ମୋର ଜଣେ ପ୍ରିୟ କ୍ରୀଡ଼ାବିତ ଭାବରେ ଯଦି ପଚାରିବି, ମୁଁ ତାଙ୍କ ନାଁ ନେବା ପାଇଁ ନିହାତି କହିବି।
1: ଆଜ୍ଞା ସାର୍, ଏ କ୍ଷେତ୍ରରେ ଆପଣଙ୍କର ପରବର୍ତ୍ତୀ ଲକ୍ଷ୍ୟ କ'ଣ ରହିଛି?
0: ମୋର ପରବର୍ତ୍ତୀ ଲକ୍ଷ୍ୟ ହେଉଛି, ଯେମିତି ମୁଁ ଏବେ ଜଣେ ଜାତୀୟ ସ୍ତରର ବୈଷୟିକ ଅଧିକାରୀ NTO, ନେକ୍ସଟ ପ୍ରସ୍ତୁତି ଅଛି ITO ଭାବରେ ମୁଁ ନିଜକୁ ପ୍ରତିପାଦିତ କରିବି, ଆଉ ସଫଳ ହେବି ସେହି ପରୀକ୍ଷାରେ, ଆଉ ଆନ୍ତର୍ଜାତିକ ସ୍ତରରେ ଯେଉଁ ହେଉଛି ଆମର କ୍ରୀଡ଼ା ଗୁଡ଼ିକ ତାର ପରିଚାଳନା ପାଇଁ ମୁଁ ସୁଯୋଗ ପାଇବି, ସେଥିପାଇଁ ମୁଁ ଲକ୍ଷ୍ୟ ରଖିଛି ଆଉ ସେଥିପାଇଁ ପ୍ରସ୍ତୁତି କରୁଛି।
1: ଆଜ୍ଞା ସାର୍, ଏ କ୍ଷେତ୍ରରେ ପାଦ ଦେଇଥିବା ଯୁବପିଢ଼ିଙ୍କୁ ଆପଣ ଜଣେ ସିନିୟର କ୍ରୀଡ଼ାବିତ ଭାବରେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ କ'ଣ ସନ୍ଦେଶ ଦେବାକୁ ଚାହିଁବେ?
0: ଦେଖନ୍ତୁ, ଯେତେବେଳେ ଆମେ କମ୍ପାରିଜନ୍ କରୁଛୁ ଅନ୍ୟ ରାଜ୍ୟ, ଆମ ରାଜ୍ୟ ଅନ୍ୟ ରାଜ୍ୟର ବୈଷୟିକ ଅଧିକାରୀ ଆମ ରାଜ୍ୟର ବୈଷୟିକ ଅଧିକାରୀ, ସେହି ତୁଳନାରେ ଆମ ରାଜ୍ୟର ବୈଷୟିକ ଅଧିକାରୀ ବହୁତ କମ୍ ଅଛନ୍ତି। ଯେଉଁମାନେ ଏହି କ୍ଷେତ୍ରକୁ ଆସୁଛନ୍ତି, ଯେଉଁମାନେ ଚିନ୍ତା କରୁଛନ୍ତି ଆମେ ଯାଇକି ଏଥଲେଟିକ୍ସର କ୍ରୀଡ଼ାକୁ ପରିଚାଳନା କରିବୁ, ଏଥଲେଟିକ୍ସକୁ ପରିଚାଳନା କରିବୁ, ସେଥିପାଇଁ କୌଣସି ବୈଷୟିକ ଅଧିକାରୀ ପାଇଁ ପରୀକ୍ଷା ଦେବୁ, ସେଥିପାଇଁ ନିଜକୁ ପ୍ରଥମ ପ୍ରସ୍ତୁତ ହେବାକୁ ପଡ଼ିବ। ପ୍ରତ୍ୟେକ ଦିନ ଆପଣ କିଛି ନା କିଛି ପଢ଼ିବାକୁ ପଡ଼ିବ, ସେହି ବିଷୟରେ ଜାଣିବାକୁ ପଡ଼ିବ। ଆଜିକା ଡେଟ୍ରେ ଆପଣ ୟୁଟ୍ୟୁବ୍, ଆମର ଗୁଗୁଲ୍ ବହୁତ ଗୁଡ଼ିଏ ଆସିଲାଣି, ଯେଉଁଟାକି ଆପଣଙ୍କୁ ପ୍ରସ୍ତୁତ କରିବା ପାଇଁ ନିଜକୁ ସାହାଯ୍ୟ କରିବ। ତାପରେ ବି ଆପଣ ଯେଉଁ ଅଛି ଟେକ୍ନିକାଲ୍ ରୁଲ୍ସ ଆମର ଅଛି ଏଥଲେଟିକ୍ସର, ତାର ବହି ଅଛି, ପ୍ରତ୍ୟେକ ବାହାରେ ପ୍ରତ୍ୟେକ ସିଜନ୍ରେ ଗୋଟେ ଗୋଟେ ନୂଆ ନୂଆ ମୋଡିଫିକେସନ୍ ହେଇକି ବାହାରେ, ଯେଉଁ ନୂଆ ନୂଆ ରୁଲ୍ ଗୁଡ଼ିକ ଆମେଣ୍ଡମେଣ୍ଟ ହୁଏ, ତାକୁ ନେଇକି ଆପଣ ସବୁଦିନ ପଢ଼ିବାକୁ ପଡ଼ିବ। ଆଉ ଗୋଟେ କଥା କହିବି, ଯେତେବେଳେ ହୁଏ କୌଣସି ପ୍ରକାର କ୍ରୀଡ଼ା ହୁଏ, କୌଣସି ପ୍ରକାର ଏଥଲେଟିକ୍ସ କମ୍ପିଟିସନ୍ ହୁଏ, ସେଇଠି ବୈଷୟିକ ଅଧିକାରୀ ଭାବରେ ସେଇଠି ତାକୁ ପରିଚାଳନା କରିବା ପାଇଁ ଯେଉଁ ଅଭିଜ୍ଞତା ଦରକାର, ସେଇଟା ବି ନିହାତି ନେବାକୁ ପଡ଼ିବ, ଆଉ ସେଥିପାଇଁ କଠିନ ପରିଶ୍ରମ ଦରକାର। ଯେମିତି ପ୍ରତ୍ୟେକ ଦିନ ଆପଣଙ୍କୁ ପଢ଼ିବା ପାଇଁ ଯେଉଁ କହିଲି ମୁଁ, ସେଇଟା ସମୟ କାଢ଼ିକି ଆପଣଙ୍କୁ ଯେମିତି ଛୋଟ ପିଲାମାନେ ପଢ଼ୁଛନ୍ତି ପ୍ରତ୍ୟେକ ଦିନ, ଆପଣ ବି ବହି ପଢ଼ିବାକୁ ପଡ଼ିବ, ଆଉ ଏଇ କ୍ରୀଡ଼ା କ୍ଷେତ୍ରରେ ଆମର ସଂଶ୍ଳିଷ୍ଟ ହେବାର ପଡ଼ିବ।
1: ଆଜ୍ଞା, ମୁଖ୍ୟ କଥା ହେଲା କଠିନ ପରିଶ୍ରମ, ଇଚ୍ଛା ଶକ୍ତି, ଦୃଢ଼ ମନୋବଳ, ଏସବୁ ନିହାତି ଦରକାର, ନହେଲେ ତ ଏ କ୍ଷେତ୍ରରେ ଆଗେଇ ହେବନି।
0: ହଁ, ଯେମିତି କଠିନ ପରିଶ୍ରମ ଆଉ ଯେଉଁ ଇଚ୍ଛା ଶକ୍ତି କହିଲେ, ଏଇ ଦୁଇଟା ନିହାତି ଦରକାର।
1: ଧନ୍ୟବାଦ ସାର୍, ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଆମେ ଆଜି ଆପଣଙ୍କଠାରୁ ଏଥଲେଟିକ୍ ଖେଳ ସମ୍ପର୍କରେ ଅନେକ କଥା ଜାଣିବାକୁ ପାଇଲୁ। ଠାକୁରଙ୍କ ପାଖରେ କାମନା କରୁଛୁ ଆପଣଙ୍କ ଜୀବନରେ ଯାହା ଲକ୍ଷ୍ୟ ଅଛି ଏ କ୍ଷେତ୍ରରେ ତାହା ପରିପୂର୍ଣ୍ଣ ହେଉ। ସାର୍, ଆଜି ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କ ଆମ କାର୍ଯ୍ୟକ୍ରମ ତରଫରୁ ଏବଂ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ।
0: ଧନ୍ୟବାଦ।
1: ଶ୍ରୋତା ବନ୍ଧୁ, ଆଜିର ଆଲୋଚନାଟି ଏଥଲେଟିକ୍ ଖେଳର ବୈଷୟିକ ଅଧିକାରୀ ଶ୍ରୀଯୁକ୍ତ ଆଶିଷ ପ୍ରଧାନ ସାର୍ଙ୍କ ସହିତ ତ ଶୁଣିଲେ। ଆଜି ଏଥିରୁ ଆପଣମାନେ ନିଶ୍ଚୟ ଏ ବିଷୟରେ କିଛି ତଥ୍ୟ ପାଇଥିବେ। ଯଦି ଆପଣ ଏ କ୍ଷେତ୍ରକୁ ଆସିବାକୁ ଚାହୁଁଛନ୍ତି, ତେବେ ଦୃଢ଼ ଇଚ୍ଛାଶକ୍ତି ଆଉ ମନୋବଳ ନେଇ ଆସନ୍ତୁ, କଠିନ ପରିଶ୍ରମ କରନ୍ତୁ, ନିଶ୍ଚୟ ଏ କ୍ଷେତ୍ରରେ ସଫଳତା ପାଇବେ।

ଶ୍ରୋତା ବନ୍ଧୁ, ଆମେ ସମସ୍ତେ ସମୟର ଦାସ। ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ରଖିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ଖେଳ ଜଗତ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ଆପଣଙ୍କ ହିରଡ଼ିଓ ବାନ୍ଧବୀ ପୁଷ୍ପଲତାକୁ। ରହୁଛି, ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ କ୍ରୀଡ଼ା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଖେଳ ଜଗତ। ଆଜିର ବିଷୟ ରହିଥିଲା ଓଡ଼ିଶାରେ ଆଥଲେଟିକ୍ ଖେଳର ଭିତ୍ତିଭୂମି। ଏନେଇ ଆଲୋଚନା କରିଥିଲେ ପିଇଟି ଟିଚର ଅଫ୍ ଉଦିତନଗର ହାଇସ୍କୁଲର ଆଶିଷ କୁମାର ପ୍ରଧାନ ସାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ପୁଷ୍ପଲତା ସାହୁ। ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:55। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା।

0: ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ରାଉରକେଲା। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 8:00। ବର୍ତ୍ତମାନ ଶୁଣିବା ସମାଚାର ପ୍ରଭାତ ଆକାଶବାଣୀ ଦିଲ୍ଲୀରୁ। 8:15 ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ

ବ୍ରହ୍ମାଣ୍ଡ ଠାକୁର ଶ୍ରୀ ଜଗନ୍ନାଥ ବର୍ଷକ ମଧ୍ୟରେ ବିଭିନ୍ନ ପ୍ରକାରର ବେଶ ହୋଇଥାନ୍ତି। ଏହି ବେଶର ଅନ୍ୟ ନାମ ଶୃଙ୍ଗାର। ଏହା ପ୍ରାଚୀନ କାଳରୁ ଚଳିଆସୁଛି। ସେହି ସବୁ ବେଶମାନଙ୍କ ମଧ୍ୟରୁ ଗଜାନନ ବେଶ ଅନ୍ୟତମ। ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ ଜ୍ୟେଷ୍ଠ ମାସ ସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନ ମଣ୍ଡପରେ ହିଁ ହୋଇଥାଏ।

0: ବଡ଼ ଦାଣ୍ଡରେ ଥାଇ ଭକ୍ତ ଦର୍ଶନ କରେ। ସେ ସବୁ ଗୋଷ୍ଠୀ, ସବୁ ଜାତି, ସବୁ ଧର୍ମ ନିର୍ବିଶେଷରେ ଏକ ମାନବବାଦୀ ଯାତ୍ରା ଭାବରେ ପରିଚିତ। ସେହି ଗଜାନନ ବେଶ ସମ୍ପର୍କରେ ସୂଚନା ଦେଉଛନ୍ତି ଗବେଷକ ଡକ୍ଟର ଭାସ୍କର ମିଶ୍ର। ପ୍ରଥମେ ଏହି ବେଶର ଉତ୍ପତ୍ତି ଓ ଆରମ୍ଭର କଥା।
1: ଗଜାନନ ବେଶର ଉତ୍ପତ୍ତି ସମ୍ପର୍କରେ ଜଣାଯାଏ ଯେ ସପ୍ତଦଶ ଶତାବ୍ଦୀରେ ଗଣପତି ଭଟ୍ଟ ନାମରେ ଜନୈକ ଭକ୍ତ ସେ ମହାରାଷ୍ଟ୍ରରୁ ଆସିଥିଲେ ଏବଂ ସେ ଯେଉଁଦିନ ଆସିଥିଲେ ସେଦିନ ସ୍ନାନ ପୂର୍ଣ୍ଣମୀ ପଡ଼ିଥିଲା। ସେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଅପାର ସନ୍ତୋଷ ଲାଭ କଲେ ନାହିଁ, କାରଣ ତାଙ୍କର ଇଷ୍ଟ ଦେବତା ହୋଇଥିଲେ ଗଣପତି। ସେ ଗଣପତିଙ୍କୁ ଜଗନ୍ନାଥଙ୍କ ମଧ୍ୟରେ ନ ପାଇ ଫେରିଗଲେ। କିଛି ବାଟ ଯିବା ପରେ ତାଙ୍କୁ ଗୋଟିଏ ସେବକ ଦେଖାହେଲେ ଏବଂ ଫେରିଯିବାର ପ୍ରଶ୍ନ ପଚାରିବାରୁ ସେ କହିଲେ ଯେ ମୁଁ ଯେଉଁ ଇଷ୍ଟଦେବଙ୍କୁ ଖୋଜୁଥିଲି ସେ ଗଣପତିଙ୍କୁ ଜଗନ୍ନାଥଙ୍କ ମଧ୍ୟରେ ଦେଖିବାକୁ ପାଇଲିନି। ତେଣୁ ସେ କହିଲେ ପୁଣି ଆପଣ ଆଉ ଥରେ ପୁନର୍ବାର ଯାଇ ମହାପ୍ରଭୁଙ୍କୁ ଦେଖନ୍ତୁ, ସେ ଆପଣଙ୍କୁ ଗଣପତି ରୂପରେ ଦର୍ଶନ ଦେବେ। ପୁନର୍ବାର ଯେତେବେଳେ ଆସି ଗଣପତି ଭଟ୍ଟ ସ୍ନାନ ମଣ୍ଡପ ଉପରେ ଆଖି ମୁଜି ଦର୍ଶନ କରୁଛନ୍ତି, ସେହି ସମୟରେ ତାଙ୍କୁ ଜଗନ୍ନାଥ ସ୍ୱୟଂ ତାଙ୍କୁ ଗଣପତି ଭାବରେ ଦେଖାଗଲେ। ତାଙ୍କରି ସେହି ସ୍ମୃତିକି ରକ୍ଷା କରି ଆମର ଆଜି ପର୍ଯ୍ୟନ୍ତ ନିୟମିତ ଭାବେ ଏହି ହସ୍ତିବେଶ କରାଯାଉଅଛି। ଏହାକୁ ଗଜାନନ ବେଶ କରାଯାଏ। ଜଗନ୍ନାଥ ଏବଂ ବଳଭଦ୍ର ଏ ସମ୍ପୂର୍ଣ୍ଣ ଭାବରେ ଗଜାନନ ବେଶରେ ସୌନ୍ଦର୍ଯ୍ୟରେ ଭୂଷିତ ହୋଇଥାନ୍ତି।

0: ଗଜାନନ ବେଶର ଆୟୋଜନ ବିଶେଷ ରୀତିନୀତିମାନଙ୍କ ଦ୍ୱାରା ପରିଚାଳିତ। ଏହି ବେଶର ଉପକରଣମାନ ମଧ୍ୟ ଭିନ୍ନ ଭିନ୍ନ।
1: ଜ୍ୟେଷ୍ଠ ପୂର୍ଣ୍ଣିମାରେ ପାଳିତ ପ୍ରସିଦ୍ଧ ସ୍ନାନ ଯାତ୍ରାରେ ଶ୍ରୀବିଗ୍ରହମାନେ ଧାରଣ କରୁଥିବା ଗଜାନନ ବେଶ ନୀତିରେ ଶ୍ରୀକ୍ଷେତ୍ରର ମୁଖ୍ୟତଃ ଦୁଇଟି ମଠର ଭୂମିକା ରହିଥାଏ। ଗୋଟିଏ ହେଲା ରାଘବ ଦାସ ମଠ ଏବଂ ଅନ୍ୟଟି ହେଲା ଗୋପାଳ ତୀର୍ଥ ମଠ। ଏହି ଦୁଇଟି ମଠ ମହାପ୍ରଭୁଙ୍କର ଗଜାନନ ବେଶର ଉପକରଣ ଯୋଗାଇ ଆସୁଛନ୍ତି। ପବିତ୍ର ଅକ୍ଷୟ ତୃତୀୟ ଦିନ ଏହି ବେଶର ଶୁଭାରମ୍ଭ କରିଥାନ୍ତି ଏବଂ ଅନୁକୂଳ ପୂଜା କରିଥାନ୍ତି। ପ୍ରଥମରୁ ଗୋଟିଏ ମଠ କରୁଥିଲେ, ଗୋପାଳ ତୀର୍ଥ ମଠ କରୁଥିଲେ, ଏବଂ ପରବର୍ତ୍ତୀ ସମୟରେ ସେ ଗୋଟିଏ ବେଶ ଦେଲେ ଏବଂ ଅନ୍ୟଟି ରାଘବ ଦାସ ମଠ ତରଫରୁ ଆସିଲା। ଏବେ ବିଗତ ଶତାଧିକ ବର୍ଷ ଧରି ଯେଉଁ ପରମ୍ପରା ରହିଆସିଛି ସେଥିରେ ରାଘବ ଦାସ ମଠ, ଗୋପାଳ ତୀର୍ଥ ମଠ ଦୁଇଟି ମଠରୁ ଆମର ବେଶ ଉପକରଣ ଆସୁଛି। ଗୋପାଳ ତୀର୍ଥ ମଠ ଦେଉଛନ୍ତି ବଳଭଦ୍ରଙ୍କର ଏବଂ ସୁଦର୍ଶନଙ୍କର ବେଶ ଉପକରଣ, ରାଘବ ଦାସ ମଠ ଜଗନ୍ନାଥ ମହାପ୍ରଭୁଙ୍କର ବେଶ ଉପକରଣ ଦେଉଛନ୍ତି। ଏଥିରେ କଳା ରଙ୍ଗର ଭେଲଭେଟ୍, ସିଲ୍କି କନା, ଜରି, ସୋଲ, କଦଳୀ ପଟୁକା, ଜମ୍ବୁରା, କୈଥଟା ପ୍ରଭୃତି ଉପକରଣରେ ପଡ଼ିଥାଏ। 30 meter କନା ଏଥିପାଇଁ ଆବଶ୍ୟକ ହୋଇଥାଏ। ଏହି କାର୍ଯ୍ୟରେ ଜଣେ ଦରଜୀ, ଜଣେ ଚିତ୍ରକାର, ଦୁଇ ଜଣ ସୋଲ କାରିଗର ମଧ୍ୟ ନିୟୋଜିତ ହୋଇଥାନ୍ତି। ପ୍ରଥମେ ସେମାନେ କଦଳୀ ପଟରେ ଫ୍ରେମ୍ ତିଆରି କରି ତତ୍ପରେ କନା, ଜରି, ଭେଲଭେଟ୍ ଓ ଅନ୍ୟାନ୍ୟ ସାଜସଜ୍ଜା କରିଥାନ୍ତି। ଗଜାନନ ବେଶ ରଖାଯିବା ନିମନ୍ତେ ବଡ଼ ବଡ଼ ବାଉଁଶ ପାତିଆରେ ନିର୍ମିତ ବିରାଟ ଆକାରର ଏକ ସ୍ୱତନ୍ତ୍ର ଧରଣର ତାଟ ମଧ୍ୟ ନିର୍ମିତ ହୋଇଥାଏ। ପୂର୍ବେ ଏହା ପୁରୀ ଜିଲ୍ଲାର ଛଇତନା ନିକଟସ୍ଥ ବଡ଼ତରା ଗ୍ରାମରୁ ଏହି ତାଟ ଆସୁଥିଲା। ସମ୍ପ୍ରତି ମଠ ପକ୍ଷରୁ ବାଉଁଶ କ୍ରୟପୂର୍ବକ ମଜୁରି ଦିଆଯାଇ ଏହି ତାଟ ନିର୍ମାଣ କରାଯାଉଛି। ସେହିପରି ରଣପୁରର ବାସୁଦିଆ ମୌଜାରୁ କଦଳୀ ପଟୁକା ଓ ତିନି ଗୋଛା ସୋଲ ଆସିଥାଏ। ମଠ କାରିଗରମାନଙ୍କ ଦ୍ୱାରା ଏହି ଯେଉଁ ଗଜାନନ ବେଶ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସ୍ନାନ ପୂର୍ଣ୍ଣମୀ ଦିନ ମଠର ପୁରୋହିତଙ୍କ ଦ୍ୱାରା ତାଟ ଧୁଆଯାଇ ସଂସ୍କାର କରାଯାଇଥାଏ। ତାଟରେ ଭେଷ ସାମଗ୍ରୀ ରଖାଯିବା ପରେ ଏକ ପଣା ଭୋଗ ସେଠାରେ ଅନୁଷ୍ଠିତ ହୋଇଥାନ୍ତି।

0: ନୀତି। ଅନେକ ସେବକ ସେବାୟତ ମାନେ ଏହି ବେଶ ସହିତ ଯୋଡ଼ି ହିଁ ଅଛନ୍ତି।
1: ଶ୍ରୀମନ୍ଦିରରୁ ଜନୈକ ଅଧିକାରୀ କମାଣ୍ଡର ନେତୃତ୍ୱରେ କାହାଳିଆ, ବେହେରା ଖୁଣ୍ଟିଆ, ଘଣ୍ଟ ଛତା, ଓଲାର ଭଜନ୍ତ୍ରୀ, ଲେଙ୍କା ପ୍ରମୁଖ ସେବକ ମଠ ବିଜେସ୍ଥଳୀଠାରେ ପହଞ୍ଚିବା ପରେ ଭେଷ ସାମଗ୍ରୀ ତାଟରେ ରଖାଯାଇ ପ୍ରଥମେ ପଣାଭୋଗ ସରିଥାଏ ଏବଂ କାହାଳି ବାଜିଲା ପରେ ଘଣ୍ଟ ବାଜି ତାଟରେ ସେହି ଭେଷ ଉପକରଣମାନ ମଠରୁ ମନ୍ଦିରକୁ ଆସେ। ମହାପ୍ରଭୁଙ୍କର ପ୍ରସିଦ୍ଧ ଜଳ ଲାଗି ନୀତି ସରିବା ପରେ ତାପରେ ମୈଲମ ଏବଂ ଭେଷ ହୋଇଥାନ୍ତି। ଏଇ ଜଳ ଲାଗି ନୀତି ପରେ ମହାପ୍ରଭୁଙ୍କର ପ୍ରସିଦ୍ଧ ଗଜାନନ ଭେଷ ହୋଇଥାନ୍ତି। ଗଜାନନ ଭେଷ ହେଲା ପରେ ଗଜପତି ମହାରାଜା ସ୍ନାନ ମଣ୍ଡପ ଉପରେ ଛେରାପରା ନୀତି ସମ୍ପନ୍ନ କରିଥାନ୍ତି। ଭେଷ ଯେତେବେଳେ ଆସେ ସ୍ନାନ ମଣ୍ଡପ ଉପରେ ପ୍ରଥମେ ସୁଆରବଡ଼ୁ ପାଣି ପକାଇ ସ୍ନାନ ମଣ୍ଡପକୁ ସଫା କରନ୍ତି ଏବଂ ତାଟ ପକାନ୍ତି। ଖୁଣ୍ଟିଆ ମେକଅପ୍ ସେତେବେଳେ ଉପସ୍ଥିତ ଥାନ୍ତି। ଖୁଣ୍ଟିଆ ସେ ଯେଉଁ ଉପକରଣ ସବୁ ଆଣି ତାଟରେ ରଖିଥାନ୍ତି। ଏଥିରେ ମୁଖ୍ୟତଃ ବିଗ୍ରହମାନଙ୍କର ସ୍ନାନ ଭେଷ ସମୟରେ ଯେଉଁ ଗଜାନନ ଭେଷ ହୁଏ ସେ ସମୟରେ ତଳୁଛ, ଭିତର୍ଛ, ପାଳିଆ ପୁଷ୍ପାଳକ ଏବଂ ସମସ୍ତ ବାଡ଼ଗ୍ରାହୀ ଦୈତାପତିମାନେ ଖୁଣ୍ଟିଆ ମେକଅପ୍ ମାନେ ମିଶି ଏହି ଭେଷ କରିଥାନ୍ତି। ଭେଷ ହେବାକୁ ପ୍ରାୟ 40 ମିନିଟ୍ ସମୟ ଲାଗିଥାଏ। ଯେତେବେଳେ ଭେଷ ସରିଯିବ ସେତେବେଳେ ଉପରେ ଶୋଧ କରାଯାଏ, ଅର୍ଥାତ୍ କେହି ଲୋକ କାହାକୁ ରଖାଯାଏନି ସେଠାରେ। ତାପରେ ଆମର ପାଣି ପଡ଼େ। ପାଣି ପଡ଼ି ସାରିଲା ପରେ ଟେରା ବନ୍ଧାଯାଏ। ପ୍ରତିହାରୀ ସେବକ ଟେରା ବାନ୍ଧନ୍ତି। ଟେରା ମାନେ ଗୋଟିଏ ସ୍ୱତନ୍ତ୍ର ଗାମୁଛା ସୂତା ବସ୍ତ୍ର ଯେଉଁଟାକି ଖୁଣ୍ଟରେ ବନ୍ଧାଯାଇଥାଏ। ଠାକୁରଙ୍କର ଭୋଗ ବେଳେ ଆମର ପରମ୍ପରା ରହିଛି ଶ୍ରୀମନ୍ଦିରରେ, ଯେତେବେଳେ ଭୋଗ ଆସିବା ପୂର୍ବରୁ ଗୋଟେ ଟେରା କନାଟେ ବନ୍ଧାଯାଏ। ଟେରା ବନ୍ଧା ସରିଲା ପରେ ପ୍ରତିହାରୀ ଯିଏ ପାଳିଆ ପ୍ରତିହାରୀ ସେବକ ସେ ଯାଆନ୍ତି ରୋଷକୁ ଭୋଗ ଡାକିବା ପାଇଁ। ଉଲ୍ଲେଖନୀୟ ବିଷୟ ଯେ ସେଦିନ ଭୋଗ ଯେଉଁ ଡକାଯାଏ ଘଣ୍ଟ ଛତା ସର୍ବାଙ୍ଗ ମାନେ ବିଶେଷ ଧରଣର ତଳୁଛ ପ୍ରଧାନୀ ହାତ ପୈଠ ହେଇକିରି ଯିବେ, ଭଜନ୍ତ୍ରୀ ବାଜା ବାଜିବ, କାହାଳିଆ ରହିବ, ଘଣ୍ଟ ରହିବ। ଇ ଗୋଟିଏ ଛେକ ଭୋଗ କ୍ରମାୟନରେ 2 ଘଣ୍ଟା ଧରିକିରି ଏ ଭୋଗ ବୁହା ଚାଲିଥାଏ। ସ୍ନାନ ମଣ୍ଡପ ଉପରେ ସମ୍ପୂର୍ଣ୍ଣ ଭାବରେ ଭୋଗ ବଢ଼ାଯାଇଥାଏ ଏବଂ ତାକୁ ପୂଜା ପଣ୍ଡା ସେବକମାନେ ଷୋଡ଼ଶୋଚ୍ଚବରରେ ଭୋଗ କରିଥାନ୍ତି।
0: ମହାପ୍ରଭୁଙ୍କର ବେଶ ଅନେକ, ସେହି ବେଶଗୁଡ଼ିକୁ ସାଧାରଣତଃ 3 ଭାଗରେ ପରିଚିତ କରାଯାଇଥାଏ, ଯଥା ବସ୍ତ୍ର ବେଶ, ଭୂଷଣ ବେଶ ଏବଂ ପୁଷ୍ପ ବେଶ।
2: ବସ୍ତ୍ର ବେଶ, ଜଗନ୍ନାଥଙ୍କର ବସ୍ତ୍ର ଦ୍ୱାରା ବେଶକୁ ବସ୍ତ୍ର ବେଶ କୁହାଯାଏ। ଏଥିରେ ଗଡ଼ା, ସୂତା ଘୋଡ଼, ସୂତା ପୁଟା, ସୂତା ଚୂଳ ଫୁଟା, ସୂତା ଶ୍ରୀମୁଖ ବଳ, ସୂତା ଲୁଗା, ଚାଦର, ବୋଇରାଣୀ, ପତନୀ, ନେତଫୁଟା, ଚେହେଲି, ପାଟ, ଖଣ୍ଡୁଆ ଆଦି ବ୍ୟବହାର କରାଯାଏ। ପୁନଶ୍ଚ ବାର ଅନୁସାରେ ଭିନ୍ନ ଭିନ୍ନ ବସ୍ତ୍ର ପରିଧାନ କରନ୍ତି। ରବିବାରେ ଲାଲ ବସ୍ତ୍ର, ସୋମବାର କଳା ଛିଟ ମିଶା ଧଳା ବସ୍ତ୍ର, ମଙ୍ଗଳବାର ବାରପଟିଆ ପଞ୍ଚରଙ୍ଗୀ ବସ୍ତ୍ର, ବୁଧବାର ନୀଳ ବସ୍ତ୍ର, ଗୁରୁବାର ବସନ୍ତ ପିତ ବସ୍ତ୍ର, ଶୁକ୍ରବାର ଶୁକ୍ଳବସ୍ତ୍ର ଓ ଶନିବାର କୃଷ୍ଣ ବସ୍ତ୍ର। ଭୂଷଣ ବେଶ, ବିଭିନ୍ନ ରତ୍ନ, ମଣି, ମାଣିକ୍ୟ, ସୁବର୍ଣ୍ଣ ଭୂଷଣ ଦ୍ୱାରା ବେଶକୁ ଭୂଷଣ ବେଶ କୁହାଯାଏ। ଏଥିରେ ବିଭିନ୍ନ ରତ୍ନମାଳ, ଚିତା, ପଦକ, କରପଲ୍ଲବ, ମାଳି, ପୟର, ଅସ୍ତ୍ର ଆଦି ବ୍ୟବହାର କରାଯାଏ। ପୁଷ୍ପ ବେଶ, ପୁଷ୍ପପତ୍ର ଦ୍ୱାରା ବେଶକୁ ପୁଷ୍ପ ବେଶ କୁହାଯାଏ। ଏଥିରେ ତୁଳସୀ, ଦୟଣା, ମରୁଆପତ୍ର, ପଦ୍ମ, ମାଳତୀ, ଜୁଇ, ଜାଇ, ମଲ୍ଲି, ଚମ୍ପା ଆଦିର ମାଳ, ଚୂଳ ଓ ଚିତା ତଥା ପଦକ ବ୍ୟବହାର କରାଯାଏ।
0: ସ୍ନାନ ପୂର୍ଣ୍ଣମୀରେ ଗଜାନନ ବେଶ ସମୟରେ ଯିଏ ପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଆଉ ଦେବୀ ସୁଭଦ୍ରାଙ୍କ ଦର୍ଶନ କରନ୍ତି, ସେ ନିରାମୟ ସ୍ଥାନ ଅବ୍ୟୟ ପଦକୁ ଗମନ କରିଥାନ୍ତି ବୋଲି ବ୍ରହ୍ମ ପୁରାଣରେ ବର୍ଣ୍ଣିତ ଅଛି।

ଶୁଣୁଥିଲି ଶ୍ରୀକ୍ଷେତ୍ର ମାଧୁରୀ ବିଷୟ ଥିଲା ଗଜାନନ ବେଶ। ଆଲୋଚନା କରିଥିଲି ଡକ୍ଟର ଭାସ୍କର ମିଶ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ପ୍ରଯୋଜନାରେ ସହାୟତା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।

0: ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 8:45 ଆରମ୍ଭ କରୁଛୁ ବଣପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିବା ସାନ୍ତାଳୀ ଗୀତ, ପରିବେଷଣ କରିଛନ୍ତି ଗଜେନ୍ଦ୍ର ମୁର୍ମୁ ଏବଂ ସାଥୀ।
1: ଯୋଗ କେବଳ ଶରୀରର ବ୍ୟାୟାମ ନୁହେଁ, ଏହା ମନ, ଶରୀର ଓ ଆତ୍ମାର ସୁନ୍ଦର ସମନ୍ୱୟ। ପ୍ରତିଦିନ କିଛି ସମୟ ଯୋଗ ପାଇଁ ଦେଲେ ଏହା ଆମ ଜୀବନରେ ସୁସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ଭରିଦେବ। ଯୋଗ ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର। ତେଣୁ ଯୋଗ କରନ୍ତୁ, ରୋଗ ଦୂର କରି ସୁସ୍ଥ ଜୀବନ ଆପଣାନ୍ତୁ।

ଘରଦ୍ୱାର ଲିପାପୋଛ କରି ମା ସହରାଇ ବୁଢ଼ୀଙ୍କୁ ସମରଣ କଲେ। ଘରେ ଧନ ସମ୍ପତ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଗୋରୁଗାଈଙ୍କର ମଧ୍ୟ ବଂଶ ବିସ୍ତାର ହୁଏ ବୋଲି ସାନ୍ତାଳ ସମ୍ପ୍ରଦାୟର ବିଶ୍ୱାସ।

ପ୍ରତ୍ୟେକ ପର୍ବପର୍ବାଣୀରେ ଏମାନଙ୍କର ସ୍ୱତନ୍ତ୍ର ସଙ୍ଗୀତ ରହିଛି। କଠିନ ପରିଶ୍ରମ କଲାପରେ ଅବସର ସମୟରେ ନିଜକୁ ନାଚ ଗୀତରେ ହଜାଇ ଦିଅନ୍ତି।

ଶ୍ରୋତାବନ୍ଧୁ ଶୁଣୁଥିଲେ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିଲେ ସାନ୍ତାଳୀ ଗୀତ। ପରିବେଷଣ କରିଥିଲେ ଗଜେନ୍ଦ୍ର ମୁର୍ମୁ ଏବଂ ସାଥୀ। ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 9 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ବିବିଧ ଭାରତରୁ କିଛି ସମୟ ମଧ୍ୟରେ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 10:00। ଆସନ୍ତୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମ ଗୀତଟି ଶୁଣିବା ଅନ୍ୱର କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ରୂପ କୁମାର ରାଠୋଡ। ଗୀତ ରଚନା କରିଛନ୍ତି ହସନ କମଲ ଏବଂ ସୟଦ କ୍ୱାଦ୍ରୀ। ସଙ୍ଗୀତ ସଂଯୋଜନା କରିଛନ୍ତି ମିଥୁନ।

ଶ୍ରୋତାବନ୍ଧୁ, ଏହି ସୁନ୍ଦର ଗୀତଟି ଶୁଣୁଥିଲେ ଅନୱର କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ରହିଥିଲେ ରୂପ କୁମାର ରାଠୋଡ। ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ, ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ଅପ୍ନେ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ସୋନୁ ନିଗମ, ଜୟେଶ ଗାନ୍ଧୀ ଏବଂ ଜସ୍ପିନ୍ଦର ନରୁଲା। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ହିମେଶ ରେଶମିଆ।

0: ଆପଣ ମ୍ୟାଥମେଟିକ୍ସ ରେ ୱିକ୍ ଅଛନ୍ତି କି ଏବଂ ମ୍ୟାଥମେଟିକ୍ସ ରେ ଜିରୋ ରୁ ହିରୋ ହେବାକୁ ଚାହୁଁଛନ୍ତି, ତେବେ ସମସ୍ତ ସିବିଏସ୍ଇ ଆଇସିଏସ୍ଇ ଆଇଏସ୍ସି ର କ୍ଲାସ୍ 8, 9, 10, 11, 12 ସହିତ ଜେଇ ପ୍ରିପାରେସନ୍ ରେ ମଧ୍ୟ ମ୍ୟାଥମେଟିକ୍ସ ରେ ଷ୍ଟ୍ରଙ୍ଗ ହୋଇପାରିବେ, ତେବେ ଯୋଗାଯୋଗ କରନ୍ତୁ ଦୀପକ କୁମାର ମହାନ୍ତି ସାର୍ଙ୍କୁ, କ୍ୱାର୍ଟର ନମ୍ବର D743 ସେକ୍ଟର 8 ରାଉରକେଲା, ମୋବାଇଲ ନମ୍ବର 9437152631 ଏବଂ 7978445736 ରେ।
1: ନମସ୍କାର ଶ୍ରୋତାବନ୍ଧୁ, ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ଅଞ୍ଜାମ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ପୁନମ ଏବଂ ସାଥୀ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ଆନନ୍ଦ ମେଲେନ।

ଶ୍ରୋତାବନ୍ଧୁ ପୁନମଙ୍କ କଣ୍ଠରୁ ଶୁଣୁଥିଲେ ଏହି ସୁନ୍ଦର ଗୀତଟି। କଥାଚିତ୍ର ରହିଥିଲା ଅଞ୍ଜାନ। ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ବାଜିକର କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଆନୁ ମଲ୍ଲିକ। ଗୀତ ରଚନା କରିଛନ୍ତି ଦେବ କୋହଲି, ସଙ୍ଗୀତ ସଂଯୋଜନା କରିଛନ୍ତି ଅନୁ ମଲ୍ଲିକ।

ବାଜିଗର କଥାଚିତ୍ରରୁ ଶୁଣୁଥିଲେ ଏହି ସୁନ୍ଦର ଗୀତଟି। କଣ୍ଠଶିଳ୍ପୀ ରହିଥିଲେ କୁମାର ସାନୁ ଏବଂ ଅନୁ ମଲ୍ଲିକ। ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ବିବି ନମ୍ବର 1 କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଶଙ୍କର ମହାଦେବନ ଏବଂ ହେମା ସରଦେଶାଇ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ଅନୁ ମଲ୍ଲିକ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ଚାଲବାଜ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ କବିତା କୃଷ୍ଣମୂର୍ତ୍ତି ଏବଂ ଅମିତ କୁମାର। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ସଂଯୋଜନା କରିଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶ୍ରୋତାବନ୍ଧୁ, ପରବର୍ତ୍ତୀ ଗୀତଟି ଶୁଣିବା ଚଲ୍ ମେରେ ଭାଇ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ସୋନୁ ନିଗମ, ଅଲକା ୟାଗ୍ନିକ, ଜସ୍ପିନ୍ଦର ନରୁଲା। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ଆନନ୍ଦ ମିଲିନ୍ଦ।

0: ନମସ୍କାର। ସଦ୍ୟ ପ୍ରକାଶିତ ନିରୁପମା ପତିଙ୍କର ଆଧ୍ୟାତ୍ମିକ ପ୍ରବନ୍ଧ ସଂକଳନ ବିଚିତ୍ର ବ୍ରହ୍ମାଣ୍ଡ ଓ ଭିନ୍ନ ଦୃଷ୍ଟି ଏକ ସୃଷ୍ଟି ସଂଗ୍ରହ କରି ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ଅନୁରୋଧ। ଧନ୍ୟବାଦ।
1: ଯୋଗ ଯୋଗ କେବଳ ଶରୀର ବ୍ୟାୟାମ ନୁହେଁ, ଏହା ମନ ଶରୀର ଓ ଆତ୍ମାର ସୁନ୍ଦର ସମନ୍ୱୟ। ପ୍ରତିଦିନ କିଛି ସମୟ ଯୋଗ ପାଇଁ ଦେଲେ ଏହା ଆମ ଜୀବନରେ ସୁସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ଭରିଦେବ। ଯୋଗ ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର। ତେଣୁ ଯୋଗ କରନ୍ତୁ, ରୋଗ ଦୂର କରି ସୁସ୍ଥ ଜୀବନ ଆପଣାନ୍ତୁ।
2: ଶ୍ରୋତାବନ୍ଧୁ, ଶେଷ ଗୀତଟି ଶୁଣିବା ଚାଇନା ଗେଟ୍ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ଅନୁ ମଲ୍ଲିକ।

0: ଶ୍ରୋତାବନ୍ଧୁ ଏହି ଗୀତଟି ଶୁଣୁଥିଲେ ସ୍ୱପ୍ନା ଅବସ୍ତିଙ୍କ କଣ୍ଠରୁ। କଥାଚିତ୍ର ରହିଥିଲା ଚାଇନା ଗେଟ୍। ଏହି ଗୀତ ସହ ଶେଷ ହେଲା ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 11। ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।
1: आप सुन रहे हैं विविध भारती, देश की सुरीली धड़कन।
2: रंग तरंग
1: रंग तरंग कार्यक्रम में आप सभी का बहुत बहुत स्वागत है।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 12। ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଉମଙ୍ଗ। କ୍ରମରେ ଶୁଣିବା 1317 ଭାଗ।

ਆਕਾਸ਼ਵਾਣੀ। ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ କୃଷିକ୍ଷେତ୍ରର ଉନ୍ନତି ଅପରିହାର୍ଯ୍ୟ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଗ୍ରୀସ୍ ଓ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା UPI ଆଧାରିତ ଅର୍ଥ ଦେଣନେଣ ସେବା। ଭାରତ ପକ୍ଷରୁ ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା କାର୍ଯ୍ୟ ତ୍ୱରାନ୍ୱିତ। ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟର ନିନ୍ଦା। ଏବଂ ପାରାଗୁଏଠାରୁ 4-3 ପେନାଲ୍ଟି ଗୋଲ୍ରେ ପରାସ୍ତ ହୋଇ ଫିଫା ବିଶ୍ୱକପ୍ରୁ ବାଦ୍ ପଡ଼ିଲା ଜର୍ମାନୀ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷିକ୍ଷେତ୍ରର ବିକାଶ ବିନା ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ ନାହିଁ। ହରିୟାଣାର ହିସାରରେ ଆୟୋଜିତ କ୍ଷେତ ବଚାଓ ଅଭିଯାନର ସମାପନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ସରକାର ଏକ ମୋବାଇଲ୍ ଆପ୍ ବିକଶିତ କରୁଛନ୍ତି ଯାହା ମାଟି ସମ୍ପର୍କିତ ସୂଚନା ଏବଂ ମାଟିକୁ କେତେ ପରିମାଣର ସାର ଆବଶ୍ୟକ ସେ ବିଷୟରେ ତଥ୍ୟ ପ୍ରଦାନ କରିବ। ଜମିରେ ସନ୍ତୁଳନ ରକ୍ଷା କରି ସାର ଓ କୀଟନାଶକ ବ୍ୟବହାର କରିବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ମାଟିର ସ୍ୱାସ୍ଥ୍ୟ ପରୀକ୍ଷା

0: ଭାରତର କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ଏବଂ ଦେଶର ଖାଦ୍ୟ ଶସ୍ୟ ଭଣ୍ଡାରକୁ ପର୍ଯ୍ୟାପ୍ତ ରଖିବାରେ ହରିୟାଣାର ଚାଷୀମାନଙ୍କ ଅବଦାନ ପାଇଁ ଶ୍ରୀ ଚୌହାନ ପ୍ରଶଂସା କରିଛନ୍ତି। ଆଥେନ୍ସରେ ଥିବା ୟୁରୋ ବ୍ୟାଙ୍କର ମୁଖ୍ୟାଳୟ ଗ୍ରୀସ୍ରୁ ଭାରତକୁ ଅର୍ଥ ପ୍ରେରଣ ପାଇଁ ୟୁପିଆଇ ଆଧାରିତ ରେମିଟାନ୍ସ ସେବା ଆରମ୍ଭ କରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ୟୁରୋ ବ୍ୟାଙ୍କରେ ଏହି ସେବାର ଶୁଭାରମ୍ଭ ଭାରତର ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ବିଶ୍ୱବ୍ୟାପୀ ବିସ୍ତାରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସେ କହିଛନ୍ତି, ୟୁପିଆଇ ବର୍ତ୍ତମାନ ଗ୍ରୀସ୍ରେ କାର୍ଯ୍ୟକ୍ଷମ ହେବା ସହିତ ଯୋଗ୍ୟ ଗ୍ରାହକମାନେ ତୁରନ୍ତ ସୁରକ୍ଷିତ ଓ ସୁଗମ ଭାବେ ଟଙ୍କା ପଠାଇପାରିବେ ଏବଂ ପୂର୍ବର ରେମିଟାନ୍ସ ଖର୍ଚ୍ଚ ତୁଳନାରେ ଅଳ୍ପ ଖର୍ଚ୍ଚରେ ଏହି ସୁବିଧା ପାଇପାରିବେ। ଏହି ଅବସରରେ ଶ୍ରୀ ଗୋୟଲ ଗ୍ରୀସ୍ରେ ୟୁରୋ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫୋକିନ୍ କାରାଭିଆସ୍ଙ୍କ ସହିତ ମଧ୍ୟ ସାକ୍ଷାତ କରିଛନ୍ତି। ବୈଠକରେ ଉଭୟ ପକ୍ଷ ଭାରତ ଗ୍ରୀସ୍ ଅର୍ଥନୈତିକ ସହଯୋଗ ବିସ୍ତାର ସମ୍ପର୍କରେ ଆଲୋଚନା କରିବା ସହ ଗ୍ରୀକ୍ ବ୍ୟବସାୟୀମାନଙ୍କୁ ଭାରତରେ ନିବେଶ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ଭୂମିକମ୍ପ ପ୍ରଭାବିତ ଭେନେଜୁଏଲାରେ ଅପରେସନ୍ ଅମିସ୍ତାଦ ଅଧୀନରେ ଭାରତ ମାନବିକ ସହାୟତା କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିଛି। ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସହାୟତା ଓ ଜରୁରୀକାଳୀନ ସହଯୋଗ ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଭେନେଜୁଏଲାର ରାଜଧାନୀ କାରାକାସ୍ଥିତ ଭାରତୀୟ ଦୂତାବାସ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି ଯେ ଅପରେସନ୍ ଅମିସ୍ତାଦ ଅଧୀନରେ ଭୂମିକମ୍ପ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସେବା ସହ ବିପର୍ଯ୍ୟୟ ରିଲିଫ୍ କାର୍ଯ୍ୟକୁ ଅଧିକ ଜୋରଦାର କରାଯାଇଛି। ପୂର୍ବରୁ ଅପରେସନ୍ ଅମିସ୍ତାଦ ଅଧୀନରେ ଭେନେଜୁଏଲାରେ ମୁତୟନ ଭାରତୀୟ ସେନା ଦଳ ଭୟାବହ ଭୂମିକମ୍ପରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଏକ ଫିଲ୍ଡ ହସ୍ପିଟାଲ ସ୍ଥାପନ କରିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୁଦ୍ଧା ବୁଲାକୁକୁର ଆକ୍ରମଣ ସମ୍ପର୍କିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ସମସ୍ତ କେନ୍ଦ୍ର ସରକାରୀ ବିଭାଗ ଓ ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ବୁଲାକୁକୁରଙ୍କ ଆକ୍ରମଣ ରୋକିବା, ଜନସୁରକ୍ଷା ସୁନିଶ୍ଚିତ କରିବା ଏବଂ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗକୁ କୁହାଯାଇଛି। ଗତବର୍ଷ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନୀନ ସ୍ଥାନ ବ୍ୟବହାର କରୁଥିବା ଓ ବିଶେଷ କରି ଶିଶୁ ଓ ରୋଗୀମାନଙ୍କ ପାଇଁ ସେହି ସ୍ଥାନଗୁଡ଼ିକୁ ଅଧିକ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଆଫଗାନିସ୍ତାନର ପାକ୍ତିଆ, କୁନାର ଏବଂ ପାକ୍ତିକା ପ୍ରଦେଶରେ ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣକୁ ବିଶ୍ୱର ବିଭିନ୍ନ ନେତା ଓ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତାଲିବାନର ଉପମୁଖପାତ୍ର ହାମଦୁଲ୍ଲା ଫତ୍ରତ୍ କହିଛନ୍ତି, ଜୁନ୍ 28 ରାତିରେ ହୋଇଥିବା ଏହି ବିମାନ ଆକ୍ରମଣରେ 36 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ 163 ଆହତ ହୋଇଛନ୍ତି। ଏଥିସହ 3 ବାସଗୃହ ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ହିଂସାକାଣ୍ଡକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରି ଜାତିସଂଘର ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ତୁରନ୍ତ ଶତ୍ରୁତାର ଅନ୍ତ ଘଟାଇବାକୁ ଆହ୍ୱାନ ଜଣାଇବା ସହ ସମସ୍ତ ପକ୍ଷଙ୍କୁ ସାଧାରଣ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଭାରତୀୟ ସେନାର ଶକ୍ତି କୌଣସି ଏକମାତ୍ର ବ୍ୟକ୍ତିର ନୁହେଁ, ବରଂ ସେନା ଯବାନ, କମାଣ୍ଡର, ପୂର୍ବ ସେନାନୀ, ସେମାନଙ୍କ ପରିବାର ଓ ଦେଶବାସୀଙ୍କ ଅତୁଟ ବିଶ୍ୱାସରୁ ମିଳିଥାଏ। ନୂଆଦିଲ୍ଲୀରେ ଆଜି ସେନାମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ସେ ଏହି କଥା କହିଛନ୍ତି। ସେ କହିଛନ୍ତି, 4 ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା।
1: 4 ସେ ଅଧିକ ସମୟ ଭାରତୀୟ ସେନା ମେ ସେବାରତ ରହିନା ମେରେ ଜୀବନ କା ସବସେ ବଡ଼ା ସୌଭାଗ୍ୟ ରହା। ଭାରତୀୟ ସେନା କିସି ଏକ ବ୍ୟକ୍ତି ବିଶେଷ ସେ ନହିଁ, ବଲକି ଅପନେ ସୈନିକୋ, କମାଣ୍ଡରୋ, ପୂର୍ବ ସୈନିକୋ, ପରିବାରଜନୋ ଔର ଦେଶବାସୀଓ କେ ଅଟୁଟ ବିଶ୍ୱାସ ସେ ଶକ୍ତି ପ୍ରାପ୍ତ କରତି। ସବପ୍ରଥମ ମେ ଭାରତୀୟ ସେନା କେ ହର ସୈନିକ ଶାମିଲ ବୀର ଗତି ପ୍ରାପ୍ତ ବଳିଦାନିଓ କୋ ନମନ କରତା ହୁଁ।
0: ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଗତ 2 ଧରି ଭାରତୀୟ ସେନା ସମସ୍ତ କ୍ଷେତ୍ରରେ ନିଜର ପ୍ରସ୍ତୁତି, ସନ୍ତୁଳନ ଓ ସଚେତନତାକୁ ନିରନ୍ତର ଭାବେ ଅତୁଟ ରଖିଛି। ନୂତନ ସେନାମୁଖ୍ୟ ଜେନେରାଲ ଧୀରଜ ସେଠଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଜେନେରାଲ ସେଠ ଜଣେ ଅନୁଭବୀ ସେନାନୀ ଓ କ୍ଷମତାଶୀଳ ନେତା।

0: ଧର୍ମର ଷଷ୍ଠ ଗୁରୁ ଗୁରୁ ହରଗୋବିନ୍ଦ ସାହିବଜୀଙ୍କ ଆଜି ପ୍ରକାଶ ପର୍ବ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି ଯେ ଧର୍ମ, ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧର ସୁରକ୍ଷା ପାଇଁ ଗୁରୁ ହରଗୋବିନ୍ଦ ସାହିବଜୀ ସନ୍ଥ ସୈନିକ ପରମ୍ପରାର ମୂଳଦୁଆ ପକାଇଥିଲେ। ଆଧ୍ୟାତ୍ମିକ ଶକ୍ତି ଓ ବୀରତ୍ୱର ଅଦ୍ଭୁତ ସମନ୍ୱୟର ବାର୍ତ୍ତା ପ୍ରଦାନ କରି ସେ ଶ୍ରୀ ଅକାଲ ତଖତ ସାହିବର ପ୍ରତିଷ୍ଠା କରିବା ସହ ସମାଜକୁ ଅନ୍ୟାୟ ବିରୋଧରେ ଦୃଢ଼ତାର ସହ ଛିଡ଼ା ହେବାକୁ ପ୍ରେରଣା ଦେଇଥିଲେ ବୋଲି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଦୁଇଟି ଖଡ଼ଗ ଧାରଣ କରି ଗୁରୁ ହରଗୋବିନ୍ଦ ସାହିବଜୀ ପ୍ରମାଣିତ କରିଥିଲେ ଯେ ଆଧ୍ୟାତ୍ମିକତା ସହିତ ଅନ୍ୟାୟ ବିରୋଧରେ ନିର୍ଭୀକ ଭାବେ ଛିଡ଼ା ହେବା ଆସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ। ଆନ୍ତର୍ଜାତିକ ସଂସଦୀୟ ଦିବସ ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମସ୍ତ ନିର୍ବାଚିତ ଜନପ୍ରତିନିଧି ଏବଂ ବିଶ୍ୱର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ସଂସଦ ହେଉଛି ଜନସାଧାରଣଙ୍କ ଆଶା, ଆକାଂକ୍ଷା, ଅଧିକାର ଏବଂ ବିଶ୍ୱାସର ସର୍ବୋଚ୍ଚ ପ୍ରତିଫଳନ, ଯେଉଁଠାରେ ବିଭିନ୍ନ ଚିନ୍ତାଧାରାର ମନ୍ଥନ ହୋଇଥାଏ, ନୀତି ପ୍ରସ୍ତୁତ ହୁଏ ଏବଂ ଦେଶର ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରାଯାଏ। ସେ କହିଛନ୍ତି, ଏକ ସଶକ୍ତ, ସ୍ୱାଧୀନ ଏବଂ ଉତ୍ତରଦାୟୀ ସଂସଦ ହିଁ ଗଣତନ୍ତ୍ରର ପ୍ରକୃତ ଶକ୍ତି ଏବଂ ନାଗରିକଙ୍କ ଅଧିକାରର ସର୍ବବୃହତ ସଂରକ୍ଷକ। ଶ୍ରୀ ବିର୍ଲା କହିଛନ୍ତି, ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସଂସଦ ଭାବେ ଭାରତର ସଂସଦ ସର୍ବଦା ସମ୍ବିଧାନର ଆଦର୍ଶ, ଗଣତାନ୍ତ୍ରିକ ପରମ୍ପରା ଏବଂ ଜନପ୍ରତିନିଧିତ୍ୱର ଗୌରବମୟ ଐତିହ୍ୟକୁ ଦୃଢ଼ତାର ସହ ଚଳାଇ ଆସିଛି। ଶ୍ରୀ ବିର୍ଲା କହିଛନ୍ତି, ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ସଂସଦ ହେଉଛି ଜାତୀୟ ଏକତା, ସାମାଜିକ ସଦ୍ଭାବ ଏବଂ ସାମ୍ବିଧାନିକ ମୂଲ୍ୟବୋଧର ଏକ ସଶକ୍ତ ମଞ୍ଚ, ଯେଉଁଠାରେ ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱରକୁ ସ୍ଥାନ ମିଳିଥାଏ। ମିଜୋରାମର ମୁଖ୍ୟମନ୍ତ୍ରୀ ପୁ ଲାଲଦୁହୋମା କହିଛନ୍ତି ଯେ ରାଜ୍ୟରେ ଶାନ୍ତି ଓ ସ୍ଥିରତା କ୍ଷେତ୍ରରେ ଉନ୍ନତି ଘଟିଛି। ସେ ଜନସାଧାରଣଙ୍କୁ ଏକତ୍ରିତ ହୋଇ ଏକ ଶାନ୍ତି ଓ ସ୍ଥିର ରାଜ୍ୟ ଗଠନ ଲାଗି କାମ କରିବାକୁ ଆହ୍ୱାନ ଦେଇଛନ୍ତି। ଶାନ୍ତି ଚୁକ୍ତି ଦିବସର 40ତମ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଥାୟୀ ଉନ୍ନତି ପାଇଁ ଶାନ୍ତି ଓ ସ୍ଥିରତା ଅତ୍ୟନ୍ତ ଆବଶ୍ୟକ। ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ବିଜୟ କୁମାର ସିଂ କହିଛନ୍ତି ଯେ ମିଜୋରାମର ଶାନ୍ତି ଓ ସ୍ଥିରତା କେବଳ ରାଜ୍ୟ ପାଇଁ ଗର୍ବର ବିଷୟ ନୁହେଁ, ବରଂ ଏହା ଦେଶର ଅନ୍ୟ ଅଞ୍ଚଳମାନଙ୍କ ପାଇଁ ମଧ୍ୟ ଏକ ଆଦର୍ଶ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି। ସେ ବିଧାନସଭାରେ ଘୋଷଣା କରି କହିଛନ୍ତି ଯେ ଆସନ୍ତା 2 ଜୁଲାଇ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏ ସମ୍ପର୍କିତ ବିଧେୟକ ଖସଡ଼ା ପ୍ରସ୍ତାବ ଉପସ୍ଥାପନ କରାଯିବ। ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଆସାମର ଆଦର୍ଶକୁ ଅନୁସରଣ କରି ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଫିଫା ବିଶ୍ୱକପ୍ରୁ ଜର୍ମାନୀ ବାଦ୍ ପଡ଼ିଛି। ବୋଷ୍ଟନରେ ଅନୁଷ୍ଠିତ ମ୍ୟାଚ୍ରେ ପାରାଗୁଏଠାରୁ 4-3 ଜର୍ମାନୀ ପରାସ୍ତ ହୋଇଛି। ଅନ୍ୟ ଏକ ମ୍ୟାଚ୍ରେ ମାରୋକୋ 3-2 ନେଦରଲ୍ୟାଣ୍ଡସ୍କୁ ପରାସ୍ତ କରିଥିବାବେଳେ ପୂର୍ବରୁ ବ୍ରାଜିଲ 2-1 ଜାପାନକୁ ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ କୃଷିକ୍ଷେତ୍ରର ଉନ୍ନତି ଅପରିହାର୍ଯ୍ୟ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଗ୍ରୀସ୍ ଓ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା UPI ଆଧାରିତ ଅର୍ଥ ନେଣଦେଣ ସେବା। ଭାରତ ପକ୍ଷରୁ ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା କାର୍ଯ୍ୟ ତ୍ୱରାନ୍ୱିତ। ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟର ନିନ୍ଦା। ଏବଂ ପାରାଗୁଏଠାରୁ 4-3 ପରାସ୍ତ ହୋଇ ଫିଫା ବିଶ୍ୱକପ୍ରୁ ବାଦ୍ ପଡ଼ିଲା ଜର୍ମାନୀ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ମିଡ୍ ଡେ ନ୍ୟୁଜ୍। The headlines: Eurobank launches UPI-based remittance service from Greece to India. Commerce Minister Piyush Goyal calls it a milestone in India's digital payments expansion. Special intensive revision of electoral rolls begins in Delhi and 4 states. India reaffirms strong support for Financial Action Task Force after Pakistan criticizes grey list monitoring by agency. Uncertainty looms over US and Iran peace negotiations as Tehran rejects US President Trump's claim of meeting in Doha. IMD forecasts heavy to very heavy rainfall over parts of Uttar Pradesh, Bihar, Central Maharashtra, Konkan and Goa for next 2 days. And Germany knocked out of 2026 FIFA World Cup after facing defeat from Paraguay in 4-3 penalty shootout. Morocco enters round of 16, defeating the Netherlands.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଅଣସର ଗୁପ୍ତ ନୀତି। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ। ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ରାଜ୍ୟରେ ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,87,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5ଟି ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧିକୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଭାରତୀୟ ସେନା ଜାତୀୟ ସୁରକ୍ଷା ସମ୍ପର୍କିତ ସମସ୍ତ କାର୍ଯ୍ୟ ସ୍ପଷ୍ଟ ଲକ୍ଷ୍ୟ ଓ ଦାୟିତ୍ୱର ସହିତ ନିର୍ବାହ କରିଥାଏ ବୋଲି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ସେନା ମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି, 4 ଦଶକରୁ ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା। ସ୍ଥଳସେନା, ନୌସେନା ଓ ବାୟୁସେନା ଉତ୍ତମ ସମନ୍ୱୟ, ପରସ୍ପର ବିଶ୍ୱାସ ଓ ଏକତ୍ର ଦୃଷ୍ଟିକୋଣ ସହିତ କାର୍ଯ୍ୟ କରିଆସୁଛନ୍ତି। ଜେନେରାଲ ଦ୍ୱିବେଦୀଙ୍କ ପରେ ନୂତନ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ 2028 ଅଗଷ୍ଟ ମାସ 31 ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିଡ୍, ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆସନ୍ତା 3 ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ମୋଟ 4,600 ଜଣ ଛାତ୍ରଛାତ୍ରୀ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ଯୁକ୍ତ 2 ପରୀକ୍ଷା ଖାତାର ପୁନଃ ଯାଞ୍ଚ ଆବେଦନ ଅବଧିକୁ ଆସନ୍ତା 4 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପବନ ପୂଜା ପାଉଛନ୍ତି। ପଟ୍ଟିଦିଅଙ୍କ ସହ ଖଟ ଉପରେ ଦୋଳଗୋବିନ୍ଦ, ରାମ, ନୃସିଂହ, ଭୂଦେବୀ, ଶ୍ରୀଦେବୀ, ମଦନମୋହନ, ଶ୍ରୀକୃଷ୍ଣଙ୍କୁ ମଧ୍ୟ ପୂଜା କରାଯାଉଛି। ମଙ୍ଗଳ ଆଳତୀଠାରୁ ଆରମ୍ଭ କରି ସମସ୍ତ ପୂଜାବିଧି ସମ୍ପନ୍ନ କରାଯିବା ସହ ମହାପ୍ରସାଦ ଲାଗି କରାଯିବ। ଗତକାଲି ଚତୁର୍ଥା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ସ୍ନାନବେଦୀରୁ ଅଣସର ଗ୍ରହକୁ ବିଜେ କରାଯାଇଥିଲା। ପହଣ୍ଡି ଶେଷ ହେବା ପରେ ସୁବର୍ଣ୍ଣ ଚିତା ଓ ରାହୁରେଖା ଓଲାଗି ହୋଇଥିଲା। ଜ୍ୱର ପୀଡ଼ାର ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯିବ। ରାଜବୈଦ୍ୟ ପ୍ରସ୍ତୁତ କରୁଥିବା 10 ମହୌଷଧି ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଭୋର 4 ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳ ଆଳତୀ, ଗୋପାଳବଲ୍ଲଭ ନୀତି ଶେଷ ହେବା ପରେ ସକାଳ 6 ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିପାରିବେ। ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଦିନ 2 ରାତି 10 ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି।

0: ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଗୁପ୍ତ ସେବା ନୀତି ସମ୍ପର୍କରେ ଶ୍ରୀମନ୍ଦିର ସଂସ୍କୃତି ଗବେଷକ ଶରତ ମହାନ୍ତି ଆକାଶବାଣୀକୁ କହିଛନ୍ତି।
1: ତେଣୁ ଆଜି ହେଉଛି ଅନବସର ଗୃହର ପ୍ରଥମ ଦିବସ। 15 ଦିନ ବ୍ୟାପୀ ମହାପ୍ରଭୁ ଜ୍ୱରାକ୍ରାନ୍ତ ହୋଇକରି ଭକ୍ତ ଏବଂ ସର୍ବସାଧାରଣଙ୍କୁ ଦର୍ଶନ ବଞ୍ଚିତ ରଖିବେ। ତେଣୁ ଆଜି କେବଳ ଗୋପନୀୟ ସେବା, ଯେଉଁଟାକି ଅଙ୍ଗଲାଗି ସେବକ ବା ଦୈତାପତି ସେବକମାନେ ପତି ମହାପାତ୍ର ଏମାନେ ହିଁ କେବଳ ଅଣସର ତାଟି ଭିତରକୁ ପ୍ରବେଶ ଅଧିକାର ରହିଛି। ତେଣୁ ମହାପ୍ରଭୁଙ୍କର ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହେବ।
0: ଅନ୍ୟପକ୍ଷରେ ତିନି ରଥର ପ୍ରଭା ସଂଯୋଗ ପାଇଁ ବେଦୀ ପଛଭାଗ 14 ନାହକରେ ଗୋଟିଏ ଲେଖାଏଁ ଧୂଳିଦଣ୍ଡା ଲଗାଯାଇଛି। ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ସୋସିଆଲ ମିଡିଆ ଦିବସ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମକୁ ବିଶ୍ୱ ଯୋଗାଯୋଗ କ୍ଷେତ୍ରରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ୍ 30 ତାରିଖ ତଥା ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଆସନ୍ତୁ ଶୁଣିବା ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ସମୟରେ ମଣିଷର ଜୀବନଶୈଳୀ, ଶିକ୍ଷା, ସମ୍ବାଦ, ବ୍ୟବସାୟ, ମନୋରଞ୍ଜନ ଏବଂ ସାମାଜିକ ସଂଯୋଗର ମାଧ୍ୟମ ପାଲଟିଛି। ସୂଚନାର ଦ୍ରୁତ ଆଦାନ ପ୍ରଦାନ ସହିତ ଜନସାଧାରଣଙ୍କ ମଧ୍ୟରେ ଦୂରତା ହ୍ରାସ ପାଇଛି। 2010 ଆମେରିକାର ପ୍ରସିଦ୍ଧ ପ୍ରଯୁକ୍ତି ୱେବ୍ସାଇଟ୍ ମାସେଭଲ୍ ଏହି ଦିବସ ପାଳନର ଆରମ୍ଭ କରିଥିଲେ। ସାମାଜିକ ଗଣମାଧ୍ୟମ ଜରିଆରେ ବିଶ୍ୱବ୍ୟାପୀ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧିବା, ଚିନ୍ତାଧାରାର ଆଦାନ ପ୍ରଦାନ ଏବଂ ସକାରାତ୍ମକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିପଦ ସମୟରେ ଉଦ୍ଧାର କାର୍ଯ୍ୟ, ରକ୍ତଦାନ ଅଭିଯାନ, ସାମାଜିକ ସହାୟତା, ସରକାରୀ ସୂଚନାର ପ୍ରସାର ଏବଂ ବ୍ୟବସାୟର ଅଭିବୃଦ୍ଧି କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଭୂମିକା ଅତୁଳନୀୟ। ବର୍ତ୍ତମାନ ସମୟରେ ଅନେକ ଯୁବପିଢ଼ି ସାମାଜିକ ଗଣମାଧ୍ୟମରୁ ରୋଜଗାର କରିବା ସହ ନିଜକୁ ସଫଳ ଉଦ୍ୟୋଗୀ କରିପାରିଛନ୍ତି। କଣ୍ଟେଣ୍ଟ କ୍ରିଏଟର, ରିଲ୍ସ ଏବଂ ଅନେକ ବ୍ୟବସାୟ ଏହା ଜରିଆରେ ସଫଳତା ହାସଲ କରୁଛି। ସାମାଜିକ ଗଣମାଧ୍ୟମର ସକାରାତ୍ମକ ଦିଗ ସହିତ ଅନେକଗୁଡ଼ିଏ ପ୍ରତିବନ୍ଧକ ମଧ୍ୟ ରହିଛି। ମିଥ୍ୟା ଖବର ପ୍ରଘଟ, ସାଇବର ଠକେଇ, ଗୋପନୀୟତାର ଉଲ୍ଲଂଘନ ଏବଂ ଅତ୍ୟଧିକ ବ୍ୟବହାର ଯୋଗୁଁ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ବର୍ତ୍ତମାନ ବିଶ୍ୱର 5.79 ବିଲିୟନ୍ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ସମୀକ୍ଷକ ଜାନକିସ୍ ବଡ଼ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି,
3: ଛୋଟ ଛୋଟ ପିଲାମାନଙ୍କଠାରୁ ଏହିସବୁ ଦୂରେଇ ରହିବେ, ଯେଉଁଥିଲାଗି ଯୋଉ ମୋବାଇଲ ମାନିଆ ଠାରୁ ବା ଆପଣଙ୍କର କମ୍ପ୍ୟୁଟରରେ ବସିକି ସେମାନେ ବିଭିନ୍ନ ପ୍ରକାରର ସାମାଜିକ ଗଣମାଧ୍ୟମରେ ଦେଖୁଛନ୍ତି, ସେଥିରୁ ଯେମିତି ଦୂରେଇବେ। ଯୋଉମାନେ ସବୁ ବୟସ୍କ, ଯୋଉମାନଙ୍କ ବୁଦ୍ଧିଶୁଦ୍ଧି ହେଲାଣି, ପାଠଶାଠ ପଢିଛନ୍ତି, ସେମାନେ ଯୋଉ ସାମାଜିକ ଗଣମାଧ୍ୟମରୁ ବାଛି ବାଛି ତାଙ୍କର ବନ୍ଧୁତ୍ୱ ଗ୍ରହଣ କରିବେ ଏବଂ ସେମାନଙ୍କ ଠାରୁ ବାସ୍ତବରେ ପରସ୍ପର ସହିତ ଆଲୋଚନା ପର୍ଯ୍ୟାଲୋଚନା କରିବା ପାଇଁ ଏକ ସୁଯୋଗ ଭାବରେ ଗ୍ରହଣ କରିବେ, ସେଭଳି କରିବାର ଆବଶ୍ୟକତା ଅଛି।
2: ସାମାଜିକ ଗଣମାଧ୍ୟମ ହେଉଛି ଶକ୍ତିଶାଳୀ ସଂଯୋଗର ମାଧ୍ୟମ। ଏହାର ଦାୟିତ୍ୱଶୀଳ ଏବଂ ସକାରାତ୍ମକ ବ୍ୟବହାର ଏକ ସୁରକ୍ଷିତ ଓ ସଚେତନ ଡିଜିଟାଲ ସମାଜ ଗଠନରେ ସହାୟକ ହୋଇପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ା ଜିଲ୍ଲା ବିଷମକଟକଠାରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲାରେ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସର୍ବେକ୍ଷଣ ଆରମ୍ଭ ହୋଇଛି। ସର୍ବେକ୍ଷଣ ସମୟରେ ସେମାନଙ୍କ ରକ୍ତଚାପ, ଚକ୍ଷୁ, ଉଚ୍ଚତା ଓ ଫୁସ୍ଫୁସ୍ ସମ୍ବନ୍ଧୀୟ ବିଭିନ୍ନ ପରୀକ୍ଷା କରାଯାଉଛି। 45 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ସାମାଜିକ, ଅର୍ଥନୈତିକ, ଶାରୀରିକ, ମାନସିକ ଏବଂ ପାରିପାର୍ଶ୍ୱିକ ପରିବେଶ ଉପରେ ମଧ୍ୟ ସର୍ବେକ୍ଷଣ କରାଯାଉଛି। ଏହାର ଫଳାଫଳ ଭବିଷ୍ୟତରେ ବୟସ୍କ ନାଗରିକଙ୍କ ପାଇଁ ସରକାରୀ ନୀତି ଓ ଯୋଜନା ପ୍ରଣୟନରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଓ କଟକର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ଶୁକ୍ରବାର ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
4: ଆଗାମୀ 7 ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ରହିବ, ପ୍ରବଳ ବର୍ଷା ଏବଂ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ହାଲକାରୁ ମଧ୍ୟମ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକ, ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲାଗୁଡ଼ିକରେ ଆଉ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
0: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରବିଧାନ ସଂଗ୍ରହ ଅବଧିକୁ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏପର୍ଯ୍ୟନ୍ତ ଶେଷ ହେଲା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଆରତୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଅଥର କରି ରଖୁଛି 7008248758। ଶ୍ରୋତାବନ୍ଧୁ ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 440ତମ ଭାଗ। ସଙ୍ଗୀତ ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

0: ବସୁଦେବ ବିଦ୍ୟା ଅଧ୍ୟୟନ ଦ୍ୱାରା ଋଷିଗଣ ଓ ପୁତ୍ରୋତ୍ପତ୍ତି ବଶତଃ ପିତୃଋଣ ଶୁଝି ସାରିଛନ୍ତି। ଏବେ ଯଜ୍ଞ ଦ୍ୱାରା ଦେବଋଣ ପରିଶୋଧ କରିବେ। ଯଜ୍ଞାନୁଷ୍ଠାନ ପରେ ବିଦାୟ ପର୍ବରେ କୁରୁକ୍ଷେତ୍ରରେ ସମବେତ ବନ୍ଧୁବାନ୍ଧବ ରାଜନ୍ୟବର୍ଗ ଓ ମୁନି ଋଷି ପରସ୍ପରଠାରୁ ବିଦାୟ ଘେନି ସ୍ୱସ୍ୱ ଭବନକୁ ଯାଇଛନ୍ତି। ଶେଷରେ ବୃଷ୍ଣିମାନେ ବି ଶ୍ରୀକୃଷ୍ଣଙ୍କ ସହିତ ଦ୍ୱାରକାକୁ ଫେରିଛନ୍ତି।
1: ଶୁକ ଉବାଚ ମୁଁ ପୁତ୍ର ତୁମ୍ଭେ ମୋର ତାତ ଏଜେ ମୋହର ଜ୍ୟେଷ୍ଠ ଭ୍ରାତ ଦ୍ୱାରକାପୁର ଜନ ଯେତେ ସଚରାଚର ଏହି ମତେ ଈଶ୍ୱର ମାୟା ଏ ସଂସାର ଏଣେ ଭ୍ରମନ୍ତି ସୁରନର ଏବେ ହୋଶୁଣ କୁରୁରାୟ ଦେବକୀ ସର୍ବଦେବମୟ ଭାବେ ଗୋବିନ୍ଦ ମୁଖ ଚାହିଁ ବିସ୍ମିତ ମନେ ବିଚାର।

ଶୁଣୁଥିଲେ ଶ୍ରୀମଦ ଭାଗବତ। ଆଜି ଶୁଣିଲେ ଏହାର 440ତମ ଭାଗ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ।

0: ଆପଣ ମ୍ୟାଥମେଟିକ୍ସରେ ୱିକ୍ ଅଛନ୍ତି କି ଏବଂ ମ୍ୟାଥମେଟିକ୍ସରେ ଜିରୋରୁ ହିରୋ ହେବାକୁ ଚାହୁଁଛନ୍ତି, ତେବେ ସମସ୍ତ ସିବିଏସ୍ଇ ଆଇସିଏସ୍ଇ ଆଇଏସ୍ସିର କ୍ଲାସ୍ 8, 9, 10, 11, 12 ସହିତ ଜେଇ ପ୍ରିପାରେସନରେ ମଧ୍ୟ ମ୍ୟାଥମେଟିକ୍ସରେ ଷ୍ଟ୍ରଙ୍ଗ୍ ହୋଇପାରିବେ। ତେବେ ଯୋଗାଯୋଗ କରନ୍ତୁ ଦୀପକ କୁମାର ମହାନ୍ତି ସାର୍ଙ୍କୁ, କ୍ୱାର୍ଟର ନମ୍ବର D743 ସେକ୍ଟର 8 ରାଉରକେଲା, ମୋବାଇଲ ନମ୍ବର 9437152631 ଏବଂ 7978445736 ରେ।
1: ଶୁଣିଛନ୍ତି ଓଡ଼ିଆ ଭକ୍ତି ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭଜନଟି ଶୁଣିବା ଶୁଭଶ୍ରୀ ଦାସଙ୍କ କଣ୍ଠରେ, ରଚନା ଅରବିନ୍ଦ ମୁଦୁଲି।

ଯେମିତି ଅରବିନ୍ଦ ମୁଦଲିଙ୍କ କଣ୍ଠରେ ଗୀତର ଶୁଣିଥିଲା ରଘୁନାଥ ରାଉତଙ୍କର। ପରବର୍ତ୍ତୀ ଭଙ୍ଗୀଟି ଶୁଣିବା ଶୁଭଶ୍ରୀ ଦାସଙ୍କ କଣ୍ଠରେ, ରଚନା ରଘୁନାଥ ରାଉତ।

ସୁଧାନ୍ତ ଭୋଜନ ସହ ଶେଷ ହେଲା ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସୁଧାକାନ୍ତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଜାଣିବା ଆମର ଚଳିତ ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏହି ସୂଚନା ଠିକ୍ ପରେ ପରେ ଶୁଣିବେ କେତୋଟି ଓଡ଼ିଶୀ ଗୀତ। ସନ୍ଧ୍ୟା 6:30 ଶୁଣିପାରିବେ ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ 2026 ଲଣ୍ଡନର ଓଭାଲ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ର ଧାରାବିବରଣୀ। ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଏହି ମ୍ୟାଚ୍ ପ୍ରସାରଣ ସମୟରେ ଆପଣ ଆମର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଶୁଣିପାରିବେ। ଲାଇଭ୍ ଷ୍ଟ୍ରିମିଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ ମାଧ୍ୟମରେ ସନ୍ଧ୍ୟା 6:30 6:55 7:25 ଏବଂ ରାତି 10 ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ। କିଷାନବାଣୀ କାର୍ଯ୍ୟକ୍ରମ 7:30 ଏଥିରେ ଶୁଣିବେ ବ୍ୟବସାୟିକ ଭିତ୍ତିରେ ମାଛ ଚାଷ ଓ ଛେଳି ଫାର୍ମ ପାଇଁ ଯୋଜନା। ଏ ସମ୍ପର୍କରେ ଶୁଣିବେ ଚାଷୀ ମନୋଜ କୁମାର ମହାନ୍ତଙ୍କ ସହ ସାକ୍ଷାତକାର। ହେଲୋ ରାଉରକେଲା କାର୍ଯ୍ୟକ୍ରମ ରାତି 8:30 ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିବେ ରାତି 9:15। ରାତି 10:30 ଶୁଣିବେ ରୂପକ ବିନ୍ଦୁରୁ ସିନ୍ଧୁ ଯାଏ, ରଚନା ଅଶୋକ କୁମାର ରାଉତ, ପ୍ରଯୋଜନା ଜୟକୁମାର ପ୍ରଧାନ। ଏଥିରେ ଶ୍ରୋତାବନ୍ଧୁ ଆମର ଚଳିତ ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଆସନ୍ତୁ ଜାଣିବା ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀରାମଚରିତ ମାନସର 211ତମ ଭାଗ ଶୁଣିବେ 6:35। କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ 7:25। ଏଥିରେ ଶୁଣିବେ ଏକ ପେଡ଼ ମା କେ ନାମ, ଏ ସମ୍ପର୍କରେ ବିଷ୍ଣୁପ୍ରିୟା ବେହେରାଙ୍କଠାରୁ। 8:30 କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ବିଷୟ ରହିଛି ଦୈତ ସେବା। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ଆଲୋଚକ ଦୁର୍ଗା ଦାସ ମହାପାତ୍ର।

ବଣପାହାଡ଼ ଗୀତ ସକାଳ 8 ବାଜି 45 ମିନିଟ୍ରେ ଏଥିରେ ଶୁଣିବେ କିଷାନ ଗୀତ। ପରିବେଷଣ କରିଛନ୍ତି ସାଧୁ କିଷାନ ଏବଂ ସାଥୀ। ବିବିଧ ଭାରତୀ କାର୍ଯ୍ୟକ୍ରମ ସକାଳ 9ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ। ଇତିମଧ୍ୟରେ ପୂର୍ବାହ୍ନ 10ଟାରେ ଶୁଣିବେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଏବଂ ମଧ୍ୟାହ୍ନ 12ଟାରେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର କାଲି ଶୁଣିବେ 1318ତମ ଭାଗ।

ଅପରାହ୍ନ 5ଟାରେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତି, 5:20 ଶ୍ରୀମଦ ଭାଗବତ, କାଲି ଶୁଣିବେ ଏହାର 441ତମ ଭାଗ। ସନ୍ଧ୍ୟା 5:30 ନାରୀମଲ କାର୍ଯ୍ୟକ୍ରମ, ଏଥିରେ ବିଷୟ ରହିଛି ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣରେ ନାରୀର ଅବଦାନ। ଏ ସମ୍ପର୍କରେ ଶୁଣିବେ ବିସ୍ମିତ ନାୟକଙ୍କ ସହ ଆଲୋଚନା। ସମ୍ବଲପୁରୀ ଗୀତ ସନ୍ଧ୍ୟା 6:10, 6:30 କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଜିଲ୍ଲା ହାଲଚାଲ ଆଗାମୀକାଲି ରହିଛି ଯାଜପୁର ଜିଲ୍ଲା ସମ୍ପର୍କରେ ସନ୍ଧ୍ୟା 7:25, କ୍ଷେତକମାର କାର୍ଯ୍ୟକ୍ରମ 7:30, ରାତି 8ରେ ଶୁଣିବେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ, ରାତି 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ, ରାତି 10ଟାରେ ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଗୀତ, ପରିବେଷଣ କରିଛନ୍ତି ରଜନୀକାନ୍ତ ଆଚାର୍ଯ୍ୟ ଏବଂ ସାଥୀ। ପରେ ପରେ 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ। ଏହି ଥିଲା ଶ୍ରୋତାବନ୍ଧୁ ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ଓଡ଼ିଶୀ ଗୀତ। ପ୍ରଥମେ ଶୁଣିବା ବି ବୁଦ୍ଧ ପ୍ରସାଦ ରାଓଙ୍କ କଣ୍ଠରେ ପୁରାତନ ରଚନାରୁ।

0: ନମସ୍କାର। ସଦ୍ୟ ପ୍ରକାଶିତ ନିରୁପମା ପତିଙ୍କର ଆଧ୍ୟାତ୍ମିକ ପ୍ରବନ୍ଧ ସଂକଳନ ବିଚିତ୍ର ବ୍ରହ୍ମାଣ୍ଡ ଓ ଭିନ୍ନ ଦୃଷ୍ଟି ଏକ ସୃଷ୍ଟି ସଂଗ୍ରହ କରି ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ଅନୁରୋଧ। ଧନ୍ୟବାଦ।
1: ଶ୍ରୋତା ମଧ୍ୟ ଶୁଣୁଛନ୍ତି ଓଡ଼ିଶୀ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଶୁଣିବା ସଦାନନ୍ଦ ସାହୁଙ୍କ କଣ୍ଠରେ ରଚନା ବନମାଳୀ।

ଗୀତ ସହ ଶେଷ ହେଲା ଓଡ଼ିଶୀ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ସଂସ୍କୃତରେ ସମ୍ବାଦ। ରିଲ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଶ୍ରୋତାବନ୍ଧୁ ଶୁଣୁଛନ୍ତି ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶେଷରେ ଶୁଣିବା କ୍ଷତିପତି ସାହୁଙ୍କ ରଚନାରୁ, କଣ୍ଠଶିଳ୍ପୀ ସନାତନ ସୁନା।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିଭିଜି ରାମଜେ ଗ୍ରାମୀଣ ଆଇନ 2025। ରାଜ୍ୟରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅଣସର ନୀତି, ପୂଜା ପାଉଛନ୍ତି ପଟିଦିଅ। ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଆସନ୍ତାକାଲିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। ଏହି ଆଇନ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତ୍ୟେକ ଦିନ କାମ ଯୋଗାଇ ଦେବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଭିଭିଜି ରାମଜି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଗ୍ରାମୀଣ ବିକାଶ ଏବଂ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି। ରାଜ୍ୟରେ ଏକ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଏଆଇଆଇଏ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରସ୍ତାବ ଦେଇଛନ୍ତି। ନୂଆଦିଲ୍ଲୀ ଗସ୍ତ ଅବସରରେ କାର୍ଯ୍ୟାଳୟରେ ସାକ୍ଷାତ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏଆଇଆଇଏ ପ୍ରତିଷ୍ଠା ପାଇଁ ଭୁବନେଶ୍ୱରଠାରେ ପ୍ରାୟ 100 ଏକର ପରିମିତ ସରକାରୀ ଜମି ଚିହ୍ନଟ କରାଯାଇଛି। ପୂର୍ବ ଭାରତରେ କୌଣସି ଜାତୀୟ ସ୍ତରୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ହୋଇନାହିଁ। ଓଡ଼ିଶାର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟସେବା ଏବଂ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ ମିଳିବା ସହିତ ସମଗ୍ର ପୂର୍ବ ଏବଂ ମଧ୍ୟ ଭାରତର ଜନସାଧାରଣଙ୍କ ପାଇଁ ଜାତୀୟସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହୋଇପାରିବ। ଗସ୍ତ ଅବସରରେ ଡକ୍ଟର ମହାଲିଙ୍ଗ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଉପଭୋକ୍ତା ଓ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ନବୀକରଣଯୋଗ୍ୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସ୍ଥାୟୀ ଶକ୍ତିର ବ୍ୟବହାର ଏବଂ କେନ୍ଦ୍ର ସହିତ ରାଜ୍ୟର ସମବାୟ ଢାଞ୍ଚାକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ବିଶାଳ ଦେବ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟ ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ରାଜ୍ୟରେ ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5 ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ଆଜି ପର୍ଯ୍ୟନ୍ତ ଆମେ ଦେଖୁଥିଲୁ ଯେ ରବି ପ୍ରୋକ୍ୟୁରମେଣ୍ଟ ଆଜି ପ୍ରକୃତରେ ସରିଯାଉଛି, କିନ୍ତୁ ଆମେ ଦେଖିଲୁ 4-5 ଜିଲ୍ଲାରେ ଏପର୍ଯ୍ୟନ୍ତ ଫାର୍ମର୍ସମାନଙ୍କର ଧାନ ପଡ଼ି ରହିଛି। ତ ତାକୁ ଉଠାଇବା ପାଇଁ ଆମେ ଡିସିସନ୍ ନେଇଛୁ ଯେ 3 ପର୍ଯ୍ୟନ୍ତ ଇଏ ପ୍ରୋକ୍ୟୁରମେଣ୍ଟ ଚାଲୁ ରହିବ, ଆଉ ସମସ୍ତଙ୍କର ଧାନ ଫାର୍ମର୍ସମାନଙ୍କର ଯେଉଁମାନଙ୍କୁ ଟୋକନ୍ ଦିଆଯାଇଛି ତାକୁ ସବୁ ଉଠାଯିବ।
0: ଭୁବନେଶ୍ୱରଠାରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ନବନିଯୁକ୍ତ ଶିଶୁମଙ୍ଗଳ ସମିତି ସିଡବ୍ଲ୍ୟୁସିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ପାଇଁ 5 ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଏହି ପ୍ରଶିକ୍ଷଣ ମାଧ୍ୟମରେ ଶିଶୁମାନଙ୍କ ଯତ୍ନ, ସୁରକ୍ଷା, ପୁନର୍ବାସ ଏବଂ ଅଧିକାର ସୁରକ୍ଷା କ୍ଷେତ୍ରରେ ଶିଶୁମଙ୍ଗଳ ସମିତି ସଦସ୍ୟଙ୍କ

0: ଦକ୍ଷତା ସୁଦୃଢ଼ ହୋଇପାରିବ। ଶିଶୁଙ୍କ ସୁରକ୍ଷା, ବିକାଶ ଏବଂ ଅଧିକାର ସୁନିଶ୍ଚିତ କରିବା ଦିଗରେ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦ୍ରବ୍ୟ ଓ ସେବାକର ଆଇନ ଅଧୀନରେ ଅପିଲ୍ ଦାଖଲ କରିବାର ସମୟସୀମାକୁ ସରକାର ବୃଦ୍ଧି କରିଛନ୍ତି। ଆପିଲେଟ୍ ଟ୍ରିବ୍ୟୁନାଲ୍ରେ ଆସନ୍ତା ମାସ 31 ପର୍ଯ୍ୟନ୍ତ ଏ ସଂକ୍ରାନ୍ତ ଆବେଦନ ଦାଖଲ କରାଯାଇପାରିବ। ପୂର୍ବରୁ ଏଥିପାଇଁ ଆଜି ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। ଟ୍ରିବ୍ୟୁନାଲ୍ ପୋର୍ଟାଲ୍ରେ ବୃଦ୍ଧି ପାଉଥିବା ଆବେଦନ ପରିମାଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି। ତେବେ ବର୍ଦ୍ଧିତ ସମୟସୀମା ସୁଦ୍ଧା ଆବେଦନ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଶ୍ରୀଜୀଉଙ୍କର ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପାବନ ପୂଜା ପାଉଛନ୍ତି। ଜ୍ୱରପୀଡ଼ା ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲରି ତେଲ ଲାଗି କରାଯିବ। ରାଜବୈଦ୍ୟ ପ୍ରସ୍ତୁତ କରୁଥିବା ଦଶମୂଳ ମହୌଷଧି ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଗୁଡ଼ିକରେ ଠାକୁରଙ୍କର ଅଣସର ନୀତି ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲାର ଅଣପୁରଠାରେ ମନ୍ଦିରରେ ଶ୍ରଦ୍ଧାଳୁମାନେ ପଟ୍ଟିଦିଅଙ୍କୁ ଦର୍ଶନ କରୁଛନ୍ତି। ଅଣସର ଘରେ ଠାକୁରଙ୍କର ଗୁପ୍ତ ନୀତି ଜାରି ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜୀଙ୍କ ଅଣସର ପିଣ୍ଡି ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟ ମନ୍ଦିର ଗରୁଡ଼ସ୍ତମ୍ଭ ନିକଟରେ ଆଜିଠାରୁ ପଟ୍ଟିଦିଅଙ୍କ ଉପାସନା ହେଉଛି। ସୁବର୍ଣ୍ଣପୁର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପ୍ରତ୍ୟୁଷରୁ ପଟ୍ଟିଦିଅଙ୍କୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା ସମିତି ସଭା ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଏବଂ ଅଗ୍ରଗତିର ସମୀକ୍ଷା କରିଥିଲେ। ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ନୟାଗଡ଼ ଜିଲ୍ଲା ରଣପୁରଠାରେ କେନ୍ଦ୍ରରେ ଏନ୍ଡିଏ ସରକାରଙ୍କ 12 ଏବଂ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ ଏଥିରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ରଣପୁର ବିଜ୍ଞପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଉପରେ ଆଲୋକପାତ କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ କରିବା ନିମନ୍ତେ ଉପଲବ୍ଧ ସମସ୍ତ ସୁବିଧା ଏବଂ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ସଠିକତା ଉପରେ ମତ ବିନିମୟ କରିଛନ୍ତି। ବୌଦ୍ଧ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ ଯୋଜନାଗୁଡ଼ିକର ସ୍ଥିତି ନେଇ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍ତି। କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଶ୍ରୀ ନାୟକ ସ୍ଥିତି ସମୀକ୍ଷା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏବଂ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି। କର୍ମପଦର ଏବଂ ଶୁଣ୍ଡିପଦର ଧାନମଣ୍ଡିକୁ ଯାଇ ଧାନ ସଂଗ୍ରହ ପ୍ରକ୍ରିୟା ତଦାରଖ କରିବା ସହ ସେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର 6 ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ ଏଥିରେ ଯୋଗଦେଇ ସ୍ୱନିଧି ଯୋଜନାର ସୁବିଧା ସୁଯୋଗଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ, କେ ଅନିଲ କୁମାର ପ୍ରମୁଖ ଯୋଗଦେଇ କ୍ଷୁଦ୍ର ବ୍ୟବସାୟୀଙ୍କୁ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର କାର୍ଯ୍ୟକାରିତା ଉପରେ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ଯୋଜନା ଅଧୀନରେ 34 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ଶୁକ୍ରବାର ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଏବଂ କୋରାପୁଟ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହନ୍ତି,
1: ଆଗାମୀ 24 ପାଇଁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ। ତା ସହିତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଅତି ପ୍ରବଳ

0: ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି।
1: ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଗ୍ରାମୀଣ ଆଇନ 2025। ରାଜ୍ୟରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅଣସର ନୀତି, ପୂଜା ପାଉଛନ୍ତି ପଟ୍ଟିଦିଅଁ ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମରେ। ଗୀତଟି କଣ୍ଠଶିଳ୍ପୀ ସନାତନ ସୁନା, ରଚନା କ୍ଷିତିପତି ସାହୁ।

ସୁଣିଲେ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଡାଲୁଆ ଧାନଗିନା ସମିଆକେ ଆଇବା ଶୁକ୍ରବାର ତକ ବଢ଼ାଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ଜେନେରାଲ ଧୀରଜ ସେଠ। ନୂଆକରି ନିଯୁକ୍ତି ପାଇଥିବା CWC ର ଅଧ୍ୟକ୍ଷ ଆଉ ସଦସ୍ୟମାନଙ୍କର ପାଞ୍ଚଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକେ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୁରୀ ଶ୍ରୀମନ୍ଦିର ଆଷ୍ଟାନୁ ମୂଲ ହେଇଛେ ମହାପୁରୁମାନଙ୍କର ଅଣସର ଗୁପ୍ତ ନୀତି। ଆଉର୍ ମୌସୁମୀର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ହେଇଛେ ବର୍ଷା। ଏଥର ପୁରା ଖବର। ରାଇଜେ ଡାଲୁଆ ଧାନଗିନା ସମିଆକେ ଆଇବା ଶୁକ୍ରବାର ତକ ବଢ଼ାଯାଇଛେ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍। ଚଲତି ବଛର ସରକାର 2,00,000 ମେଟ୍ରିକ୍ ଟନ୍ ଧାନ ଘିନ୍ବାର ଲକ୍ଷ୍ୟ ଧାରିଜ କରିଥିଲେ। ଏହାଦେ ତକ 18,79,000 ମେଟ୍ରିକ୍ ଟନ୍ ଧାନ ଘିନା ସରିଛେ। 5 ଜିଲ୍ଲାନ ଧାନ ଘିନା ନାଇଁ ହେଇଥିବାରୁ ଇ ସମିଆକେ ବଢ଼ାଯାଇଛେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଭାରତୀୟ ସେନା ଜାତୀୟ ସୁରକ୍ଷା ବାବଦ ସବୁ କାମ ସ୍ପଷ୍ଟ ଲକ୍ଷ୍ୟ ଆଉ ଦାୟିତ୍ୱ ସହିତ ତୁଲାସି ବୋଲି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍। ନୂଆଦିଲ୍ଲୀନ ଆଜି ସେନା ମୁଖ୍ୟ ପଦବୀନୁ ଦାୟିତ୍ୱ ହସ୍ତାନ୍ତର କରବାର ସମିଆତି ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ କହିଛନ୍, 40 ବଛରନୁ ଅତକା ସମିଆ ଭାରତୀୟ ସେନାତି ସେବା କରବାର ତାଙ୍କର ଜୀବନର ସବୁନୁ ବଡ଼ ସମ୍ମାନ ଆଉ ସୁଯୋଗ ଥିଲା। ସ୍ଥଳସେନା, ନୌସେନା ଆଉ ବାୟୁସେନା ସଠିକ୍ ତାଲମେଲ, ନିଜର ଭିତରେ ବିଶ୍ୱାସ ଆଉ ଗୋଟିଏ ଦୃଷ୍ଟିକୋଣ ସହିତ କାମ କରି ଆସୁଛନ୍। ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀଙ୍କ ରୁତୁରୁ ନୂଆ ସ୍ଥଳସେନା ମୁଖ୍ୟ ଭାବେ ଜେନେରାଲ ଧୀରଜ ସେଠ ଦାୟିତ୍ୱ ନେଇଛନ୍। ସେ 2028 ଅଗଷ୍ଟ 31 ତକ ଇ ଦାୟିତ୍ୱଟି ରହିବେ। ତୈଳ ବିପଣନ କମ୍ପାନୀମାନେ ଖୁଚୁରା ଦୋକାନ ଜରିଏ ମୋଟର ସ୍ପିରିଟ୍ ଆଉ ଉଚ୍ଚା ଗତି ଥିବା ଡିଜେଲର ବିକ୍ରି ଆଉ ବଣ୍ଟନ ନିୟନ୍ତ୍ରଣକେ ନେଇକରି ଜାରି ହୋଇଥିବାର ଅସ୍ଥାୟୀ ନିୟମକେ କେନ୍ଦ୍ର ସରକାର ଉଠାଇ ଦେଇଛନ୍। ଆଇବା କାଲିଠାନୁ ଇଟା ଲାଗୁ ହେବା ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଲାଗି ଇ ମାସ 12 କେନ୍ଦ୍ର ସରକାର ପେଟ୍ରୋଲ ଆଉ ଡିଜେଲର ଦାମକେ ସ୍ଥିର ରଖବାର ଲାଗି ଇ କଟକଣା ଜାରି କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଆଉ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆଇବା 3

0: हेबा गुटे विषति पास ना हितबार परीक्षार्थी को इनस्टांट परीक्षा देवार सुजोग मिलबा चलती बच्छर पहला थर लगी इम्प्रूवमेंट परीक्षा मिलीचे केनसी विषति कम मार्क रखिथिबा परीक्षार्थी इ इम्प्रूवमेंट परीक्षा दे पारबे इति लगी मोट 32टा परीक्षा केन्द्र करा जाइतबार परिषद तरफ सूचना मिलीचे इ बच्छर मोट 4600 छात्र छात्री इम्प्रूवमेंट परीक्षा लगी आवेदन करिछन सियाडे जुक्त दुई परीक्षा खातार फेर गाय जांच लगी आवेदन समिया के आबा 4 तारीख तक बढ़ा जाइछि। राज्य सबु जिल्लार नुआ करी निजुक्ति पाइथिबार शिशु मंगल समिति सीडब्ल्यूसी रो अध्यक्ष और सदस्य मानक लगी हेतबार 5 दिनिया प्रशिक्षण कार्यक्रम के आज उपमुख्यमंत्री प्रभाती परिडा शुभारंभ करिछन। इ अवसर रे उपमुख्यमंत्री कहिछन छुआ माने देशर अमूल्य संपद सेमानकर अधिकार रो सुरक्षा खाली सरकारकर दायित्व नुहे समाज रो सामूहिक दायित्व आए। किशोर न्याय अधिनियम 2015 बाबदे शिशु मंगल सदस्य मानकर आईनगत ज्ञान के बढ़ावार जतन आ सुरक्षा दरकार थिबार छुआ मानक थैथान करबार सहित सेमानकु समाज रो मुखिया स्रोत के आनबार क्षेत्र ति सेमानकर भूमिका आ दायित्व के एतका बरकस करबाटा ई प्रशिक्षण कार्यक्रम रो मूल उद्देश्य है। आपण माने खबर सुनुचन आकाशवाणी संबलपुर केन्द्र नु। ପୁରୀ ଶ୍ରୀମନ୍ଦିର ଆଷ୍ଠାନୁ ମହାପୁରୁମାନଙ୍କର ଅଣସର ଗୁପ୍ତନୀତି ମୂଲିଛି। ଶ୍ରୀବଳଭଦ୍ରଙ୍କର ଜାଗାତି ଅନନ୍ତ ବାସୁଦେବ, ସୁଭଦ୍ରାଙ୍କର ଜାଗାତି ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ଜାଗାତି ଅନନ୍ତ ନାରାୟଣ ଆଉ ସୁଦର୍ଶନଙ୍କର ଜାଗାତି ପତିତ ଭବାନ ପୂଜା ପାଉଛନ୍। ପଟ୍ଟଦେଓଙ୍କ ସହିତ ଖଟୁପ୍ରେ ଦୋଳଗୋବିନ୍ଦ, ରାମ, ନୃସିଂହ, ଭୂଦେବୀ, ଶ୍ରୀଦେବୀ, ମଦନ ମୋହନ, ଶ୍ରୀକୃଷ୍ଣଙ୍କୁ ବି ପୂଜା କରାଯାଉଛି। ମଙ୍ଗଳ ଆଳତିନୁ ନେଇକରି ସବୁ ପୂଜାବିଧି କରାଯିବାର ସହିତ ମହାପ୍ରସାଦ ଲାଗି କରାଯାଇଛି। ଗଲାକାଲି ମହାପୁରୁମାନଙ୍କୁ ଗୋଟି ପହଣ୍ଡିତି ସ୍ନାନବେଦୀନୁ ଅଣସର ଘରକେ ବିଜେ କରାଯାଇଥିଲା। ପହଣ୍ଡି ଶେଷ ହେବାର ଉତ୍ତରୁ ସୁବର୍ଣ୍ଣ ଚିତା ଆଉ ରାହୁ ରେଖା ଓଲାଗି ହୋଇଥିଲା। ଜର କମ୍ କରବାର୍ ଲାଗି ଶ୍ରୀଜୀଉଙ୍କର ଶ୍ରୀଅଙ୍ଗତି ଫୁଲୁରୀ ତେଲ ଲାଗି କରାଯିବା। ରାଜବୈଦ୍ୟ ତିଆରି କରୁଥିବା ଦଶମୂଳ ମୌଷଧି ଖାଇଲା ଉତ୍ତରୁ ମହାପୁରୁମାନେ ସୁସ୍ଥ ହେବେ। ଏ ସମୟ ଭିତରେ ଶ୍ରୀମନ୍ଦିର ପଟ୍ଟଦେଓଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସିଆଡ଼େ ବ୍ରହ୍ମଗିରି ନଥିବାର ପ୍ରଭୁ ଅଲାରନାଥଙ୍କ ପୀଠନ ଆଷ୍ଠାନ ଦର୍ଶନ ମୂଲିଛି। ଶ୍ରଦ୍ଧାଳୁମାନେ ଆଇବା 14 ଦିନ ଧରିକିରି ମହାପୁରୁଙ୍କର ଦର୍ଶନ କରିପାରିବେ। ପହପହ 4 ବଜେନୁ ମନ୍ଦିର ଦ୍ୱାରପିଠା ଉତ୍ତରୁ ମଙ୍ଗଳ ଆଳତି ଗୋପାଳ ବଲ୍ଲଭ ନୀତି ଶେଷ ହେବାର ଉତ୍ତରୁ ସକାଳର 6 ବଜେନୁ ଦ୍ୱିପହରର 1 ବଜେ ତକ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ମଧ୍ୟାହ୍ନ ଧୂପ ଉତ୍ତରୁ ଫେର ଥରେ ଦିନର 2 ବଜେନୁ ରାତିର 10 ବଜେ ତକ ମନ୍ଦିର ଖୋଲା ରହିବା ବୋଲି ନିଯୋଗ ତରଫରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କର ଗୁପ୍ତ ସେବା ନୀତି ବାବଦେ ଶ୍ରୀମନ୍ଦିର ସଂସ୍କୃତି ଗବେଷକ ଶରତ ମହାନ୍ତି ଆକାଶବାଣୀକୁ କହିଛନ୍
1: ଆଜି ହେଉଛି ଅନବସର ଗୃହର ପ୍ରଥମ ଦିବସ। 15 ଦିନ ବ୍ୟାପୀ ମହାପ୍ରଭୁ ଜ୍ୱରାକ୍ରାନ୍ତ ହୋଇକରି ଭକ୍ତ ଏବଂ ସର୍ବସାଧାରଣଙ୍କୁ ଦର୍ଶନ ବଞ୍ଚିତ ରଖିବେ। ତେଣୁ ଆଜି କେବଳ ଗୋପନୀୟ ସେବା, ଯେଉଁଟାକି ଅଙ୍ଗଲାଗି ସେବକ ବା ଦୈତାପତି ସେବକମାନେ ପତି ମହାପାତ୍ର ଏମାନେ ହିଁ କେବଳ ଅଣସର ତାଟି ଭିତରକୁ ପ୍ରବେଶ ଅଧିକାର ରହିଛି। ତେଣୁ ମହାପ୍ରଭୁଙ୍କର ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହେବ।
0: ସିଆଡ଼େ ତିନି ରଥର ପର୍ଭା ଲଗାବାର ଲାଗି ବେଦି ପଛାଡ଼ର 14 ନାହାକାଥି ଗୋଟେ ଲେଖା ଧୂଳି ଦଣ୍ଡା ଲଗାଯାଇଛି। ଏହାଦେ ରଥ ତିଆରି କାମ ଶେଷ କ୍ଷେପେ ପହଞ୍ଚିଛି। ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ର ସହିତ ଜିଲ୍ଲାର ଜଗନ୍ନାଥ ଗୁଡ଼ିମାନଙ୍କେ ଦେବସ୍ନାନ ପୂର୍ଣ୍ଣିମା ପର୍ବ ଉତ୍ତରୁ ଆଷ୍ଠାନୁ ଅଣସରଥି ଅଛନ୍। ପାତାଳି ଶ୍ରୀକ୍ଷେତ୍ରନ ତ୍ରିକୁଟ ପାହାଡ଼ ଛଳିଆ ଶିଖରନ ଥିବା ମନ୍ଦିରନ ପଟ୍ଟଦେଓଙ୍କୁ ପୂଜା କରାଯାଇକରି ସକାଳ ଧୂପ ଆଉ ତ୍ରିଆଳତି ଦେବାର ଉତ୍ତରୁ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍। ସାମାଜିକ ଗଣମାଧ୍ୟମ ସୋସିଆଲ ମିଡ଼ିଆର ଗୁରୁତ୍ୱ ବାବଦେ ସମକୁ ଜନାବାର ଲକ୍ଷ୍ୟ ନେଇକରି ଆଜି ବିଶ୍ୱ ସୋସିଆଲ ମିଡ଼ିଆ ଦିବସ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମକେ ବିଶ୍ୱ ଯୋଗାଯୋଗ କ୍ଷେତ୍ରଟି ଗୋଟିଏ ପ୍ରମୁଖ ମାଧ୍ୟମ ହିସାବରେ ଦେଖାଯାଇସି। ଫି ବଛର ଜୁନ୍ 30 ତାରିଖ ଆଜିର ଦିନକେ ଏହି ଦିବସ ହିସାବରେ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମ ଏହା ଚିନି ସମିଆତି ମନୁଷ୍ୟର ଜୀବନଶୈଳୀ, ଶିକ୍ଷା, ସମ୍ବାଦ, ବ୍ୟବସାୟ, ମନୋରଞ୍ଜନ ଆଉ ସାମାଜିକ ସଂଯୋଗର ମାଧ୍ୟମ ହୋଇଛି। ସୂଚନାର ତୃତୀୟ ଦିଆନିଆ ସହିତ ଲୁକର ଭିତରେ ଦୂରତା କମିଛି। 2010 ଆମେରିକାର ପ୍ରସିଦ୍ଧ ପ୍ରଯୁକ୍ତି ୱେବସାଇଟ୍ ମାସେବଲ୍ ଇ ଦିବସ ପାଳନ ମୂଲ କରିଥିଲେ। ସାମାଜିକ ଗଣମାଧ୍ୟମ ଜରିଏ ସାରା ପୃଥିବୀ ଲୋକ ଏକ କରବାର ଚିନ୍ତାଧାରାର ଦିଆନିଆ ଆଉ ସକାରାତ୍ମକ ପରିବର୍ତ୍ତନକେ ପ୍ରୋତ୍ସାହିତ କରବାରଟା ଇ ଦିବସ ପାଳନର ମୂଲ ଉଦ୍ଦେଶ୍ୟ। ବିପଦ ସମିଆତି ଉଦ୍ଧାର କାମ, ରକ୍ତଦାନ ଅଭିଯାନ, ସାମାଜିକ ସାହାଯ୍ୟ, ସରକାରୀ ସୂଚନାର ପ୍ରସାର ଆଉ ବେପାରର ଅଭିବୃଦ୍ଧି କ୍ଷେତ୍ରଟି ସାମାଜିକ ଗଣମାଧ୍ୟମର ବହୁତ ବଡ଼ ଭୂମିକା ରହିଛି। ଏହାଦେ ସମିଆତି ଜୁଆନ ପିଢ଼ି ସାମାଜିକ ଗଣମାଧ୍ୟମରୁ ରୋଜଗାର କରବାର ସହିତ ନିଜକେ ସଫଲ ଉଦ୍ୟୋଗୀ କରିପାରିଛନ୍। କଣ୍ଟେଣ୍ଟ କ୍ରିଏଟର, ରିଲ୍ସ ଆଉ ବହୁତ ବ୍ୟବସାୟ ଇତାର ଜରିଏ ସଫଳତା ପାଉଛି। ସାମାଜିକ ଗଣମାଧ୍ୟମର ସକାରାତ୍ମକ ଦିଗ ସହିତ ବହୁତରେ ପ୍ରତିବନ୍ଧକ ବି ରହିଛି। ମିଜ୍ ଖବର ଫୈଲାବାର, ସାଇବର ଠକେଇ ଆଉ ମାତ୍ରାଧିକ ବ୍ୟବହାର ଲାଗି ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ବି ପଡ଼୍ସି। ଏହାଦେ ପୃଥିବୀର 5.79 ବିଲିୟନ୍ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁ

0: ଛନ୍। ଢେଙ୍କାନାଲ ନଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ IIMCT 2026-27 ଶିକ୍ଷାବର୍ଷ ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା ମାସ 3 ତାରିଖ ସକାଳର 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର, ଆଉ 17 ତାରିଖ IIMC ଢେଙ୍କାନାଲ ପରିସର ସ୍ପଟ୍ ଆଡମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବରଟି ଯୋଗାଯୋଗ କରିପାରିବେ। କଳାହାଣ୍ଡି ଜିଲ୍ଲା ଉନ୍ନୟନ ସମନ୍ୱୟ ଆଉ ପର୍ଯ୍ୟାଲୋଚନା ସମିତି ଦିଶାର ବୈଠକ ଆଜି ସାଂସଦ ମାଲବିକା ଦେବୀଙ୍କର ଅଧ୍ୟକ୍ଷତାଟି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ହୋଇଯାଇଛି। ବୈଠକଟି ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ସାଂସଦ ମାଲବିକା ଦେବୀ ସବୁ ବିଭାଗୀୟ ଅଧିକାରୀମାନଙ୍କୁ ଯୋଜନାମାନଙ୍କର ଫଳପ୍ରଦ କାର୍ଯ୍ୟକାରିତା ଆଉ ସମୟ ଭିତରେ କାମ ଶେଷ କରବାର୍କେ ନିର୍ଦ୍ଦେଶ ଦେଇଛନ୍। ଖାସ୍ କରି ଗାଁମାନଙ୍କେ ପିଇବାର ପାଣି ଯୋଗାବାର ବ୍ୟବସ୍ଥାକେ ତୁର୍ତ୍ତି କରବାର୍ ଲାଗି ସେ ଜୋର ଦେଇଛନ୍। ବୌଦ୍ଧ ଜିଲ୍ଲାର ବିକାଶମୂଳକ କାମମାନଙ୍କୁ ଏତକା ଗତିଶୀଲ ଆଉ ଲୋକାଭିମୁଖୀ କରବାର୍ ଲାଗି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କଣ୍ଟାମାଲ ବ୍ଲକର ଭିନ୍ ଭିନ୍ ସରକାରୀ ପ୍ରକଳ୍ପ ଆଉ ଅନୁଷ୍ଠାନର କ୍ଷେତ୍ର ପରିଦର୍ଶନ କରିଛନ୍। ଏ ସମିଆତି ଜିଲ୍ଲାପାଳ କର୍ମାପଦର ଆଉ ସୁଣ୍ଡିପଦର ଧାନମଣ୍ଡିକେ ଯାଇକରି ଚାଷୀମାନଙ୍କର ସାଙ୍ଗେ ସିଧାସଳଖ ଆଲୋଚନା କରିଛନ୍। ଧାନଘିନା ପ୍ରକ୍ରିୟାକେ ତୁର୍ତ୍ତି କରବାର ସହିତ ମିଲରମାନେ ଜଲ୍ଦି ଧାନ ଉଠାବାର୍କେ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍। ଖରାର ପ୍ରକୋପ କମିଥିବାରୁ ସୁବର୍ଣ୍ଣପୁର ଜିଲ୍ଲାର ସବୁ ସ୍କୁଲ ଆଇବାକାଲିଠାନୁ 10 ରୁ 4 ବଜେ ତକ ଧାରିଜ ସମିଆତି ଖୋଲବାର୍କେ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ବିଭାଗକେ ନିର୍ଦ୍ଦେଶ ଦେଇଛନ୍। ଆଗରୁ ଜବର ଖରା ଓ ତାତିକେ ନଜରଥି ରଖିକରି ସକାଳପଡ଼ା ଲାଗି ପ୍ରଶାସନିକ ସ୍ତରଟି ନିଷ୍ପତ୍ତି ନିଆଯାଇଥିଲା। ଆଜି ଇ ବାବଦେ ଗୋଟିଏ ଖାସ୍ ନିର୍ଦ୍ଦେଶନାମା ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ତରଫରୁ ବାହାରିଛି। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏତାର ପ୍ରଭାବତି ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଉ କଟକର କେତେଟା ଜାଗାନ ବର୍ଷା ହୋଇଯାଇଛି। ଉତ୍ତର ବଙ୍ଗୋପସାଗର ପାଖର ଦକ୍ଷିଣ ବାଂଲାଦେଶ ସମୁଦ୍ର ଖଣି ଇଲାକନ ଗୋଟିଏ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଆଇବା ଶୁକ୍ରବାର ତକ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଇତାର ଆଖପାଖର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ବାବଦେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍,
1: ଆଗାମୀ 7 ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ରହିବ, ପ୍ରବଳ ବର୍ଷା ଇଭିନ୍ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ହାଲକାରୁ ମଧ୍ୟମ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ଆଉ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକରେ ଆଉ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
0: ସେ ମୁଖ୍ୟ ଖବର ଫେରଗାଏ ଡାଲୁଆ ଧାନଘିନା ସମିଆକେ ଆଇବା ଶୁକ୍ରବାର ତକ ପଢ଼ାଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିର ଆଷ୍ଠାନୁ ମୂଲ ହେଇଛି ମହାପୁରୁମାନଙ୍କର ଅଣସର ଗୁପ୍ତନୀତି ଆଉ ମୌସୁମୀର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ହେଇଛେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ଶିକ୍ଷାର୍ଥୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଦେଶବ୍ୟାପୀ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଆଇନ 2025। ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ଲାଗି ତିନିଦିନିଆ ଗସ୍ତରେ ଆସି ଆସନ୍ତାକାଲି ନୂଆଦିଲ୍ଲୀରେ ପହଞ୍ଚିବେ ଜାପାନ ପ୍ରଧାନମନ୍ତ୍ରୀ। ପ୍ରତିରକ୍ଷା କ୍ଷମତାର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ସଶକ୍ତ ଅର୍ଥବ୍ୟବସ୍ଥାର ଅବଦାନ ଅତୁଳନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କର ମତବ୍ୟକ୍ତ ଏବଂ ହୁଲ୍ ଦିବସ ଅବସରରେ ଜନଜାତି ସମ୍ପ୍ରଦାୟଙ୍କ ତ୍ୟାଗ ଓ ବଳିଦାନ ପ୍ରତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଆନ୍ଧ୍ରପ୍ରଦେଶର ବିଶାଖପାଟନମ୍ସ୍ଥିତ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଶିକ୍ଷିତ ଯୁବବର୍ଗ କେବଳ ନିଜର ପ୍ରଗତି ଲାଗି କାର୍ଯ୍ୟ ନ କରି ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଏବଂ ଦେଶ ନିର୍ମାଣ ଦିଗରେ ବ୍ରତୀ ହୋଇ କାର୍ଯ୍ୟ କରିବା ଉଚିତ। ଛାତ୍ରଛାତ୍ରୀମାନେ ସାମାଜିକ ରୂପାନ୍ତରୀକରଣ ଅଭିଯାନର ବାର୍ତ୍ତାବହ ହୋଇ କାର୍ଯ୍ୟ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି, ସମାଜ, ସଂସ୍କୃତି, ପରମ୍ପରା ତଥା ଅର୍ଥନୈତିକ ପ୍ରଗତିକୁ ଅଧିକ ସଶକ୍ତ କରିବା ଦିଗରେ ବିଦ୍ୟାର୍ଥୀମାନେ ପ୍ରଚେଷ୍ଟା କରିବା ଉଚିତ। 2047 ସୁଦ୍ଧା ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ସହିତ ପଛରେ ରହିଯାଉଥିବା ବ୍ୟକ୍ତିବିଶେଷଙ୍କ ପ୍ରଗତି ଲାଗି ପ୍ରଚେଷ୍ଟା କରିବା ଉପରେ ଶ୍ରୀମତୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି, ଜନଜାତି ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଦକ୍ଷତା ବିକାଶ, ଜୀବନ ଜୀବିକା ଏବଂ ଜଙ୍ଗଲ ଅଧିକାର ଭଳି ପ୍ରାଥମିକ କ୍ଷେତ୍ରର ଦାୟିତ୍ୱକୁ ଉଚିତ ରୂପେ ନିର୍ବାହ କରିବା ଦିଗରେ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନବସୃଜନ ଏବଂ କୌଶଳ ବିକାଶ କ୍ଷେତ୍ରରେ ଅଧିକ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରି ରାଷ୍ଟ୍ରପତି କହିଛନ୍ତି,
3: तेजी से बदलते हुए परिवेश में अपने आप को प्रासंगिक बनाए रखने के लिए युवाओं को कौशल विकास के नई उभरते क्षितिजों पर विशेष ध्यान देने की आवश्यकता है। मैं आशा करती हूँ कि विश्वविद्यालय ने आपको इस तरह से सक्षम बनाया होगा और नवाचारी सोच तथा आत्मविश्वास के बल पर आप सफलता की ओर बढ़ सकेंगे।
1: ଏହି ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀମାନେ ଚାକିରି ସୃଷ୍ଟି କରିବା ଦିଗରେ ପ୍ରଚେଷ୍ଟା କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, 2047 ସୁଦ୍ଧା ଏକ ବିକଶିତ ଭାରତ ଦୃଷ୍ଟିକୋଣକୁ ସଫଳ କରିବା ଲାଗି ବିଶ୍ୱବିଦ୍ୟାଳୟଗୁଡ଼ିକ ନବସୃଜନ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ। ଏହି ଅବସରରେ ରାଷ୍ଟ୍ରପତି କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ସମେତ ଅନ୍ୟାନ୍ୟ ପଦକ ଏବଂ ଡିଗ୍ରୀ ପ୍ରଦାନ କରିଥିଲେ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025 ଆସନ୍ତାକାଲିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏହି ନୂତନ ଆଇନ ପ୍ରଣୟନ କରାଯାଇଛି। ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ଲାଗି ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତାକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା

0: କରିବା ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ଉପରେ ଏହି ସମ୍ମିଳନୀରେ ମତ ବିନିମୟ କରିବାର ସୁଯୋଗ ପାଇବେ। ପ୍ରଧାନମନ୍ତ୍ରୀ ଶ୍ରୀ ତାକାଇଚିଙ୍କର ଏହା ତିନିଦିନିଆ ଗସ୍ତର ଦ୍ୱିତୀୟ ଦିନରେ ତାଙ୍କୁ ରାଷ୍ଟ୍ରପତି ଭବନଠାରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ। ଏହାପରେ ସେ ତାଙ୍କର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଏହାପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହିତ ମିଳିତ ପ୍ରେସ୍ ବିବୃତ୍ତି ଜାରି କରାଯିବ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀ ତାକାଇଚି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଜାପାନ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏହା ହେଉଛି ଶ୍ରୀ ତାକାଇଚିଙ୍କର ଜାପାନ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ସରକାରୀ ଭାରତୀୟ ଗସ୍ତ। ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପଞ୍ଚଦଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ଲାଗି ଟୋକିଓ ଗସ୍ତ କରିଥିଲେ। ଏହାପରେ ଶ୍ରୀ ତାକାଇଚିଙ୍କର ଏହି ଗସ୍ତ ଦ୍ୱାରା ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଦୁଇ ଦେଶର ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା କ୍ଷମତାର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ସଶକ୍ତ ଅର୍ଥବ୍ୟବସ୍ଥାର ଅବଦାନ ଅତୁଳନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟର ଭଦୋଦରାଠାରେ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ରୁତଗତିରେ ଆତ୍ମନିର୍ଭର ହେବା ଦିଗକୁ ଗତି କରୁଥିବା ଉପରେ ଆଲୋକପାତ କରି ଶ୍ରୀ ସିଂ କହିଛନ୍ତି, 2014 ମସିହାରେ ଦେଶର ଘରୋଇ ପ୍ରତିରକ୍ଷା ଉତ୍ପାଦନ ପ୍ରାୟ 46,000 କୋଟି ଟଙ୍କା ଥିଲା। ମାତ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଏ କ୍ଷେତ୍ରରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଏହି ପରିମାଣ 1.78 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
1: 2014 में हमारा डोमेस्टिक डिफेंस प्रोडक्शन अप्रोक्सीमेटली 46,000 करोड़ था, लेकिन आज हमारा डिफेंस प्रोडक्शन बढ़कर 1,78,000 करोड़ रुपए तक पहुंच चुका है। इसके अलावा भारत का डिफेंस एक्सपोर्ट अप्रोक्सीमेटली 39,000 करोड़ का कर लिया है और आत्मनिर्भरता के इस लक्ष्य को प्राप्त करने में गुजरात अपनी बहुत ही महत्वपूर्ण भूमिका का निर्वाह कर सकता है।
0: ହୁଲ୍ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଦ କାହ୍ନୁ, ଚାନ୍ଦ ଭୈରବ, ଫୁଲ ଝାନ ଏବଂ ସାନ୍ତାଳ ବିଦ୍ରୋହର ଅମର ବୀର ପୁରୁଷ ଓ ମହିଳାମାନଙ୍କ ତ୍ୟାଗ ଓ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଆଦିବାସୀ ସମାଜ ଉପରେ ହୋଇଥିବା ଶୋଷଣକୁ ବିରୋଧ କରିବା ସହିତ ନିଜର ପରିଚୟର ସୁରକ୍ଷା ପାଇଁ ଏହି ଐତିହାସିକ ସଂଗ୍ରାମ ହୋଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ହୁଲ୍ ଦିବସ ହେଉଛି ନିଜର ମାତୃଭୂମି ପାଇଁ ଜନଜାତି ସମ୍ପ୍ରଦାୟର ଅଦମ୍ୟ ସାହସ ଏବଂ ବଳିଦାନର ଏକ ସଶକ୍ତ ପ୍ରତୀକ। ଜନଜାତି ସମ୍ମାନର ସୁରକ୍ଷା ଲାଗି ଏହି ବଳିଦାନ ତଥା ସଂଗ୍ରାମର ବୀରଗାଥା ଦେଶର ପ୍ରତ୍ୟେକ ନାଗରିକଙ୍କୁ ନୂତନ ଶକ୍ତି ଯୋଗାଇ ଦେବା ସହିତ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ସାନ୍ତାଳ ବିଦ୍ରୋହର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଆଦିବାସୀ ପରିଚୟ ଏବଂ ମାତୃଭୂମି ପାଇଁ ସର୍ବସ୍ୱ ବଳିଦାନ ଦେଇଥିବା ସମସ୍ତ ବୀର ବିପ୍ଳବୀଙ୍କୁ ସ୍ମରଣ କରିଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଜନସାଧାରଣଙ୍କ ଅଂଶଗ୍ରହଣ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସମାରୋହରେ ଉଦ୍ବୋଧନ ଦେବା ଅବସରରେ ଏ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ସେ ଆଲୋକପାତ କରିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ସରକାର ଦେଶବ୍ୟାପୀ ଦୁର୍ଘଟଣା ପ୍ରବଣ ବ୍ଲାକ୍ସ୍ପଟ୍ ଏବଂ ଭୂସ୍ଖଳନ ଜନିତ ସ୍ଥାନଗୁଡ଼ିକୁ ଚିହ୍ନଟ କରିଛନ୍ତି। ଏହିସବୁ ସ୍ଥାନରେ ସୁଧାର ଆଣିବା ଲାଗି ସରକାର 50,000 କୋଟି ଟଙ୍କା ବ୍ୟୟ ଅଟକଳରେ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। ଏଥିସହିତ ଆନ୍ତର୍ଜାତିକ ସ୍ତରୀୟ ସଡ଼କ ଇଞ୍ଜିନିୟରିଂ, ଲେନ୍ ମାର୍କିଂ ଓ ଅଣ୍ଡରପାସ୍ ଆଦି ସୁନିଶ୍ଚିତ କରିବା ଉପରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।
2: ଏନ୍ଫୋର୍ସମେଣ୍ଟ ହମନେ ଇସକେ କାନୁନ ବି କଡକ ବନାୟା କି ହେଲମେଟ ପହନନା ଚାହିଏ। ଅବ ୟେ ଟୁ ଭିଲର ୱାଲୋଁ କେ ଲିଏ ନିୟମ ବନାୟା कि जब गाड़ी बेचोगे तो दो हेलमेट गाड़ी के साथ आपको देना पड़ेगा। इसका कारण यही है कि हेलमेट से हम लोगों की जान बचा सकते हैं। इसके ऑटोमोबाइल इंजीनियरिंग के सुधार के साथ जो इन्फोर्समेंट है, कानून है, उसको भी हमने रोड सेफ्टी लॉ काफी स्ट्रिक्ट बनाया।
0: क्रिकेट। ଭାରତ ଇଂଲଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ଆସନ୍ତାକାଲି ଚେଷ୍ଟର୍ଲି ଷ୍ଟ୍ରିଟ୍ରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଏହି ମ୍ୟାଚ୍ ଆରମ୍ଭ ହେବ। ଆୟାରଲାଣ୍ଡ ଗସ୍ତ ଶେଷ କରି ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡରେ 5 ମ୍ୟାଚ୍

ବିଶିଷ୍ଟ ଟି ଟ୍ୱେଣ୍ଟି ସିରିଜ୍ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଖେଳିବା ଲାଗି ଇତିମଧ୍ୟରେ ସେଠାରେ ପହଞ୍ଚିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ଶିକ୍ଷାର୍ଥୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଦେଶବ୍ୟାପୀ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଆଇନ 2025। ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ତିନିଦିନିଆ ଗସ୍ତରେ ଆସି ଆସନ୍ତାକାଲି ନୂଆଦିଲ୍ଲୀରେ ପହଞ୍ଚିବେ ଜାପାନ ପ୍ରଧାନମନ୍ତ୍ରୀ। ଏବଂ ହୁଲ୍ ଦିବସ ଅବସରରେ ଜନଜାତି ସମ୍ପ୍ରଦାୟଙ୍କ ତ୍ୟାଗ ଓ ବଳିଦାନ ପ୍ରତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ସମ୍ବାଦ ଶେଷ ହେଲା।

ଆକାଶବାଣୀ ରାଉରକେଲା ଶ୍ରୋତାମାନେ ବର୍ତ୍ତମାନ ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମରେ। ଏହି ଗୀତଟି କଣ୍ଠଶିଳ୍ପୀ ସନାତନ ସୁନା, ରଚନା ଧନୁର୍ଜୟ ମେହେର।

ಸ್ವತಲೇ ಸಂಬಲ್ಪುರ ಗೀತ ಕಾರ್ಯಕ್ರಮ ಆಕಾಶವಾಣಿ ರೌರ್ಕಲ ಶ್ರೋತಬಂಧು ವರ್ತಮಾನ ಆಸಂತು ଆରମ୍ଭ କରିବା କିଷାନବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ବ୍ୟବସାୟିକ ଭିତ୍ତିରେ ମାଛ ଚାଷ ଓ ଛେଳି ଫାର୍ମ ପାଇଁ ଯୋଜନା। ଏ ସମ୍ପର୍କରେ ଶୁଣିବା ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ରେଙ୍ଗାଲବେଡ଼ା ଗ୍ରାମର ଚାଷୀ ମନୋଜ କୁମାର ମହାନ୍ତଙ୍କ ସହ ସାକ୍ଷାତକାର।

0: ନେଇକରି ତ ହେନ୍ତା ନ ଯୋଜନା ମାନେ ଆମର ଇ ଚାଷୀ ଭାଇ କରିଛନ୍, ଫାର୍ମ କରିବେ ଆର୍ ଚାଷବାସ କରିବେ, ସେଠାନେ କାଁ କାଁ ଚାଷବାସ ମାନେ କରିବେ ସେ ତ ବହୁତଟେ ଯୋଜନା ମାନେ କରିଛନ୍, ବୋଇଲେ ଚାଲ ସେ କଥା ମାନକେ ଶୁଣୁ।
1: ହଇ ଗା ହଇ ଶୁଣି ପକଉ।
2: ଶ୍ରୋତା ଭାଇ ବହିନ ମାନେ ଆଜ ଯେନ୍ ଭାଇ ଆମର ସାଙ୍ଗେ ଅଛନ୍, ସେ ହେଲେ ମନୋଜ କୁମାର ମହାନ୍ତ, ଆରୁ ସେ ଆମର ରେଙ୍ଗାଲବେଡ଼ା ଗାଁର, ଯେନ୍ଟାକି ଲହୁଣୀପଡ଼ା ବ୍ଲକ ଥି ପଡୁଛି। ତେବେ ଭାଇ ଜୁହାର,
3: ନମସ୍କାର ଆଜ୍ଞା,
2: ସ୍ୱାଗତ ଆପଣଙ୍କେ ଆମର ଆଜିର କିଷାନ ବାଣୀ ବୈଠକି ଥି। ବୋଇଲେ ଚାଷବାସ ର ଯେତେବେଳେ କଥାବାର୍ତ୍ତା ମାନେ ଆସି, ଅନେକ ପ୍ରକାର ଚାଷବାସ ମାନେ ଆମର ଚାଷୀ ଭାଇ ବହିନ ମାନେ ସଭି କରସନ୍, ବୋଇଲେ ଆପଣଙ୍କ ଠାନୁ ଆମେ ଜାଣମୁ ଯେ ଆପଣ କାଏ କାଏ ସବୁ ଚାଷବାସ ମାନେ କରିଛନ୍। ଯେ
3: ବର୍ତ୍ତମାନ ତ ଆଜ୍ଞା ଆମର ବାଇଗଣ ଚାଷ କିଛି ହେଇଛି, ଏଇଟା ବି ଏଗ୍ରିକଲଚର ଅଫିସର ମାନେ ଆସିକରି ଗୋଟେ ଗାଁରେ ପିଜି ଗ୍ରୁପ ବନେଇଛନ୍ତି, ଯୋଉଟା କି 20-25 ଜଣ ମେମ୍ବର ଅଛନ୍ତି ଗାଁର, ହଜାର ହଜାର ଟଙ୍କା ଦେଇକରି ମେମ୍ବରସିପ୍ ହେଇଛୁ। ସେଇଠୁ ଏଗ୍ରିକଲଚର ଅଫିସ ତରଫରୁ ବିଭିନ୍ନ ପ୍ରକାର ସରକାରୀ ମୂଲ୍ୟରେ ଚାଷୀମାନଙ୍କୁ ମଞ୍ଜି ବିହନ ଯେକୌଣସି ସେଗୁଡ଼ା ଯୋଗାଇ ଦେଉଛନ୍ତି ଅଳ୍ପ ମୂଲ୍ୟରେ। ସେଇ ଥ୍ରୁରୁ ଆମେ କରିଛୁ, ବାଇଗଣ ଅଧା ଏକର କେତେ ଲଗେଇଛୁ।
2: ତ ଇ ଯେନ୍ ପିଜି ଗ୍ରୁପ ବା ପ୍ରଡ୍ୟୁସର ଗ୍ରୁପ ଯେନ୍ ଆପଣଙ୍କର, ସେଥି ଆପଣଙ୍କେ ଇ ବିହନ ମାନେ ଦିଆଯାଉଛି।
3: ଆଜ୍ଞା,
2: ତ ଠିକ୍ ଅଛି, ବିହନ ମାନେ ଆପଣ ସେ ଗ୍ରୁପର ମେମ୍ବର ହେଲେ ଆପଣଙ୍କେ ମିଳୁଛି, ହେଲେ ମେମ୍ବର ମାନଙ୍କର ଯାହା ବି ଉତ୍ପାଦନ ହଉଛେ, ସେହି ଉତ୍ପାଦନ ଯେନ୍ ସାମଗ୍ରୀ ଅଛେ, ଜିନିଷ ଅଛେ, ସେଟାକେ ବିକ୍ରି ବଟା କରବାର ଦାୟିତ୍ୱ ପିଜି ଗ୍ରୁପ,
3: ପିଜି ଗ୍ରୁପ ର ହିଁ ତାଙ୍କର ଅଛନ୍ତି ସାର ମାନେ ଆସିକରି ସେମାନେ ସବୁ ସଠିକ ମୂଲ୍ୟ ଦେଇକରି ନେବେ।
2: ତ କାଏଁ କାଏଁ ଚାଷବାସ ଥି କରବେ ବୋଲିକରି ଆଶା ରଖିଛନ୍?
3: ଭବିଷ୍ୟତ ତ ଆଜ୍ଞା ଗୋଟେ ମୋର ନିଜର ଫାର୍ମ ହାଉସ ଗୋଟେ କରିବି ବୋଲି ଭାବିଛି, ପୋଖରୀ ଗୋଟେ ଖୋଳି କରି ସେଠି ମାଛ ଚାଷ କରିବି, ଆଉ ଫାର୍ମ ହାଉସରେ ବିଭିନ୍ନ ପ୍ରକାର ଏଇ ଫଳ ଗଛ ଲଗେଇବି ବୋଲି ମୁଁ ଭାବିଛି, ଆଉ କୁକୁଡ଼ା କିମ୍ବା ଛେଳି ରଖିବି, ଏଇଟା ମୋର ପ୍ଲାନ ଅଛି।
2: ତ ଆପଣଙ୍କର ପୋଖରୀ ଅଛି କି କେନ୍ତା?
3: ନା, ପୋଖରୀ ଆସିଥିଲା କିନ୍ତୁ ସେଇଟା ଛୋଟ ଟିକେ ସାଇଜ ପୋଖରୀ ଆସିଥିଲା, ତ ମୁଁ ଭାବିଲି ଏକାଥର କରିବି, ବଡ଼ ପୋଖରୀ କରିବି କହିକରି ପୋଖରୀ ଖୋଳା ହେଇ ନାହିଁ, ପୋଖରୀ ଖୋଳିବି।
2: ତ ଏଇ ଯେନ୍ ଆଶା ମାନେ ରଖିଛନ୍ କି ମାଛ ଚାଷ କରିବେ,
3: ଛେଳି ରଖା,
2: ଛେଳିର ଲାଗି ଫାର୍ମ କରିବେ, ଫଲ ଗଛ ଲଗାବେ, ତ ଏଇ ସବୁ କରବାର ଲାଗି ସେତିକି ଆପଣଙ୍କର ପାଖେ ଜାଗା ଅଛି?
3: ହଁ, ଜାଗା ଅଛି ଆଜ୍ଞା, ଗୋଟେ ଜାଗାରେ ଅଛି, 2.5-3 ଏକର ପାଖାପାଖି ଜାଗା ଅଛି, ସେଠି ଢିପ ଜାଗା ବି ଅଛି, ଖାଲ ଜାଗା ବି ଅଛି, ଖାଲ ଜାଗା ଦେଖିକରି ଗୋଟେ ପୋଖରୀ କରିକି ସେଠି ସେଇ ଅନୁସାରେ ଯୋଉ ଜାଗାରେ ଯେମିତି ଚାଷ ହବ ସେମିତି ଚାଷ ବି କରିବାକୁ ପଡ଼ବ, ଗଛ ଗୁଡା ତ ହିଡର ଲାଗବ ନା, ଆଉ ଏକାଥର ତ ଆଜ୍ଞା ବଡ ଫାର୍ମ ହାଉସ ବନେଇ ହବ ନାହିଁ, ଧୀରେ ଧୀରେ ଧୀରେ ଧୀରେ କରିକି କରିବୁ ଆଉ।
2: ହେଲେ ଭାଇ ସବୁ ତ କରିବେ ଆଶା ରଖିଛନ୍, ସେଥିଲାଗି କାଁ କାଁ ସବୁ ଯୋଜନା ମାନେ କଲେ ନ, ଆରୁ ଯେନ୍ ସରକାରୀ ଅଧିକାରୀ ମାନେ ଅଛନ୍ ଆମର, ଯେନ୍ ମାନେ ପ୍ରୋତ୍ସାହନ ଦେବେ, ଟ୍ରେନିଂ ମାନେ ଦେବେ, ସବୁ ରାସ୍ତା ମାନେ ବତାବେ, ସେମାନଙ୍କର ସାଙ୍ଗେ ଭେଟ ସାକ୍ଷାତ ମାନେ କରଲେ ନ?
3: କଥା ହେଇଛି କିଛି ଜଣଙ୍କର ସହିତ, ସେମାନେ ତ ସାହାଯ୍ୟ ସହଯୋଗ ସରକାରଙ୍କ ପକ୍ଷରୁ ଯେତିକି ହେବ ସାହାଯ୍ୟ କରିବୁ ବୋଲି ଆଶା ଦେଇଛନ୍ତି।
2: ତ କେବେ ଯାକର ଆପଣଙ୍କର ଆର ପହିଲା କେନ୍ଟା କରିବେ ବୋଲିକି, ଏକାଥରେ ତ ତିନିଟା କରବାଟା ଟିକେ ମୁସ୍କିଲ ହେବା,
3: ଆଗ ପୋଖରୀ ଗୋଟେ ଖୋଳିବି ବୋଲି ଭାବିଛି।
2: ପୋଖରୀ କରିବେ, ପୋଖରୀ କଲେ ତାର ହିଡ ମାନକେ ଗଛ ଲଗାବି?
3: ହଁ, ପୋଖରୀ ତାପରେ ସାଇଡରେ ଟିକେ ବାଉଣ୍ଡ୍ରି ଦେଲେ, ଆକଟ ନ କଲେ କିଆରି ଗୁଡ଼ାରେ।
2: ତ ଏଥିର ଲାଗି ସବୁ ଯେନ୍ ଆଇଡିଆ ମାନେ ପାଇବାର କଥା, ପଇସା ପତର ର ତ କଥା ରହିଲା ନ ଅଲଗା, ହେଲେ
3: ସରକାରଙ୍କ ତରଫରୁ ବି କିଛି ଅଳ୍ପ କିଛି ହେଲେ ବି ସାହାଯ୍ୟ ତ ମିଳିବ,
2: ମିଳିବା, ସେଥିଲାଗି କାଗଜ ପତର କାମ ଧାମ ସବୁ କଲେ ନ?
3: ହଁ, ଚାଲିଛି ପ୍ରସ୍ତୁତି, କହିଲି ପୁରା ଇଏ ପୋଖରୀ ପାଇଁ ଆସିଥିଲା ଯେ, ଟିକେ ଛୋଟ
2: ପୋଖରୀ ହେଇଥିଲା। ତ କେବେ ଯାକର ଆପଣଙ୍କର ଏଇ ସବୁ କାମ ମାନେ ଆରମ୍ଭ ହେବା ସେ ବିଷୟରେ?
3: ଆସନ୍ତା ବର୍ଷଠୁ ଷ୍ଟାର୍ଟ କରୁ ବୋଲି ଭାବିଛୁ,
2: 2027 ହେଇଯିବା।
3: ଆଜ୍ଞା,
2: କିନ୍ତୁ 2026 ଇ ବର୍ଷର ଲାଗି ଆପଣ ଇ ଯେନ୍ ଚାଷ ମାନେ କରୁଛନ୍, ଇ ଚାଷ ମାନେ ହିଁ କରୁଥିବେ? ତ ଏଇ ଭିତରେ ଅଲଗା କେନ୍ କେନ୍ ଚାଷ ନେଇ ହେବାର କେ ଆପଣଙ୍କର ଆଡ଼େ?
3: ହଁ, ହଉଛି, ଯିଏ ଲଗେଇଛନ୍ତି ଏମିତି ବନ୍ଧାକୋବି, ତାପରେ ଶାଗ ଜାତୀୟ ଖାଦ୍ୟ ଯୋଉଟା ଶାଗ, ଶାଗ ବହୁତ ଲୋକମାନେ କରିଛନ୍ତି।
2: ଆଜ୍ଞା, ପାଣିର କେନ୍ତା ସୁବିଧା ଅଛି ଆପଣଙ୍କର?
3: ଆମର ପଟେ ଆଜ୍ଞା ଆଗରୁ କେନାଲ ଥିଲା, କେନାଲରେ ପାଣି ଆସୁଥିଲା, ସମସ୍ତେ ସେଠି ଗହମ ଚାଷ, ସୂର୍ଯ୍ୟମୁଖୀ ଚାଷ, ଏଇ ସୋରିଷ ଚାଷ, ଆଉ ବିଭିନ୍ନ ପ୍ରକାର ଡାଲି ଜାତୀୟ ଜିନିଷ କରୁଥିଲେ। ବର୍ତ୍ତମାନ କେନାଲରେ ପାଣି ଆଉ ଆସୁନାହିଁ,
2: ଅସୁବିଧା କଣା ହେଇଛି ଯେ ନି ଆସବାର?
3: ସେଟା କଣ ଗୋଟେ ସରକାରୀ କଣ ଅଲଗା ଯୋଜନା କଣ କରିଛନ୍ତି?
2: ଚାଷବାସ କେନ୍ତା ହିସାବରେ ହଉଛି?
3: ଚାଷବାସ ଏମିତି ମାନେ ନିଜେ ପାଣି ଅଟକେଇ କରି କି ନିଜର ଇଏ ବୋରିଂ ଲଗେଇ କରି ଚାଷବାସ କରୁଛନ୍ତି।
2: ଆପଣଙ୍କର ବୋରିଂ ଅଛି କି କେନ୍ତା?
3: ଆମେ ଗୋଟେ ଜାଗାରେ ଗୋଟେ ପାଣି ଅଟକେଇ କରି ସେଠି ଚାଷ କରୁଛୁ, କୂଅରୁ ବି ପାଣି ଦଉ।
2: ଆଜ୍ଞା, ତ ବର୍ଷରେ କେତେ ଦିନ ତକ ଚାଷ ହେସି ଆପଣ

0: যাহা বি ব্যবস্থা করিছন
1: ଆଜ୍ଞା।
0: ପାନ ଅଟକେଇ କରି ଚାଷ କରବାରଟା
1: ମାର୍ଚ୍ଚ ଏପ୍ରିଲ ତ ସେତେବେଳକୁ ଆଉ କଣ ଚାଷ ହବ, ଖରା ମାସରେ ତ କିଛି
0: ହଏ
1: ଚାଷ ହୁଏ ନାହିଁ, କଲରା ତାପରେ ତରଭୁଜ ଏଇସବୁ ଚାଷ ହୁଏ।
0: ଆପଣ କରସନ୍ ସେଟା ସବୁ?
1: ହଁ ହୁଏ।
0: ତ ଭାଇ ଏହା ଦେଖା ଯାହା ବି ଚାଷବାସ ମାନେ ହେଇଛେ, ଆପଣଙ୍କର ତ ଚାଷବାସ ମାନେ ଚାଲିଛେ?
1: ଏଇ 4-5 ବର୍ଷ ଆଗରୁ ବାପା ମା କରୁଥିଲେ ସବୁ ଚାଷ, ମଟର ଚାଷ, ଫୁଲକୋବି, ବନ୍ଧାକୋବି, ବିନ୍ସ।
0: ଆପଣଙ୍କର ବେଲେ ତ ଚାଷବାସଟା ଖୁବ କମିଗଲା ଏନ୍ତା ଲାଗୁଛି।
1: ଆମେ ଆଜ୍ଞା କଣ କହିବି, ଯୁବ ପିଢି ହିସାବରେ ଆମେ ବାହାରକୁ ପ୍ରଥମେ ଯାଇଥିଲୁ କାମ କରିବା ପାଇଁ।
0: କେତେ ବର୍ଷ ହେଲା ଏଇଟା ଫେରି କରି କାମ ଫେରିକା ଚାଷ କରୁଛନ୍?
1: ଏଇଟା 2 ବର୍ଷ ଖଣ୍ଡେ ହବ।
0: ଆଜ୍ଞା, ବୋଲେ ସେ ପିକଅପ୍ଟା ନିହା ଆସେ ତାହେଲେ?
1: ନାଇଁ ଆମେ ଏଇ ବିଷୟରେ ଏତେ ଟିକେ ଜାଣି ନାହିଁ, ଚାଷ
0: ଫିର ବି
1: ଶିଖୁଛୁ ବର୍ତ୍ତମାନ। ଆଉ
0: ହଁ, ଯଦି ଶିଖୁଛନ୍ ଆରୁ ଏଇ ଚାଷ ମାନେ କରୁଛନ୍, ଆଗକେ ଫେର ମାନେ ପ୍ଲାନିଂ ମାନେ କରିଛନ୍ କରବାର କେ, ବୋଲେ ତ ବହୁତ ଭଲ କଥା। ଆପଣ ଯାହା ବି ଚିନ୍ତା ମାନେ କରିଛନ୍ ଚାଷବାସ କେ ନେଇକରି, ସେଟା ମାନେ ସବୁ ମାନେ ନିହାତି ଭାବେ ପୁରା ହଉ ସେ ଆପଣଙ୍କର ସ୍ୱପନଟା। ତ ଆପଣ ଦେଖୁଛନ୍ ଯେ ଆଗ ଚାଷବାସ ବହୁତ ପରିମାଣ ହଉଥିଲା, କେନାଲ ଥି ପାନ ଆସୁଥିଲା ବୋଲିକରି, ଏହାଦେ କେନାଲ ଥି ପାନ ନେଇ ଆସବାର, ଯେନ୍ ହିସାବେ ପାନଟା ଅଟକେଇ କରି କରୁଛନ୍ ସେଥିରେ ସବୁବେଳେ ଚାଷବାସଟା ସମ୍ଭବ ନାଇଁ ହେବାର,
1: ଆଉ ସମସ୍ତେ ଚାଷ କରିବାକୁ ଆଗ୍ରହ ହଉନାହାନ୍ତି।
0: ଆଜ୍ଞା, ତ ଖାଲି ପାନ ହିଁ ସେ ମୁଖ୍ୟ କାରଣ କି ଅଲଗା କାଁ କାଁ ସବୁ କାରଣ ଅଛି ବହୁତ ଲୋକ ଯେନ୍ ଚାଷଟା ଛାଡୁଛନ୍?
1: ଆମର ଏରିଆରେ ତ ଦେଖିବାକୁ ଗଲେ ସେ ଜଳ ସମସ୍ୟା ହିଁ ଟିକେ ଅଛି ଅଧିକା, ଆଉ ଲୋକମାନେ ବି ବାହାରେ କାମ କଲେ ଗୋଟେ ଦିନରେ ମଜୁରୀଟା ତାଙ୍କର 400-500 ଟଙ୍କା ପାଇଯାନ୍ତି, ସେଇଥିପାଇଁ ଲୋକ ବି ଚାଷବାସ କରିବାକୁ ଆଗ୍ରହ ହଉନାହାନ୍ତି।
0: ଆଜ୍ଞା, ଏଇଟା ହିଁ ସମସ୍ୟା, କିନ୍ତୁ ଯଦି ପାନ ଆଗର ଏନ୍ତା ଆସେ ତ
1: ଚାଷବାସ କରିପାରିବେ।
0: ହେଲେ ଆପଣଙ୍କର ଏନ୍ତା ପାନ ଅଟକେଇ କରି ଆଖେପାଖେ ହିଁ ଲୋକବାକ ମାନେ କରୁଥିବେ?
1: ଆଜ୍ଞା,
0: ଲଗଭଗ କେତେ ଚାଷୀ ହେବେ
1: ଏପଟେ ଆମର ଗାଁରେ? 10-15 ଜଣ ଚାଷୀ ହେବେ
0: ପାନ ଅଟକେଇ କରି, ଯେନ୍ ମାନେ ଚାଷ କରୁଛନ୍,
1: ଅଧା ଲୋକ ଭେଣ୍ଡି ଚାଷ କରୁଛନ୍ତି।
0: ଚାଷବାସ ଛଡା ଆର କାଁ କାଁ କରସନ୍ ଗେ ଆପଣଙ୍କର ଏରିଆରେ? ତ ବାହାରକେ ବି କାମ କରି ଯାଉଛନ୍, ବୋଲେ ଗୋଟେ ଦିନରେ ମଜୁରୀ ଯେନ୍ତା 400-500 ପାଇ ଯାଉଛନ୍, ତ ହେନ୍ତା କିଛି କିଛି କାମ ମାନେ ହେଲେ, ଏଇ ରାସ୍ତା ବନା କାମ ହେଲା କି ପୋଖରୀ ଖୋଲା ହେଲା, ଏସବୁ କାମ ମାନେ ଗାଁବାସୀ ମାନେ ମିଶିକରି ହିଁ କରସନ୍, ସେଥି ଆପଣ ମାନେ ଆପଣ ସାମିଲ ହେସନ୍ ଗେ?
1: ଆଜ୍ଞା।
0: ବୋଲେ କେନ୍ କେନ୍ କାମ ମାନେ କରିଛନ୍?
1: ଆମର ଜମି ମରାମତି କାମ ହୁଏ, ରାସ୍ତା କାମ ହୁଏ, ଏବେ ଏନ୍ଆର୍ଜିଏସ୍ ତରଫରୁ ଏଇ ଜଙ୍ଗଲର କାମ ହଉଛି, ଗଛ ଲଗା ହଉଛି।
0: ଆଜ୍ଞା, ଜଙ୍ଗଲ ଥି ଗଛ ଲଗା ହଉଛି? ତ ଖାଲି ଗଛ ଲଗା ହଉଛି କି ପ୍ରୋଟେକ୍ସନ ବି ଦିଆଯାଉଛି?
1: ପ୍ରୋଟେକ୍ସନ ବି, ଗାଢା ଖୋଳି କରି ତାର ଜଳ ସଂରକ୍ଷଣ କେମିତି କଲେ ଗଛ ଗୁଡା ବୃଦ୍ଧି ପାଇବ, ସେଥିପାଇଁ ଗାଢା ଖୋଳି ଖୋଳି କରି ଗଛ ଲଗା ହଉଛି। ଡ୍ୟାମ୍ ବାନ୍ଧିଲା ପରେ ଛୋଟ ଛୋଟ ଛୋଟ ଛୋଟ ଡ୍ୟାମ୍ ପାହାଡ଼ ସାରା ବାନ୍ଧା ହେଉଛି।
0: ତ ସେଟା କେତେ ମାତ୍ରା ଥି ସଫଲ ହଉଛି, କେତେ ଦିନ ହେଲାନ କି ବରଷ ହେଲାନ ଏଇ କାମଟା?
1: ସେଇଟା ଆଜ୍ଞା ଆଗରୁ ହଉଛି, ଆଉ ଆମର ଜଙ୍ଗଲ ତ ପୁରା ଭଲ ଅଛି, ଭଲ ଗଛ ଅଛି।
0: ସେ ଯେନ୍ ପ୍ଲାନିଂଟା କରାଯାଇଛି ସେଟା ସକ୍ସେସ ହେଇଛି? ଲୋକବାକ ମାନେ ଜଙ୍ଗଲ କାଟୁଛନ୍?
1: ନାଇଁ ଆଜ୍ଞା, ଆମର ପଟେ କାଟୁନାହାନ୍ତି, ଆମର ଏଟା ଗାଁର ନିଜେ ସଂରକ୍ଷିତ ଜଙ୍ଗଲ, ଆମେ ନିଜେ ରଖିଛୁ ଗାଁଟା।
0: ଆଜ୍ଞା, ବାହାରିଆ ଯଦି ଆସିକରି କାଟୁଥିବେ ତ ସେଥିର ଲାଗି ଆପଣ ମାନେ କେନ୍ତା ବ୍ୟବସ୍ଥା କରିଛନ୍?
1: ଆମର ଗାଁର ପ୍ରତ୍ୟେକ ଦିନ ଗୋଟେ ଗାଁରୁ ଆମର ଗାଁର ଜଙ୍ଗଲ ପାଇଁ ପ୍ରତ୍ୟେକ ଦିନ ଗାଁର 2 ଜଣ ଲୋକ ଯାଇକରି ଜଗିବାକୁ ପଡେ।
0: ଏଇଟା ଦିନ ବେଳେ କି ରାତ ବେଳେ?
1: ଦିନ ବେଳେ।
0: ଆରୁ ରାତ ବେଳେ ଯଦି
1: ଆସିଲେ ଆଜ୍ଞା, ଆମର ତ ଜଙ୍ଗଲୀ ଗାଁ, ସାଉଣ୍ଡ ହବ ଆଜ୍ଞା ଗଛ କାଟିଲେ।
0: ଆଜ୍ଞା,
1: ଜଙ୍ଗଲ ସାଇଡ୍ ସାଇଡ୍ ଘର ଗୁଡା ସବୁ ଅଛି।
0: ତ ଏନ୍ତା ସବୁ ବ୍ୟବସ୍ଥା କରାହେଇଛି, ଭଲ ଜଙ୍ଗଲ ସୃଷ୍ଟି ହେଲାନ।
1: ଆଜ୍ଞା,
0: ଆରୁ ଜଙ୍ଗଲ ହେବା ବୋଇଲେ ପାନର ଅସୁବିଧାଟା ଦୂର ହେବା ହିଁ ହେବା ନାଇଁ କେ? ତେବେ ଭାଇ ଆପଣ ନିଜର ଯାହା ବି ଚାଷବାସ ମାନେ ଫେର ଆରମ୍ଭ କରିକରି କରୁଛନ୍ ସେ ବିଷୟରେ ନିଜର ଅନୁଭୂତିଟା କହିଲେ। ହେଲେ ବି ଯିବାର ବେଲେ ଆମର ଚାଷୀ ଭାଇ ବହିନ ମାନକେ ଆପଣ ନିଜର ମନର ଯେନ୍ କଥାଟା କାଣ ଏନ୍ତା କହିବାର କି ଚାହିଁବେ?
1: ଆଗ ଯେମିତି ଆମେ ସବୁ ପ୍ରକାର ଗାଁରେ ରହିକରି ସବୁ ପ୍ରକାର ଚାଷବାସ କରୁଥିଲୁ, ବର୍ତ୍ତମାନର ଯୁବପିଢ଼ି ବି ଚାଷ କରିବା ପାଇଁ ଆଗ୍ରହୀ ହେଲେ, ଚାଷବାସ କରିଲେ ଭଲ 2 ପଇସା ରୋଜଗାର କରିକି ଘରେ ରହିକରି ପରିବାର ସହିତ ଖୁସିରେ ରହିପାରିବେ, 2 ପଇସା ରୋଜଗାର ବି କରିପାରିବେ।
0: ଆଜ୍ଞା, ତେବେ ଭାଇ ଆମର ଚାଷୀ ଭାଇ ବହିନ ମାନକେ ନିଜର ଚାଷବାସ କଥା ମାନକେ ଆରୁ ଯାହା ସୁବିଧା ଅସୁବିଧା କଥା ଅଛେ ସେ ସବୁ କଥା ମାନକେ ଏତେ ବଢିଆ ଭାବେ କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୁହାର।
1: ନମସ୍କାର।
2: ଶଶିକା
0: ହଏ ଦାଦା,
2: ଦେଖ ଭାଇ ଯେନ୍ତା କହିଲେ କି ବାହାରକେ ଯାଇଥିଲେ କାମ କରବାର ଲାଗି ଆରୁ ଫେରି ଆସିଛନ୍, କାମ ମାନକେ ଶିଖୁଛନ୍ ବୋଇଲେ, ସେ କାମ ଶିଖୁଥିଲେ ଫେର ତାଙ୍କର ଆଶା ଅଛେ ଯେ ଗୋଟେ ବଡ ଫାର୍ମଟା କରବେ, କମସେ କମ 3 ଏକର ଯେନ୍ ଜାଗା ଅଛେ ସେଇଥିରେ, ସେଥିରେ ବିଭିନ୍ନ ପ୍ରକାର ସେ ଯୋଜନା ମାନକେ କହିଲେ, ଯେନ୍ତାକି ପୋଖର କରବେ ବେଲେ ସେଥିରୁ ଲାଭ ପାଇବେ, ଫଲ ଗଛ ମାନେ ଥିବା ବେଲେ ସେଥିରୁ ଲାଭ ପାଇବେ, ଆରୁ ଛେଲ ମାନକେ ଫେର ରଖମି ବୋଲି କହୁଛନ୍, ତ ସେଥିରୁ ଫେର ଲାଭ ପାଇବେ, ମାନେ ତାକର ଯେନ୍ ଚାଷବାସର ଗୋଟେ ବଡ଼ଟା ସେ ଇ ଯେନ୍

0: ଯୋଜନାଟା କରିଛନ୍
1: ଆଉ
0: ଇ ବାଗେର ହି ଆମର ପାଖେ ଜାଗା ଅଛେ ବୋଇଲେ ଆମକେ ଭବିଷ୍ୟତକେ ନେଇକରି ଆମକେ ଯୋଜନା କରିକିରି ଚାଷବାସଟା ନିହାତି ଭାବରେ କରବାର
1: କଥା। ନିହାତି ଦାଦା ନିହାତି, ଆର ବିନା ଯୋଜନା ଥି ବିନା ପ୍ଲାନିଂ ଥି କେହିନି ବି କାମ ଆଜକାଲର ଯୁଗେ କରବାରଟା ବିପଦପୂର୍ଣ୍ଣ ହେ।
0: ବିଲକୁଲ ବିଲକୁଲ, ତ ଏଇଟା ତ ଗଲା ଭାଇଙ୍କର କଥା ନିକେ।
1: ହଏ ହଏ ହଏ,
0: ହେଲେ ସମୟ ଫେର ହେଇ ଆସିଲାନ ଆମର ଯେନ୍ ସୂଚନା ମାନକେ ଦେବାର।
1: ହଏ ଦାଦା,
0: ବୋଇଲେ ପହିଲା କରି ଆମର ଯେନ୍ ରାଉରକେଲା ଆଖର ପାଖର ବଜାର ହାଟନ ପନିପରିବା ସବୁର ହାରାହାରି ଦରଦାମ କେତେ କାଇଁ ଥିଲା
1: ହଏ ଦାଦା,
0: ସେ ସବୁ କଥା ମାନକେ ଟିକେ କହିଦଉଁ।
1: ହଏ ଦାଦା କହିଦଉଁ,
0: ବୋଇଲେ ରାଉରକେଲାର ଆଖର ପାଖର ବଜାର ହାଟନ ଆଲୁ କିଲୋ ପିଛା 20 ଟଙ୍କା, ପିଆଜ 25 ଟଙ୍କା, ଅଦା 80 ରୁ 100 ଟଙ୍କା, ଲେସୁନ 150 ରୁ 160 ଟଙ୍କା, ବିଲାତି 40 ରୁ 50 ଟଙ୍କା, ବାଇଗନ 30 ରୁ 40 ଟଙ୍କା, ଭେଣ୍ଡି 20 ରୁ 25 ଟଙ୍କା, ବରବଟି 40 ଟଙ୍କା, ଲାଉ ଗୁଟାକେ 15 ରୁ 20 ଟଙ୍କା, ଜହ୍ନି 30 ରୁ 40 ଟଙ୍କା, କାଖେର 20 ରୁ 30 ଟଙ୍କା, କଚା କଦେଲ 40 ରୁ 50 ଟଙ୍କା, କରଲା 40 ଟଙ୍କା, ବନ୍ଧାକୋବି 20 ରୁ 30 ଟଙ୍କା, ଫୁଲକୋବି 40 ଟଙ୍କା, ମାଖନ 20 ରୁ 30 ଟଙ୍କା, ସାରୁ 50 ଟଙ୍କା, ଗାଜର 40 ରୁ 50 ଟଙ୍କା, ବିଟ 40 ରୁ 50 ଟଙ୍କା, ପୁଟଲ 40 ଟଙ୍କା, ଆରୁ କଚା ମିର୍ଚା 80 ଟଙ୍କା।
1: ଦାଦା
0: ହୋଇଗା,
1: ଇ ଦରଦାମର ସୂଚନା ଦଉଦଉଁ, ବେଲ ହେଲାନ ଆମର ପାନପାଗର ସୂଚନା ଦେବାର ବୋଇଲେ ଯୋଉ ପାନପାଗର ସୂଚନା ବି ଦେଇଦଉଁ।
0: ହୋଇଗା ହୋଇ ଦେଇଦଉଁ, ବୋଇଲେ ଆମର ପାନପାଗ ବିଭାଗ ସୁନ୍ଦରଗଡ଼ କିରେଇଠାନୁ ଯେନ୍ ସୂଚନା ଆସିଛେ ସେ ହିସାବନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ପ୍ରାୟତଃ ମେଘୁଆ ପାଗ ରହିବା ବୋଲିକିରି ଅନୁମାନ କରାଯାଉଛେ। ଆରୁ ସେ ହିସାବନ ଆମର ଜିଲ୍ଲାର କେନ୍ କେନ୍ ସେ ଜାଗାନ ବର୍ଷା ପାନ ବି ହେଇପାରେ ବୋଲିକିରି ସୂଚନାଟା ରହିଛେ। ଆରୁ ଯେନ୍ ପବନଟା ବୋହିବା ଇଟା ଘଣ୍ଟା ପ୍ରତି 11 କିଲୋମିଟର ହିସାବନ ବୋହିବାର ସମ୍ଭାବନା ରହିଛେ। ଆରୁ ଯଦି ତାପମାତ୍ରାକେ ଦେଖମା ବୋଲେ ସବୁଠାନୁ ଏତକା 35 ଡିଗ୍ରୀ, ଆରୁ ସବୁଠାନୁ କମ୍ 28 ଡିଗ୍ରୀ ସେଲସିୟସ ରହିବା ବୋଲିକିରି ଅନୁମାନ କରାଯାଉଛେ। ହେନ୍ତାନ ଆର୍ଦ୍ରତା ସବୁଠାନୁ ଏତକା 83%, ଆରୁ ସବୁଠାନୁ କମ୍ 45% ରହିବାର ସମ୍ଭାବନା ରହିଛେ।
1: ଦାଦା
0: ହୋଇଗା ଶଶୀ,
1: ସୂଚନା ମାନେ ଗୁଟ ଗୁଟ କରି ଦଉଁ ଦଉଁ, ଦେଖ ବୈଠକୀ ସାରବାର ବିଲ୍ ବି ଆସି ପହଞ୍ଚି ଯାଇଛି।
0: ତ ବୈଠକୀ ସାରବାର ଆଗରୁ ଆମର ଚାଷୀ ଭାଇ ବହିନ ମାନକେ ଅନୁରୋଧ ଅଛେ ଶଶୀ, କି ସେମାନଙ୍କ ଆମର କାର୍ଯ୍ୟକ୍ରମ କେନ୍ତା ଲାଗୁଛେ, ଆରୁ କେନ୍ ବିଷୟ ଶୁଣବାର ଲାଗି ଚାହେଁସନ୍,
1: ନିଜେ
0: ବି କାଣା ସବୁ ଚାଷ ମାନକେ କରୁଛନ୍, ଧାନ ଚାଷର କାଣା କାଏ ଯୋଜନା ମାନେ କରଲେ, ସବୁ କଥା ମାନକେ ଟିକେ ଲେଖିକରି ପଠାଲେ ଆମକେ ଫେର ଭଲ ଲାଗବା। ଆରୁ ଆପଣ ମାନଙ୍କର ଚିଠିକେ ଆମେ ସାମିଲ କରବାର ଲାଗି ଚେଷ୍ଟା କରମା, କାଁଥିରେ କି ମାନେ ଆମର ଚାଷୀ ଭାଇ ବହିନ ମାନେ ଫେର ଜାଣବେ କି କେନ୍ ଏରିଆ ଥି କେନ୍ ଜାଗା ଥି କେନ୍ତା ଚାଷୀ ଭାଇ ବହିନ ମାନେ ସଜବାଜ ହେସନ୍ ଯେ, ବୋଇଲେ ନିହାତି ଭାବରେ ଆମର ଠିକନାଟା ଟିପି ରଖୁନ୍।
1: କିସାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ
0: ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
1: ଆର ଚାଷୀ ଭାଇ ବହନ ମାନେ ଆପଣ ମାନେ ତ ସଭି ଜାଣିଛନ୍ ଯେ ଆମର ଏ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାର ତରଫରୁ ପ୍ରସାରଣ କରାଯାଏସି।
0: ହଇ ବୋଇଲେ ଆପଣ ମାନଙ୍କର ମଙ୍ଗଲୁ ଭାଇ ଆରୁ ଶଶୀ ବହନକେ ଆଜିର କିସାନବାଣୀ କାର୍ଯ୍ୟକ୍ରମ ବିଦାୟ ଦଉନ୍।
1: ଜୁହାର।

ଶ୍ରୋତାବନ୍ଧୁ ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ବ୍ୟବସାୟିକ ଭିତ୍ତିରେ ମାଛ ଚାଷ ଓ ଛେଳି ଫାର୍ମ ପାଇଁ ଯୋଜନା। ଏ ସମ୍ପର୍କରେ ଶୁଣିଲେ ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ରେଙ୍ଗାଲବେଡ଼ା ଗ୍ରାମର ଚାଷୀ ମନୋଜ କୁମାର ମହାନ୍ତଙ୍କ ସହ ସାକ୍ଷାତକାର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଆପଣଙ୍କ ଫୋନ୍ କଲ୍ ଏବଂ ପସନ୍ଦର ଗୀତକୁ ନେଇ କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରୋଜ କୁମାର ସାହୁ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲାକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ରେଡ଼ିଓ ସାଥୀ ସରୋଜ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ, ଆଜିର ଏହି ପ୍ରଥମ କଲ୍ ସହ ଆରମ୍ଭ କରିବା ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। ହ୍ୟାଲୋ ରାଉରକେଲା।
1: ନମସ୍କାର ସାର୍।
0: ନମସ୍କାର, କୁହନ୍ତୁ କିଏ କହୁଛନ୍ତି?
1: ଚାଷ
0: କାମରେ ଆପଣ କଣ ଚାଷ କରନ୍ତି? ଆଚ୍ଛା, ଆଉ କୁହନ୍ତୁ ଆଜି କୋଉ କଥା ଶୁଣେବା? ଠିକ ଅଛି, ସମସ୍ତଙ୍କୁ ଡେଡିକେଟ୍ କରିଦଉଛୁ ଗୀତଟି। ଆଉ ଆପଣ କଲ୍ କରୁଥିବାରୁ ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ ରାଉରକେଲା।
1: ହ୍ୟାଲୋ ଆଜ୍ଞା, ନମସ୍କାର।
0: ନମସ୍କାର, କୁହନ୍ତୁ କିଏ କହୁଛନ୍ତି?
1: ଆଜ୍ଞା, ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ହଁ ସ୍ୱର୍ଣ୍ଣ ମ୍ୟାଡ଼ାମ, ବହୁତ ଦିନ ପରେ କଲ୍ କଲେ।
1: ହଁ, ବହୁତ ଦିନ ପରେ ଆପଣଙ୍କ ସହିତ ଆଜି କଥାବାର୍ତ୍ତା।
0: ହଁ ହଁ, କୁହନ୍ତୁ କ'ଣ କରୁଛନ୍ତି ଆପଣ?
1: କିଛି ନାହିଁ ଆଜ୍ଞା, ଯେମିତି ସବୁ ଚାଲିଛି ସେମିତି ଭଲ ସବୁ କାମ ଚାଲିଛି।
0: ଚାଲିଛି ନାହିଁ? ହଁ ଭଲରେ ଚାଲିଥାଉ ସବୁ। ଆଉ ଆପଣଙ୍କର ଅଞ୍ଚଳ ବିଷୟରେ କିଛି କୁହନ୍ତୁ, କ'ଣ କେମିତି ଚାଲିଛି ସେପଟେ?
1: ହଁ, ଆମ ଅଞ୍ଚଳରେ ବର୍ତ୍ତମାନ ତ ସବୁ ଭଲ ଚାଲିଛି। ତାପରେ ଆମର ନିକଟରେ ସବୁ ଶୀତଳ ଷଷ୍ଠୀ ଯାତ୍ରା ହେଲା, ସବୁ ସମ୍ବଲପୁରରେ, ବରଗଡ଼ରେ ବି, ସବୁ ଆଡେ ବରପାଲିରେ।
0: ଆପଣ ଯାତ୍ରା ଯାଇଥିଲେ?
1: ନାଇଁ ଆମେ ତ ଯାଇନୁ, ଆମ ଗାଁରେ ହେଇଥିଲା ବି ଆଜ୍ଞା। ଏଥର ଆମ ଗାଁରେ ବି ବହୁତ ଧୁମଧାମରେ ଶୀତଳ ଷଷ୍ଠୀ ଯାତ୍ରା ହେଇଥିଲା।
0: ଆଚ୍ଛା,
1: ଆଉ ଯାତ୍ରା ଦରବାର ହେଇଥିଲା, ସେମିତି ସବୁ କନ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହଉଥିଲା, ତ ସବୁ ଭଲ ହେଇଥିଲା, ଆମେ ବି ଗାଁରେ ଦେଖିଲୁ।
0: ବହୁତ ବଢିଆ କଥା। ତେବେ ସ୍ୱର୍ଣ୍ଣ ମ୍ୟାଡମ, ଆଜି କୁହନ୍ତୁ କୋଉ ଗୀତ ଶୁଣିବା?
1: ସ୍ୱପ୍ନ ସାଗରର ଗୀତ ଶୁଣିବା।
0: କୋଉ ଗୀତଟା କୁହନ୍ତୁ? ଆଚ୍ଛା ଠିକ ଅଛି, ଆପଣ ତ ଗୀତ ମତେ ବଢିଆ ଗାଉଛନ୍ତି। ଆଜ୍ଞା ଆଜ୍ଞା ଠିକ ଅଛି, ଆପଣଙ୍କ ପସନ୍ଦର ସ୍ୱପ୍ନ ସାଗର ଚଳଚ୍ଚିତ୍ରରୁ ଏଇ ସୁନ୍ଦର ଗୀତଟି ଶୁଣିଦେଉଛୁ। ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।
0: ହଁ ନମସ୍କାର।

0: ହ୍ୟାଲୋ ରାଉରକେଲା।
1: ନମସ୍କାର ଆଜ୍ଞା।
0: ନମସ୍କାର, କୁହନ୍ତୁ କିଏ କହୁଛନ୍ତି? ଉପେନ୍ଦ୍ର ବାବୁ। ଆଚ୍ଛା, ଉପେନ୍ଦ୍ର ବାବୁ କେମିତି ଅଛନ୍ତି କୁହନ୍ତୁ। ଆଚ୍ଛା, କୁହନ୍ତୁ ଆପଣଙ୍କର ଏବେ କାମ କେମିତି ଚାଲିଛି? ହଁ, ଏବେ କଣ ଚାଷରେ କଣ ଚାଲିଛି ଏବେ ଆପଣଙ୍କର? ଆଚ୍ଛା, ଠିକ ଅଛି। ତେବେ ଆଜି କୋଉ ଗୀତ ଶୁଣିବା କୁହନ୍ତୁ?
1: ଆଜି ଗୀତ ଶୁଣିବା ଆଜ୍ଞା, ରାମାରେ ରାମାରେ ରାମାରେ ଏକି ହେଲା ଏକି ହେଲା।
0: ଠିକ ଅଛି, କାହାକୁ ଡେଡିକେଟ୍ କରିବେ କୁହନ୍ତୁ?
1: ଦେବନ୍ଦ ପାଇକ, ମୁରଲୀ ମେହର, ଶିବରାମ ମେହର, ହରେଶ ଭଗବା, ଆଉ ଆମର ଭୟ ଖେଳିକର ଅଶୋକ ପୁତି, ତାପରେ ଆମର ଲକ୍ଷ୍ମଣ ଭାଗବତ, ସଜନ ଭଜିଆ, ତାପରେ ନାରାୟଣ ପ୍ରଧାନ, ଏମିତି ବହୁତ ଅଛି ଆଜ୍ଞା।
0: ଠିକ ଅଛି, ସମସ୍ତଙ୍କୁ ଡେଡିକେଟ୍।

0: ହ୍ୟାଲୋ ରାଉରକେଲା।
1: ଆଜ୍ଞା ନମସ୍କାର,
0: ନମସ୍କାର, କୁହନ୍ତୁ କିଏ କହୁଛନ୍ତି?
1: ମୁଁ ଭଦ୍ରକ ଜିଲ୍ଲାର ବାସୁଦେବପୁର ନରେନ୍ଦ୍ର ମହାନ୍ତ।
0: ହଁ ନରେନ୍ଦ୍ର ବାବୁ, ଆଉ କୁହନ୍ତୁ ଆପଣଙ୍କର ଏବେ କେମିତି କ'ଣ ସବୁ ଚାଲିଛି?
1: ମୁଁ ତ ଏବେ ଘରେ ଅଛି, ଚାଷବାସ ପାଇଁ ଟିକେ ପ୍ରସ୍ତୁତି ଚାଲିଛି, ତା ସହିତ ବାଡ଼ି ବଗିଚା ବି ଗଛ ପତ୍ର କିଛି ଲଗେଇଛି।
0: ଆଜ୍ଞା,
1: ଏବେ ଟିକେ ଜହ୍ନି ହେଉଛି, ଭେଣ୍ଡି ଲଗେଇଥିଲି ଟିକେ ସରିଲାଣି,
0: ଆଜ୍ଞା ଆଜ୍ଞା,
1: ତା ସହିତ ଏଇ କାକୁଡ଼ି ଏବେ ଲଗୁ ଅଳ୍ପ କିଛି ଲଗେଇଛି, ସବୁ ନିଜ ପାଇଁ ଟିକେ ଟିକେ ଲଗଉଛି। ଆଉ କବିତା ବି ଟିକେ ଟିକେ ଲେଖା ଚାଲିଛି।
0: ହଁ, ଆଜି କିଛି ଭାବିଛନ୍ତି?

0: ହଁ ଆଜି ମୁଁ ତ ଲେଖିଥିଲି ଗୋଟେ କବିତା, କଣ କେମିତି ଆପଣ ଲାଗିବ? ଆକାଶବାଣୀ ଉପରେ ଲେଖିଥିଲି ଟିକେ
1: କୁହନ୍ତୁ।
0: ମୁଁ ଆକାଶବାଣୀ
1: ଆଜ୍ଞା।
0: 5 ବର୍ଷ କି 10 ବର୍ଷ ନୁହେଁ, ଏବେ ମୋତେ ପୁରିଲା 90 ବର୍ଷ। ଏ ବୟସରେ ବି ଥକି ପଡ଼ି ନାହିଁ କି ନଇ ଯାଇ ନାହିଁ, ମୁଣ୍ଡଟି କି ସଗର୍ବେ ଦଣ୍ଡାଇମାନ ନା ଅଛି। ମୋ ଠାରେ ବାଲ୍ୟ ଚପଳତା ନା ଅଛି, ବୃଦ୍ଧାବସ୍ଥାର ସ୍ଥାନିତ ବରଂ ଅଙ୍ଗେ ଅଙ୍ଗେ ମୋର ତାରୁଣ୍ୟ ଦୀପ୍ତି, ଯୌବନର ଉତ୍ତମତାରେ ଉଦ୍ଦୀପିତ ମୋର ସମସ୍ତ ଅବୟବ। ମୋ ଦେହରେ ସପସିଂହର ବଳ, ସମସ୍ତ ବାଧାରେ ଦିନ ହାର ମାନିଛି ମୋ ପାଖରେ। ବହୁଜନ ହିତାୟ ବହୁଜନ ସୁଖାୟ ମନ୍ତ୍ରରେ ଅଭିମନ୍ତ୍ରିତ ମୁଁ, ଭୁଲି ନାହିଁ ମୋର ପଥ, ପାସରି ଯାଇନି ମୋର ସଂକଳ୍ପ, ଦ୍ୱିଧା ପ୍ରକାଶ କରିନି ସଠିକ ତଥ୍ୟ ପ୍ରଦାନ କରିବାରେ ଉପଯୁକ୍ତ ମାର୍ଗଦର୍ଶନରେ, କୁଣ୍ଠାବୋଧ କରିନି କାର୍ଯ୍ୟକ୍ରମ ପ୍ରସାରଣରେ ଉପରକୁ ଖୁସି ଦେବାରେ, ସୂଚନା ଶିକ୍ଷା ଓ ମନୋରଞ୍ଜନର ସାଜିଛି ମୋ ବଳିଷ୍ଠ ମାତୃ, ଯାହାକୁ ସାଥୀ କରି ଅତିକ୍ରମ କରି ଚାଲିଛି ମୋ ପାହାଚ ପରେ ପାହାଚ। ମୋର ଏଇ ଚଲାପଥେ ଯେଉଁମାନେ ହାତ ଧରି ଚାଲିଛନ୍ତି ବାଟ, ଦେଇଛନ୍ତି ଅମାପ ସ୍ନେହ ଅସରନ୍ତି ପ୍ରେମ ଅକୁଣ୍ଠିତ ଭଲ ପାଇବା, ଆଉ ସ୍ଥାନ ଦେଇଛନ୍ତି ତାଙ୍କର ବିଶାଳ ହୃଦୟରେ, ବାନ୍ଧି ରଖିଛନ୍ତି ମମତାର ରଜୁରେ ସମ୍ପର୍କର ଡୋରିରେ, ସେମାନଙ୍କୁ ମୋର କୋଟି ପ୍ରଣାମ, ସେମାନଙ୍କୁ ମୋର କୋଟି ପ୍ରଣାମ।
1: ଆଜ୍ଞା ନରେନ୍ଦ୍ର ବାବୁ, ଆପଣ ତ ବହୁତ ବଢିଆ ଲେଖିଛନ୍ତି, ଆକାଶବାଣୀର 90 ବର୍ଷ ପୁରୁଣା ଅବସରରେ ଏଟା ଲେଖିଛନ୍ତି ନାଇଁ?
0: ଆଜ୍ଞା
1: ବହୁତ ବଢିଆ। ଚଳିତ ମାସରେ ଆମର ଆକାଶବାଣୀ ରାଉରକେଲାର 31ତମ ପ୍ରତିଷ୍ଠା ଦିବସ ମଧ୍ୟ ପାଳନ ହେଇସାରିଛି। ଆଉ କୁହନ୍ତୁ, ଆଜି କୋଉ ଗୀତ ଶୁଣିବା?
0: ଆପଣ ପସନ୍ଦରେ ଗୋଟେ ଗୀତ ଦେବେ, ବର୍ଷାକୁ ନେଇକି ଗୋଟେ ଗୀତ ଦିଅନ୍ତୁ।
1: ବର୍ଷାକୁ ନେଇକି? ଆଚ୍ଛା ଠିକ୍ ଅଛି। ହଁ ନମସ୍କାର।

ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ଆମର ହେଲୋ ରାଉରକେଲା କାର୍ଯ୍ୟକ୍ରମ। ଆମର ଏହି କାର୍ଯ୍ୟକ୍ରମ ପାଇଁ ଆପଣଙ୍କ ଫୋନ୍ କଲ୍ ରେକର୍ଡିଂ କରିଥାଉ ପ୍ରତ୍ୟେକ ଗୁରୁବାର ସକାଳ 10:30 ରୁ 11:15 ପର୍ଯ୍ୟନ୍ତ। ଯଦି ଆପଣ ମଧ୍ୟ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି ତେବେ ଆମକୁ ଫୋନ୍ କରନ୍ତୁ। ଆମ ନମ୍ବରଟି ହେଲା 0661247015।

ନମ୍ବରଟି ଆଉ ଥରେ କହି ରଖୁଛି, 0661-247-0154। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣଙ୍କ ରେଡ଼ିଓ ସାଥୀ ସରୋଜକୁ ବିଦାୟ ଦିଅନ୍ତୁ। ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ହେଲୋ ରାଉରକେଲା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ଥିଲେ ସରୋଜ କୁମାର ସାହୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଶୁଣିବା କଚ୍ଚେ ଧାଗେ ଚଳଚ୍ଚିତ୍ରରୁ। ଗୀତରୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ କୁମାର ସାନୁ, ରଚନା ଆନନ୍ଦ ବକ୍ସି।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା କ୍ଷମାନିଧି ବାଦୀଙ୍କ କଣ୍ଠରେ ରଚନା ଚିତ୍ତରଞ୍ଜନ ନାୟକ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଶୁଣିବା ରାଜ ବିହାରୀ ଉର୍ମାଙ୍କ ରଚନାରୁ, କଣ୍ଠଶିଳ୍ପୀ କ୍ଷମାନି ଦିବାଦୀ।

0: ଗୀତ ସହ ଶେଷ ହେଲା ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ପ୍ରସାର କରୁଛୁ ରୂପକ ବିନ୍ଦୁରୁ ସିନ୍ଧୁ ଯାଏ, ରଚନା ଅଶୋକ କୁମାର ରାଉତ, ପ୍ରଯୋଜନା ଜୟ କୁମାର ପ୍ରଧାନ, ସହଯୋଗିତା ଶଙ୍କର ପ୍ରସାଦ ସାହୁ ଏବଂ କୁନାଲ କୁମାର ପ୍ରଧାନ। ତେବେ ଶୁଣିବା ରୂପକ ବିନ୍ଦୁରୁ ସିନ୍ଧୁ ଯାଏ।
1: ବିନ୍ଦୁ ସେ ହେଇପାରେ ଅମୃତର, ବର୍ଷାର, ସାଗର ଅଥବା ଝରଣାର, ହେଇପାରେ ବି ସିନ୍ଧୁର, ହେଇପାରେ ଜଳର। ସେଇ ଜଳ ସେଇ ପାଣି ଜୀବନ ଧାରଣର ମୂଳାଧାର, ସେଇଥିପାଇଁ ତ କୁହାଯାଏ ଜଳ ହିଁ ଜୀବନ। ପୁଣି ପ୍ରବାଦ ବି ଅଛି, ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। ଜଳ ବିନା ଜୀବନ ଧାରଣ ଅସମ୍ଭବ। ଦୈନନ୍ଦିନ ଜୀବନରେ

0: ଜଳର ରହିଛି ପ୍ରମୁଖ ଭୂମିକା। ସମଗ୍ର ଜୀବଜଗତ ଜଳ ବିନା ଅଚଳ, କାରଣ ଏହି ଜୀବଜଗତ ଏହି ଜଳରୁ ହିଁ ସୃଷ୍ଟି। ପାକଶାଳାରୁ ପ୍ରସାଧନ, ଚାଷଠାରୁ ବିଶୋଧନ ଯାଏ ସବୁଠି ଲୋଡ଼ା ଜଳ। ସେହି ଜଳ ଯଦି ଆମକୁ ନ ମିଳେ ତେବେ କ'ଣ ହେବ ଆମର ଅବସ୍ଥା?
1: ଏଇ କ'ଣ ହେଲା, କାହା ସହିତ ଏମିତି କଥା ହେଉଛ ନିଦରେ? ଶୁଭୁଛି ଶୁଭୁଛେ ନା ନାଇଁ ମ?
2: ହଁ,
1: କ'ଣ କିଛି ଗୋଟେ ସ୍ୱପ୍ନ ଦେଖିଲ ନା କ'ଣ?
2: ହଁ, ସ୍ୱପ୍ନ।
1: ସ୍ୱପ୍ନରେ କାହାକୁ ପାଣି ମାଗୁଥିଲ? ଏଇ ନିଅ ପାଣି।
2: ଓ
1: କ'ଣ ହେଇଛି ତୁମର, କୁହ ନା।
2: ନା କିଛି ନୁହେଁ।
1: କିଛି ନୁହେଁ ଯଦି ଏମିତି ଚିତ୍କାର କରୁଥିଲ କ'ଣ ପାଇଁ?
2: ମୁଁ ସ୍ୱପ୍ନରେ ଦେଖିଲି।
1: କ'ଣ ଦେଖିଲ ସ୍ୱପ୍ନରେ?
2: ଦେଖିଲି ପୃଥିବୀରେ ପାଣି ନାହିଁ, ପାଣି ବିନା ହାହାକାର ଚାରିଆଡ଼େ, ସମସ୍ତେ ତୃଷାର୍ତ୍ତ, ସମସ୍ତେ ଶୋଷିଲା, ବୁନ୍ଦାଏ ପାଣି ପାଇଁ ସମସ୍ତେ ଡହଳ ବିକଳ ହେଉଛନ୍ତି, ହେଲେ ପାଣି ଟୋପେ ପାଇପାରୁନାହାନ୍ତି।
1: ଡହଳ ବିକଳ ଏ ପାଣି ପାଇଁ?
2: ହଁ, ପାଣି ପାଇଁ, ବୁନ୍ଦାଏ ଜଳ ପାଇଁ। ସୁଖୀ ସୁଖୀ ଯାଉଛି ସମସ୍ତଙ୍କ ଉଠ, ସମସ୍ତେ ଶୋଷିଲା, ସମସ୍ତେ ତୃଷାର୍ତ୍ତ, ହେଲେ ପାଇପାରୁନାହାନ୍ତି ବୁନ୍ଦାଏ ପାଣି।
1: ବୁଝିଲ, ସବୁବେଳେ ତ ସେଇ ବହିପତ୍ର ପଢ଼ାପଢ଼ିରେ ବୁଡ଼ି ରହିଲ, ଏଣୁ ତେଣୁ କଥା ମନକୁ ଆସିବନି ତ, ଆଉ କ'ଣ ଆସିବ?
2: ନା ସେ କଥା ନୁହେଁ ସ୍ୱାତୀ, କଥା କ'ଣ କି, ମୋର ଜଣେ ଅଧ୍ୟାପକ ବନ୍ଧୁ ଆଜି ଗୋଟେ ସିଡ଼ି ଦେଇଥିଲେ, ଆଉ ସେଇଟା ଶୁଣିଲା ପରେ ମୁଁ ଜାଣିଲି ପୃଥିବୀ ଦିନକୁ ଦିନ ଜଳହୀନ ହୋଇପଡ଼ୁଛି।
1: ପୃଥିବୀରେ ତିନି ଭାଗ ଜଳ, ଗୋଟିଏ ଭାଗ ସ୍ଥଳ, ଆଉ ତୁମେ କହୁଛ ପୃଥିବୀରେ ଜଳ ସଙ୍କଟ ଦେଖାଦେବ?
2: ଏକଥା ମୁଁ କହୁନି ସ୍ୱାତୀ, କହୁଛନ୍ତି ବୈଜ୍ଞାନିକମାନେ। ସେମାନଙ୍କ ମତରେ ପୃଥିବୀର ଜନସଂଖ୍ୟା ଯେଉଁଭଳି ଭାବରେ ବଢ଼ି ବଢ଼ି ଚାଲିଛି, ଯେଉଁ ପରିମାଣରେ ମଣିଷ ଜଳ ଖର୍ଚ୍ଚ କରିବାରେ ଲାଗିଛି, ଦିନେ ଏଭଳି ଦିନଟେ ଆସିବ ଦେଖିବ ଯେଉଁଠି ବୁନ୍ଦାଏ ପାଣି ବି ମିଳିବନି ପିଇବା ପାଇଁ।
1: କ'ଣ ଯେ ତୁମେ କହୁଛ ମୁଁ କିଛି ବୁଝିପାରୁନି।
2: ବୁଝିପାରୁନ ତ, ଏଇ ନିଅ ସ୍ୱାତୀ ଏ ସିଡ଼ିଟା ଶୁଣ, ଏଇ ସିଡ଼ିରୁ ତୁମେ ସବୁ କଥା ଜାଣିପାରିବ। ମୋର ବନ୍ଧୁ ଅଧ୍ୟାପକ କମଳାକାନ୍ତ ଜେନା କ'ଣ କହୁଛନ୍ତି ନିଅ ଶୁଣ।
3: ଆଜିର ଯୁଗ ଯେ ବିଜ୍ଞାନର ଯୁଗ, ଏଥିରେ ଆଉ ତିଳେମାତ୍ର ସନ୍ଦେହ ନାହିଁ। ସେହି ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଶାଖା ହେଉଛି ରସାୟନ ବିଜ୍ଞାନ। ସକାଳେ ବିଛଣାରୁ ଉଠିବା ଠାରୁ ଶୋଇଲା ପର୍ଯ୍ୟନ୍ତ ରସାୟନ ବିଜ୍ଞାନ ଆମର ସହାୟତା କରୁଛି। ସକାଳୁ ଉଠି ଆମେ ଯେଉଁ ଜଳରେ ମୁହଁ ଧୋଉ ତାହା ଏକ ରାସାୟନିକ ପଦାର୍ଥ। ଦୁଇ ଭାଗ ଉଦ୍ଯାନ ଆଉ ଏକ ଭାଗ ଅମ୍ଳଜାନ ରାସାୟନିକ ପ୍ରକ୍ରିୟାରେ ମିଶିଲେ ଜଳ ତିଆରି ହୁଏ। ଆମ ଶରୀରରେ ଜଳର ପ୍ରଭୁତ ସ୍ୱାକ୍ଷର ରହିଛି। ଜଳ ବିନା ଆମର ଶରୀର ବଞ୍ଚିପାରିବ ନାହିଁ, ସେଥିପାଇଁ ଯଥାର୍ଥରେ କୁହାଯାଇଛି ଜଳ ହିଁ ଜୀବନ। କେବଳ ଆମେ ନୁହେଁ, ସମସ୍ତ ପ୍ରାଣୀ ଓ ବୃକ୍ଷଲତାର ବିଭିନ୍ନ ରାସାୟନିକ ପ୍ରକ୍ରିୟା ସମ୍ପାଦନ ତଥା ଶରୀରରୁ ଆବର୍ଜନା ନିଷ୍କାସନ ପାଇଁ ଜଳ ହିଁ ଜରୁରୀ। ସେଥିପାଇଁ ଜଳଗ୍ରହ ପୃଥିବୀରେ ଜୀବଜଗତ ସୃଷ୍ଟି ହୋଇପାରିଛି। ପୃଥିବୀରେ ଜଳର ଅସରନ୍ତି ଭଣ୍ଡାର ରହିଛି। ପୃଥିବୀର ଚାରି ଭାଗରୁ ତିନି ଭାଗ ଅଞ୍ଚଳକୁ ସମୁଦ୍ର ଘୋଡ଼େଇ ରଖିଛି, କିନ୍ତୁ ଜଳର ଭଣ୍ଡାର ପୃଥିବୀରେ ଆମର ବ୍ୟବହାର ଉପଯୋଗୀ ଯଥେଷ୍ଟ ଜଳର ବ୍ୟବସ୍ଥା ନାହିଁ। ପୃଥିବୀରେ ଅନୁଭୂତ ସମୁଦାୟ ଶହେ ଭାଗରୁ ସତାନବେ ଭାଗ ଜଳ ଲୁଣି ଜଳ ରୂପରେ ରହିଥିଲା ବେଳେ ଦୁଇ ଭାଗ ଜଳ ରହିଛି ମେରୁ ଅଞ୍ଚଳର ବରଫ ରୂପରେ। ବାକି ରହିଲା ମାତ୍ର ଏକ ଭାଗ ଜଳ, ଯାହାକି ମଧୁର ଜଳ ରୂପରେ ରହିଛି। ସେହି ମଧୁର ଜଳର ଅଧାରୁ ଅଧିକ ଜଳ ମାଟି ତଳେ ରହିଛି, ଆଉ କିଛି ରହିଛି ଜଳୀୟ ବାଷ୍ପ ଓ ବାଦଲ ରୂପରେ। ବାକି ମଧୁର ଜଳ ନଦୀ ଆଉ ପୋଖରୀରେ ରହିଛି। ଯଦି ପୃଥିବୀର ସମୁଦାୟ ଜଳରାଶିକୁ ଏକ ବାଲିଟି ଧରାଯାଏ, ତେବେ ଆମର ବ୍ୟବହାର ଉପଯୋଗୀ ଜଳର ପରିମାଣ ମାତ୍ର ଏକ ଚାମଚ କହିଲେଇ ବେଶୀ ହେବ। ଜଳରେ ବିଷାକ୍ତ ପଦାର୍ଥ କିମ୍ବା ରୋଗ ସୃଷ୍ଟିକାରୀ ଅଣୁଜୀବମାନେ ରହିଲେ ତାହା ଜୀବଜନ୍ତୁ ଓ ଗଛଲତାମାନଙ୍କ ପାଇଁ ହାନିକାରକ ପ୍ରମାଣିତ ହୁଏ। ଜଳର ଏଭଳି ଦୂଷିତକରଣ ପ୍ରକ୍ରିୟାକୁ ଜଳ ପ୍ରଦୂଷଣ କୁହାଯାଏ। ଜଳରାଶିକୁ ପ୍ରଦୂଷିତ କରୁଥିବା ଏକାଧିକ ପ୍ରଦୂଷକ ରହିଛି, ଏପରିକି ପ୍ରଦୂଷିତ ଜଳର ବ୍ୟବହାର ପ୍ରାଣୀର ଜୀବନ ମଧ୍ୟ ନେଇପାରେ। ଜଳ ପ୍ରଦୂଷଣର ଏକାଧିକ କାରଣ ରହିଛି, ସେହି କାରଣଗୁଡ଼ିକ ହୁଏତ ମଣିଷକୃତ ହୋଇପାରେ ବା ପ୍ରାକୃତିକ ହୋଇପାରେ। ପ୍ରଦୂଷିତ

0: ବାୟୁମଣ୍ଡଳ ମଧ୍ୟ ଜଳକୁ ପ୍ରଦୂଷିତ କରିବାରେ ସହାୟତା କରୁଛି। ଆଜି ଭାରତରେ 17 କୋଟି ସମେତ ପୃଥିବୀରେ 110 କୋଟି ଲୋକ ଆବଶ୍ୟକ ଜଳ ପାଇବାରୁ ବଞ୍ଚିତ। 2050 ବେଳକୁ ଏହି ସଂଖ୍ୟା 400 କୋଟିରେ ପହଞ୍ଚିବ ବୋଲି ଜଣାପଡ଼ିଛି। ଭାରତରେ ରହିଥିବା ସମୁଦାୟ ଜଳ ସମ୍ପଦର 11% ଅର୍ଥାତ୍ 10 ଭାଗରୁ ପ୍ରାୟ 1 ଭାଗ ଜଳ ଓଡ଼ିଶାରେ ରହିଛି। ହେଲେ ଓଡ଼ିଶାରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ମାତ୍ରାଧିକ ଶିଳ୍ପାନୁଷ୍ଠାନ ହେତୁ ଜଳର ଚାହିଦାରେ ମଧ୍ୟ ଦ୍ରୁତ ବୃଦ୍ଧି ଘଟିଛି। 2001 ଜନଗଣନା ଅନୁସାରେ ବର୍ତ୍ତମାନ ମୁଣ୍ଡ ପିଛା 3,369 ଘନମିଟର ଜଳ ମିଳୁଛି। 2051 ବେଳକୁ ମୁଣ୍ଡ ପିଛା 2,218 ଘନମିଟର ଜଳ ମିଳିବ। ରାଜ୍ୟରେ ହାରାହାରି 1,452 ମିଲିମିଟର ବର୍ଷା ହୋଇଥାଏ, ସେଥିରୁ 23,076 କୋଟି ଘନମିଟର ଜଳ ମିଳିଥାଏ। ଘରେ ଯେତିକି ଜଳ ଖର୍ଚ୍ଚ ହୁଏ ତାର 10 ଗୁଣ ଜଳ ଖର୍ଚ୍ଚ ହୁଏ କୃଷି, ଶିଳ୍ପ ଓ ଶକ୍ତି ଉତ୍ପାଦନ କ୍ଷେତ୍ରରେ। ଖଣି ଖାଦାନ କାମ ପାଇଁ କେତେକ ଝରଣା ଆମ ଓଡ଼ିଶାରେ ଶୁଖିଯାଇଛି। ଶିଳ୍ପ ସଂସ୍ଥା ଓ ବହୁତଳ ପ୍ରାସାଦଗୁଡ଼ିକ ଦ୍ୱାରା ଭୂତଳ ଜଳର ଅବାଧ ବ୍ୟବହାର ହେଉଛି, ତା ସାଙ୍ଗକୁ ଧୀରେ ଧୀରେ ଜଙ୍ଗଲ ବି ନଷ୍ଟ ହେଉଛି, ଫଳରେ ଭୂତଳ ଜଳସ୍ତର ତଳକୁ ତଳକୁ ଖସିଯାଉଛି। ଆଜି ଜାଳେଣୀଠାରୁ ଜଳ ମହଙ୍ଗା, ଜଳ ହେଉଛି ଆଗାମୀ ଦିନର ଇନ୍ଧନ, ଏଥିରେ ସନ୍ଦେହ ନାହିଁ। ଏ କଥା ସତ, ଆମେ ଜଳ ପାଇଁ କାନ୍ଦି କାନ୍ଦି ଚିତ୍କାର କରୁଛୁ, ହେଲେ ସମସ୍ତଙ୍କ ଆଖିରୁ ଲୁହ ବୋହୁ ନାହିଁ, କାରଣ ସମସ୍ତେ ଜଳ କଷ୍ଟର ଶିକାର ହୋଇନାହାନ୍ତି। କିନ୍ତୁ ସମସ୍ତେ ଶିକାର ହେଲା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବହିଯିବ। ତା ପୂର୍ବରୁ ସମସ୍ତେ ସଚେତନ ହେବା ଜରୁରୀ।
1: ସତରେ ତୁମେ ଠିକ୍ କହୁଥିଲ, ଜଳ ହିଁ ଜୀବନ। ଏଇ ଜଳ ଯଦି ନିଅଣ୍ଟ ପଡ଼େ କହିଲେ ଦେଖି କ'ଣ ହେବ ଆମର ଅବସ୍ଥା, କେମିତି ବଞ୍ଚିବ ମଣିଷ, କେମିତି ହେବ ଏଇ ଚାଷବାସ, କେଉଁଠୁ ପାଇବା ଆମେ ଆହାର।
2: ଏବେ ବୁଝିଲ ତ, ମୁଁ ଜାଣେ ପରା ତୁମେ ମୋ କଥାକୁ ଗୁରୁତ୍ୱ ଦେବନି କେବେ ବି, ଯେପର୍ଯ୍ୟନ୍ତ ନିଜେ ନ ବୁଝିଛ।
1: ହେଲା ବାବା, ତୁମେ ଜିତିଲ ମୁଁ ହାରିଲି, ଏବେ ଖୁସି ତ?
2: ହଁ, ମୋ ଖୁସିରେ କ'ଣ ଅଛି, ତୁମେ ଖୁସି ହେଲେ ସିନା ମୁଁ ଖୁସି ହେବି।
1: ତାହେଲେ ମୋ ଖୁସିରେ ତୁମେ ଖୁସି ତ, ଭଲ କଥା। ଦେଖିଲ ରାତି କେତେ ହେଲାଣି, କାଲି ପୁଣି ଗୁରୁବାର, ସକାଳୁ ପୁଣି ମୋତେ ଶୀଘ୍ର ଉଠିବାର ଅଛି।
2: ଓହୋ, ତମକୁ ତାହେଲେ ସକାଳୁ ଉଠିବାର ଅଛି, ହେଲା ଶୋଇପଡ଼ିବା ଯେ। ହେଲେ
1: ହେଲେ ବେଲେ କିଛି ନାହିଁ, ଆଜି ମୋତେ କିଛି କୁହନି, ମୋ ଆଖିରେ ଏବେ ଆଖି ନିଦ, ତୁମେ ତୁମର ଯାହା କରୁଛ କର, ମୁଁ ଚାଲିଲି ଶୋଇବାକୁ।
2: ହଉ ଚାଲ ଶୋଇପଡ଼ିବା।
1: ଏ ଶୁଣୁଛ, ଝରକା ପାଖକୁ ଟିକେ ଆସ ନା।
2: ହଁ ହଁ ଯାଉଛି, ଜଷ୍ଟ ଏ ମିନିଟ୍।
1: ଆଜି ଗୁରୁବାରଟାରେ?
2: ହଁ କ'ଣ ହେଲା କୁହ, ଏମିତି ବ୍ୟସ୍ତ ହୋଇ ଡାକୁଥିଲ ଯେ।
1: ଦେଖିଲ ଦେଖିଲ ସେ ବସ୍ତିର ଲୋକମାନେ କେମିତି ହୋ ହାଲା କରୁଛନ୍ତି।
2: ହୋ ହାଲା, ଓ ଏଇ କଥା, ଆଉ ଏଇଟା ତ ନୀତିଦିନିଆ କଥା।
1: ନୀତିଦିନିଆ କଥା?
2: ହଁ, ତୁମେ ଏବେ ନୂଆ ନୂଆ ଏଠିକି ଆସିଛ ତ, ସେଥିପାଇଁ ନୂଆ ନୂଆ ଲାଗୁଛି, ଧୀରେ ଧୀରେ ଅଭ୍ୟାସରେ ପଡ଼ିଯିବନି।
1: ହଁ ଯେ, ଏଇ କଳିଗୋଳ କ'ଣ ପାଇଁ?
2: ଆଉ କ'ଣ ପାଇଁ, ସେଇ ପାଣି ପାଇଁ, ଘଣ୍ଟେ 2 ଘଣ୍ଟା କଳରେ ପାଣି ଆସିବ, ତେଣୁ କିଏ ଆଗ ପାଣି ନେବ କିଏ ପଛ ନେବ ସେଇ କଥାକୁ ନେଇ କଳିଗୋଳ।
1: ପାଣି ପାଇଁ ଏ କଳିଗୋଳ, ଏ ଫିଙ୍ଗା ଫିଙ୍ଗି?
2: ହଁ ସେଇ ପାଣି ପାଇଁ। ହଉ ତୁମେ ସେ କଥା ଛାଡ଼, ଚାଲ ଚାଲ ମୋତେ କ'ଣ ଟିକେ ଖାଇବାକୁ ଦେବ, ମୁଁ ଖାଇଦେଇକି ଯାଏ, ଆଜି ମୋର ଅଫିସରେ ଢେର କାମ, ଏଣୁ ଶୀଘ୍ର ଯିବାକୁ ପଡ଼ିବ।
1: ହଉ ଚାଲ। ତୁମେ ବସି ଖାଅ, ମୁଁ ଦେଖୁଛି। ଆରେ ଲିସା!
3: ଅପା ନମସ୍କାର।
1: ଏ ଶୁଣୁଛ, ଲିସା ଆସିଛି।
2: ଲିସା ଆସିଛି? ହଉ ହଉ ଭଲ ହେଲା, ତାକୁ ବସିବାକୁ କୁହ।
3: ଆକାଶ ଭାଇ ନମସ୍କାର।
2: ନମସ୍କାର, ଆଉ ସବୁ ଭଲ, ପଢାପଢି କେମିତି ଚାଲିଛି?
3: ସବୁ ଠିକ୍ଠାକ୍, ମାନେ ପୁରା ବିନ୍ଦାସ।
2: ହଉ ତୁମେ ଅପା ସାଙ୍ଗରେ ବସି କଥା ହୁଅ, ସ୍ୱାତି ଲିସା କଥା ବୁଝିବ, ଆସିଲି ବାଏ।
3: ଜାଣିଛୁ ଅପା, ଆମ ହଷ୍ଟେଲକୁ ନା କାଲିଠୁ ପାଣି ଆସୁନି, କାଲି ଦିନଟା କେମିତି କ'ଣ ମ୍ୟାନେଜ୍ ହେଇଗଲା, ଆଉ ଆଜି ଦିନଟା ଗଲେ ଯୋ କଥା, ଶୁଣୁଛୁ କ'ଣ କାଲି ପାଣି ଆସିବ, ଦେଖାଯାଉ।
1: ଭଲ ହେଲା, ସେଇ ବାହାନାରେ କମ୍ ସେ କମ୍ ତୁ ଆସିଲୁ ତ, ନହେଲେ ଖାଲି ଫୋନ୍ରେ ଯାହା ଟିକେ କଥାବାର୍ତ୍ତା। ଏବେ ମୁଁ ତ ଆସିଲିଣି, ତୁ ଏଇଠି ରହି ପଢ଼ାପଢ଼ି କଲେ ହେବନି?
3: ତୁ ତ ଜାଣିଛୁ ଅପା, ତୁ ତ ମୋର ନିଜ ଭଉଣୀଠୁ ବି ଅଧିକ, ଆଉ ତାପରେ

0: କିଛି ମାସ ହେଲା ତୋର ବାହାଘର ହେଇଛି, ମୁଁ କାହିଁକି କବାବ ମେ ହଡ୍ଡି ହେବି କହିଲୁ?
1: ହଉ ଲିସା, ସେତିକି ହେଲା, ତତେ ନା ପାରି ହବନି। ଗଲୁ, ତୁ ଆଗ ଫ୍ରେଶ ହେଇଯିବୁ, ମୁଁ ତୋ ପାଇଁ କ'ଣ ଟିକେ ତିଆରି କରିଦିଏ।
2: ହଁ, ତୋର କାମ ସରିଲା, ତୋ ଖାଇବା ବି ରେଡି।
0: ଏଇ ଅପା ଟିକେ ରହ ନା, ମୁଁ ଟିକେ ରେଡିଓ 102.6 FM ଲଗାଏ, ଗୋଟେ ଭଲ ଡିସ୍କସନ ଏବେ ଦବ।
1: ଆରେ ଆଗ ଖାଇସାରେ ତାପରେ ଶୁଣିବୁ?
0: ନା ନା, ଖାଇବାକୁ ଖାଇବା ହବ, ଆଉ ଶୁଣିବାକୁ ଶୁଣିବା ବି ହବ, ମାନେ 2-in-1 କାମ।
1: ଏବେ ତ ଗୀତ ଦଉଛି,
0: ୟାପରେ ଦବ ନା। ଅପା ତୁ କାଇଁ ଏତେ ବ୍ୟସ୍ତ ହଉଛୁ କହିଲୁ? ଏଇ ତ ଏବେ ଗୀତ ସରିଲା, ଏବେ ଦବ।
3: ଆକାଶବାଣୀ ରାଉରକେଲାକୁ ଆପଣଙ୍କୁ ସ୍ୱାଗତ କରୁଛି, ଆପଣଙ୍କର ପରିଚୟଟା ଦେବେ ସାର୍?
4: ମୁଁ ବିଭୁ ପ୍ରସାଦ ରାଉତରାୟ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥା ରାଉରକେଲା।
3: ଏ ବର୍ଷ ଜଳକୁ ଇୟର୍ ଅଫ୍ ଦି କେମିଷ୍ଟ୍ରି ରୂପେ ଡିକ୍ଲାର କରାଯାଇଛି। ତେବେ ଆମେ ସମସ୍ତେ ଜାଣିଛେ କି ଜଳ ହେଉଛି ଜୀବନ। ତେବେ ପ୍ରଥମେ ସାର୍ ଆପଣ କୁହନ୍ତୁ, ଏହାର ସଙ୍କଟ ଯେଉଁ ଜଳର ଦେଖାଗଲାଣି, ଭବିଷ୍ୟତରେ ମାନବ ସମାଜ ଉପରେ ଏହାର କ'ଣ ପ୍ରଭାବ ପଡ଼ିବ?
4: ଜଳର ସୃଷ୍ଟି ହେଉଛି, ମାନେ ଆମର ଯଦି ରାସାୟନିକ ପ୍ରକ୍ରିୟାକୁ ଆରମ୍ଭ କରିବା ତାହେଲେ ଆମର ଗୋଟିଏ ଅକ୍ସିଜେନ୍ ଅଣୁ ଆଉ ଦୁଇଟି ଉଜ୍ଜାନ ଅଣୁ ହେଲେ ଯାଇକି ଜଳ ସୃଷ୍ଟି ହେବ। ଏଇଟା ହେଉଛି ଜଳର ଉତ୍ସ କଥା ମୁଁ କହିଲି। ତାପରେ ଆମର ବ୍ୟବହାର ଯେଉଁ ହେଉଛି, ଧୀରେ ଧୀରେ ଲୋକଙ୍କର ବ୍ୟବହାର ବଢ଼ିବା ସଙ୍ଗେ ସଙ୍ଗେ ଭଲ ପରିଷ୍କାର ପରିଚ୍ଛନ୍ନ ଜଳ ଆମେ ପାଉନାହୁଁ। ଯେ ଜଳ ଆମେ ଯେଉଁ ପାଉଛୁ ପାନୀୟ ଜଳ ହିସାବକୁ ଦେଖିବାକୁ ଗଲେ, ଯେ ଆମର ନଦୀ ନାଳ ଏଇ ହିସାବରେ ପାଉଛୁ, କିନ୍ତୁ କେବେ ହେଲେ ଆମେ ଭୂତଳ ଜଳକୁ ବ୍ୟବହାର କରୁନଥିଲୁ, କାହିଁକି ନା ଆମର ଦରକାର ହେଇନଥିଲା। କିନ୍ତୁ ଦିନ ଆସିଲା ଭୂତଳ ଜଳ ୟୁଜ୍ କରିବାକୁ ବାଧ୍ୟ ହେଲୁ ଆମେ। କିନ୍ତୁ ଆଜି ଆମେ ଦେଖୁଛୁ ଯେଉଁ ଜାଗାରେ ଭୂତଳ ଜଳ ବ୍ୟବହାର କରାହେଉଛି ସେ ଜାଗାରେ ଆମେ ଏତେ ଭୂତଳ ଜଳ ବ୍ୟବହାର ଷ୍ଟାର୍ଟ କରିସାରିଲୁଣି ଯେ ତାପରେ ସେଠି ମିନେରାଲ୍ସ ବାହାରୁଛି, ଆଜ୍ ଫର୍ ଏକ୍ଜାମ୍ପଲ୍ ଫ୍ଲୋରାଇଡ୍, ଆଜ୍ ଫର୍ ଏକ୍ଜାମ୍ପଲ୍ କ୍ଲୋରାଇଡ୍, ଆର୍ସେନିକ୍। ଯେତେବେଳେ ଜଳ ଆମେ ଟାଣି ଆଣିବା ଭୂତଳରୁ, ମାନେ ମାଟି ତଳୁ, ତାହେଲେ କ'ଣ ଆସିବ? ଜଳ ସରିଗଲା ପରେ କ'ଣ ଆସିବ? ମିନେରାଲ୍ସ ଆସିବ। ମାଟି ତଳ କ'ଣ ମିନେରାଲ୍ସ ଆସି ସେ ବର୍ତ୍ତମାନ ଯେଉଁଠିକି ଆମେ ବର୍ତ୍ତମାନ ମାନେ ବାଧ୍ୟ ହେଉଛୁ ଭୂତଳ ଜଳକୁ ବି ବନ୍ଦ କରିବା ପାଇଁ, କାହିଁକି ନା ସେଠି ଫ୍ଲୋରାଇଡ୍ ଆସିଲାଣି, ସେ ଭୂତଳ ଜଳ ସରି ଆସୁଛି ଧୀରେ ଧୀରେ। ସୋ ଏବେଠୁ ଆମେ ଯଦି ସଜାଗ ନ ହେବା ତାହେଲେ ଭବିଷ୍ୟତରେ ଏହା ଗୋଟେ ମାନେ ଆମ ପାଇଁ ଗୋଟେ ବଡ଼ ସଙ୍କଟ ହେଇ ଉହା ହେବ। ଆମେ ଯେତିକି ଭୂତଳ ଜଳ ବ୍ୟବହାର କରୁଛେ ତାକୁ ସେଇ ଅନୁପାତରେ ଆଉ ରିଚାର୍ଜ ହେଉନାହିଁ, ମାନେ ଭୂତଳ ଜଳ ଏଗେନ୍ ତାକୁ ତଳକୁ ପଳାଇବା କଥା, ଆମେ ତାକୁ ୱେଷ୍ଟ କରିଦେଉଛୁ, ଏକ ନମ୍ବର। ଦୁଇ ନମ୍ବର ହେଲା, ଆମର ଯେତିକି ଜଙ୍ଗଲ ସୃଷ୍ଟି ହେବା କଥା ସେତିକି ହେଉନାହିଁ, ଆମେ ଜଙ୍ଗଲକୁ ଧୀରେ ଧୀରେ କାଟି ଚାଲୁଛୁ, ଯେଉଁ ରେଟ୍ରେ ଆମେ କାଟୁଛୁ ସେ ରେଟ୍ରେ ସୃଷ୍ଟି କରୁନାହୁଁ, ଏଇଟା ଦୁଇ ନମ୍ବର କାରଣ। ତିନି ନମ୍ବର କାରଣ ହେଲା ଯେ ଆମର ଯେଉଁ ନଦୀ ନାଳରୁ ପାଣି ବହିଯାଉଛି ତାକୁ ଆମେ ପ୍ରପର୍ଲି କନଜର୍ଭେସନ୍ କରିପାରୁନାହୁଁ। ମଝିରେ ମଝିରେ ଆମେ ଚେକ୍ ଡ୍ୟାମ୍ ହେବା କଥା, ଗଲି କଣ୍ଟ୍ରୋଲ ଷ୍ଟ୍ରକ୍ଚର୍ ହେବା କଥା, ଯେଉଁଥିରେ କି ଭୂତଳ ଜଳଟା ଆମେ ଡାଇରେକ୍ଟଲି ବହିଯାଉଛୁ ବେଗେନ୍ ସମୁଦ୍ରକୁ ମିଶିଯାଉଛି। କି ଯଦି ଆମେ ତାକୁ ମଝିରେ ମଝିରେ ରେଷ୍ଟ୍ରିକ୍ସନ୍ କରିପାରନ୍ତେ ତାହେଲେ ସେଇଟା ଭୂତଳ ଜଳକୁ ଏଗେନ୍ ରିଚାର୍ଜ କରିପାରନ୍ତା, ଯେଉଁଟାକି ସେଇଟା ହେଉନାହିଁ। ଏଇଟା ହେଉଛି ମୁଖ୍ୟ କାରଣ ଯେଉଁଟାକି ଆମେ ଭବିଷ୍ୟତରେ ମାନେ ଭୂତଳ ଜଳ ସରିଯିବାର ମୁଖ୍ୟ କାରଣ ଏଗୁଡ଼ା। ଗୋଟେ ହେଉଛି ଯେ ଆମେ ଯଦି ଘର ଉପରେ ରେନ୍ ୱାଟର୍ ହାର୍ଭେଷ୍ଟିଂ କରିପାରନ୍ତେ ତାହେଲେ ସେଇଟା ଗୋଟେ ସାଇଣ୍ଟିଫିକ୍ ୱେ, ଯେଉଁଥିରେ କି ଆମେ ବର୍ଷା ଜଳକୁ ଆଗାମୀ ଦିନ ପାଇଁ ମାନେ ବ୍ୟବହାର କରିପାରନ୍ତେ। ଯଦି ଆମେ ବର୍ଷା ଦିନେ ସେ ପାଣିକୁ କଲେକ୍ଟ କଲେ, ଗୋଟେ ରିଚାର୍ଜ ସ୍ପିଡ୍ କଲେ, କି ଘରେ ଗୋଟେ ଟାଙ୍କିଟେ କଲେ, ସେଇଟା ଆମେ ଧୀରେ ଧୀରେ ଧୀରେ ଧୀରେ ତଳକୁ ରିଚାର୍ଜ ହେବ, ଯେଉଁଟାକି ଖରାଦିନେ ଆମେ ଏଗେନ୍ ଇନଷ୍ଟକ୍ କଲେ ପାଣିଟା ବାହାରିପାରିବ। ଦୈନନ୍ଦିନ ବ୍ୟବହାରିକ ପ୍ରକ୍ରିୟା ଅଛି ସେଥିରେ ଆମେ କେୟାରଲେସନେସ୍ ହେଇଯାଉଛୁ। ଯେଉଁଠି ଆମର 5 ଲିଟର ପାଣି ଦରକାର, ଆମେ ସେଠି ଲାଭିସ୍ଲି ଖର୍ଚ୍ଚ କରୁଛୁ 10 ଲିଟର ପାଣି, ଏଇଟା ହେବା କଥା ନୁହେଁ। ଘରେ ପାଣି ଆସୁଛି, ଯେତେବେଳେ ଟାଙ୍କି ଓଭରଫ୍ଲୋ କରୁଛି, ଲୋକ ତାକୁ ବନ୍ଦ କରୁନାହାନ୍ତି, ରାସ୍ତାରେ ବହିଯାଉଛି ପାଣି। ସୋ ଲୋକଙ୍କର ସେଇଟା ସଚେତନ ହେବା ଦରକାର ଯେ ଆଗାମୀ ଦିନରେ ଏସବୁ ଜିନିଷର ବହୁତ ମାନେ ମୂଲ୍ୟ ଅଛି ବୋଲି। ଅତୀତରେ କ'ଣ ଥିଲା ଯେ ପାଣିର ଏତେ ଡିମାଣ୍ଡ ନଥିଲା, ପାଣିର ଏତେ କ୍ରାଇସିସ୍ ନଥିଲା, ଏସବୁ ଜିନିଷ ନଥିଲା, କିନ୍ତୁ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ପାଣି ଆଗରୁ ବିକ୍ରି ହେଉନଥିଲା, ଏବେ ବିକ୍ରି ହେଲାଣି, ତା'ମାନେ କ'ଣ ନିଶ୍ଚୟ ଏହାର ଅସୁବିଧା ଆସିଗଲାଣି, ସବୁ ଭବିଷ୍ୟତରେ ଆହୁରି ବି ଆସିବ। ତ ସେଇଥିଲାଗି ମଣିଷକୁ ଆଜିଠୁ ସଚେତନ ହେବା ଦରକାର, ତା ପାଇଁ ସାଇତିକି ରଖିବା ଦରକାର ପାଣିକୁ, ଯେ ମୋର ଭବିଷ୍ୟତରେ ଦରକାର ହେବ ବୋଲି। ୟା ପାଇଁ ନିଶ୍ଚୟ ପ୍ଲାନିଂ ହେବା ଦରକାର, ଯେଉଁଟାକି ଆମେ ଆରମ୍ଭ କରୁଛୁ କିନ୍ତୁ ମାସିଭ୍ ୱେରେ ଆରମ୍ଭ କରାହେଇପାରୁନାହିଁ। ଯେଉଁଟାକି ଆମେ ନଳକୂପ ପାଖରେ ଗୋଟେ ରିଚାର୍ଜ ସ୍ପିଡ୍ କରୁଛୁ, ରିଚାର୍ଜ ସ୍ପିଡ୍ ଯେଉଁଟାକି ଆମେ ନଳକୂପ ପାଣି ୟୁଜ୍ କଲୁ ସେଇଟା ଯେମିତି ଏଗେନ୍ ଫେର୍ ତଳକୁ ପଳାଇବ, ସେଇଟା ଆମେ ୟୁଜ୍ କରୁଛୁ। ପ୍ରତ୍ୟେକ ଘରେ ଘରେ ଗୋଟେ ୱାଟର୍ ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର୍ ରହିବା କଥା, ଯେଉଁଟାକି ବର୍ଷା ପାଣିକୁ ଆମେ ନାଳକୁ ଛାଡ଼ିବା କଥା ନୁହେଁ, ସେଇଟା ସେଇଠି ରିଚାର୍ଜ ହେବା କଥା।

0: ସେଇଟା କେମିତି ପ୍ରୋଟେକ୍ଟ ହେଇକିରି ଆମେ ଜଳ ଉତ୍ସ କ୍ରିଏଟ୍ କରିପାରିବା ନାହିଁ, ତ ସେଇ ଜଳକୁ କେମିତି ବ୍ୟବହାର ହେବ, ସେଇ ଜଳକୁ କେମିତି ସାଇତିକି ରିସାଇକ୍ଲିଂ ପ୍ରୋସେସ୍ ହେବ, ସେଇଟା ହିଁ ଆମର ଦରକାର, ନହେଲେ ଏହାର ଆଉ କିଛି ଦ୍ୱିତୀୟ ଉପାୟ କିଛି ନାହିଁ।
1: ଯାହା ହଉ ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଛନ୍ତି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ, ବହୁତ ବହୁତ ଧନ୍ୟବାଦ ସାର।
2: ଏ ଡିସ୍କସନଟା ତ ମତେ ତ ବହୁତ ବଢ଼ିଆ ଲାଗିଲା, ତୁ ଅପା କହିଲୁ, ତତେ ଏଇଠୁ କ'ଣ ଭଲ ଲାଗିଲା ଆଉ ତୁ କ'ଣ ଶିଖିଲୁ?
3: ଆଚ୍ଛା ଲିସା, ଆମେ କ'ଣ ଏଇ ପାଣିକୁ ସଂରକ୍ଷଣ କରିପାରିବାନି?
2: କାହିଁକି କରିପାରିବାନି, ସମସ୍ତେ ସଚେତନ ହେଲେ ତ। ହଉ ଅପା, ମୁଁ ଆସେ, ମୋର ନା ବର୍ତ୍ତମାନ କ୍ଲାସ୍ ଅଛି।
3: ମୁଁ ଜାଣେ ପରା ତୁ ରହିବୁନି, ମଝିରେ ମଝିରେ ଆସୁଥିବୁ ଲିସା, ମୋତେ ଭଲ ଲାଗିବ।
2: ଆକାଶ ଭାଇଙ୍କ ସହିତ ତ ଠିକ୍ସେ କଥା ହେଇପାରିଲିନି, ପୁଣି ଆସିଲେ ତାଙ୍କ ସହିତ ଭଲସେ କଥା ହେବି। ଫୋନ୍ କରିବୁ ହେଲା, ଭୁଲିବୁନୁ, ମୁଁ ଏବେ ଆସେ, ବାଏ।
3: ଆଜି ଏତେ ଲେଟ୍ କରିଦେଲ ଯେ?
4: ହଁ ହଁ, ଟିକେ କାମ ଥିଲା, ସାର ଦେଇ ଚାଲି ଆସିଲି।
3: ହଉ ଯାଅ, ତୁମେ ଫ୍ରେଶ୍ ହେଇଯାଅ, ମୁଁ ତୁମ ପାଇଁ ଚା ତିଆରି କରିଦଉଛି। କ'ଣ ଫ୍ରେଶ୍ ହେଇ ବସିଗଲ ଟିଭି ଆଗରେ? ଏଇ ନିଆ ଚା।
4: ଆସ ଆସ ସ୍ୱାତି, ବସ। ଲିସା ନାହିଁ କି?
3: ଲିସା ସେ କ'ଣ ରହିବା ପିଲା, କ୍ଲାସ୍ ଅଛି କହି ଚାଲିଲା।
4: ଆଚ୍ଛା,
3: ଏଇ ଜାଣିଛ ରେଡିଓରେ ଆଜି ସେଇ ପାଣି ପ୍ରସଙ୍ଗରେ ଗୋଟିଏ ସୁନ୍ଦର ଆଲୋଚନା ଦଉଥିଲା, ଲିସା ମୁଁ ବସି ଶୁଣୁଥିଲୁ। ଆଚ୍ଛା କହିଲେ ଦେଖି, ଏଇ ଯୋଉ ଜଳ ସମସ୍ୟା, ତାର କ'ଣ କିଛି ସମାଧାନ ନାହିଁ?
4: ନାହିଁ କାହିଁକି, ସବୁ ସମସ୍ୟାର ସମାଧାନ ଅଛି। ପ୍ରଥମେ ଆମକୁ ହିଁ ସଚେତନ ହେବାକୁ ପଡିବ, ତା ସହିତ ଅନ୍ୟମାନଙ୍କୁ ସଚେତନ ବି କରିବାକୁ ପଡିବ।
3: ବିଜ୍ଞାନ ଏତେ ଅସମ୍ଭବକୁ ସମ୍ଭବ କରିପାରୁଛି, ଆଉ ଏଇ ସମସ୍ୟାର ସମାଧାନ କରିପାରନ୍ତା ନାହିଁ?
4: ଏ ସ୍ୱାତି ଶୁଣ, ଏଇ ଦେଖ ଦେଖ ଦେଖ, ଦୂରଦର୍ଶନରେ ତୁମ ପ୍ରଶ୍ନର ଉତ୍ତର ବୋଧେ ଦେଉଛି।
5: ମୁଁ ସୁରେଶ ଚନ୍ଦ୍ର ପଟ୍ଟନାୟକ, ରାଉରକେଲା ଇସ୍ପାତ ଷଡ଼ଯନ୍ତ୍ରରେ ଡେପୁଟି ଜେନେରାଲ ମ୍ୟାନେଜର, ଟାଉନ ଇଞ୍ଜିନିୟରିଂ ୱାଟର ସପ୍ଲାଇ ବିଭାଗରେ ଅବସ୍ଥାପିତ ବର୍ତ୍ତମାନ।
1: ରାଉରକେଲା ଇସ୍ପାତ କାରଖାନା ଗୋଟେ ଏତେ ବଡ଼ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ, ସେଥିରେ ଆପଣ କାର୍ଯ୍ୟରତ। ତେବେ ଏଇଠି ଗୋଟେ ପ୍ରଶ୍ନ ମୋର ନିଶ୍ଚୟ ଉଠେଇବି, ଆମର ଜଳର ବ୍ୟବହାର ଆମେ ଇଣ୍ଡଷ୍ଟ୍ରି ବି ୟୁଜ୍ ହେଉଛି, ତେବେ ଆଜିର ଇଣ୍ଡଷ୍ଟ୍ରିଆଲାଇଜେସନ୍ ଯେଉଁ ହେଉଛି, ମାନେ ଦିନକୁ ଦିନ ଇଣ୍ଡଷ୍ଟ୍ରି ବଢ଼ି ଚାଲିଛି, ତେଣୁ ଜଳର ପରିମାଣ ଏଠି ବି ଆବଶ୍ୟକତାରେ ବଢ଼ିଯାଉଛି, ଏଇ କ୍ଷେତ୍ରରେ କ'ଣ କରାଯିବ ଦରକାର?
5: ଆମେ ଏକମତ ଯେ ଆମେ ଇଣ୍ଡଷ୍ଟ୍ରିଆଲାଇଜେସନ୍ ହେଉଛି, ଆଉ ଇଣ୍ଡଷ୍ଟ୍ରିଆଲାଇଜେସନ୍ ହେଉଛି ସମୃଦ୍ଧିର ଗୋଟିଏ ପଥ, କିନ୍ତୁ ତା ସହିତ ଏଇ ଇଣ୍ଡଷ୍ଟ୍ରିଆଲାଇଜେସନ୍ ସହିତ ପ୍ରତ୍ୟେକ ମୁହୂର୍ତ୍ତରେ ଜଳର ଖର୍ଚ୍ଚକୁ କେମିତି କମ୍ କରାଯିବ, ସେଥିପାଇଁ ଆମର ଯେଉଁ R&D ଅଛି ସିଏ ସବୁବେଳେ ନିରନ୍ତର ସେବା ବ୍ୟସ୍ତ ରହିଛି। ତା ଛଡ଼ା ଦେଖନ୍ତୁ, ଏଇ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ପ୍ରତ୍ୟେକ ଡିପାର୍ଟମେଣ୍ଟର ରିସାଇକ୍ଲିଂ ଅଫ୍ ପ୍ରୋସେସ୍ ୱାଟର୍, ସେଇଟା ପ୍ରତ୍ୟେକ ଡିପାର୍ଟମେଣ୍ଟରେ ଅଲରେଡ଼ି ଷ୍ଟାର୍ଟ ହେଇଛି। ତେଣୁ ଆମର ଏମ୍ ହେଉଛି ଆମେ ମେକଅପ୍ ୱାଟର୍ ଯେତେ ମିନିମମ୍ ଆମେ ୟୁଜ୍ କରିବୁ, ଆଉ ଯେଉଁ ଜଳ ଆମେ ୟୁଜ୍ କରୁଛୁ ପ୍ଲାଣ୍ଟର ଇଣ୍ଡଷ୍ଟ୍ରିଆଲ ୟୁଜ୍ରେ, ସେଇ ଜଳ ଯେତେବେଳେ ୟୁଜ୍ ସରୁଛି ପୁଣି ଥରେ ତାକୁ ରିସାଇକ୍ଲିଂ କରାହେଉଛି। ତେଣୁ ଏଇଥିରୁ ସୂଚାଇ ଦେଉଛି ଯେ ବର୍ତ୍ତମାନର ଟେକ୍ନୋଲୋଜି, ବର୍ତ୍ତମାନର ପ୍ରୋସେସ୍, ବର୍ତ୍ତମାନର ରିସାଇକ୍ଲିଂ ମେଥଡ୍, ବର୍ତ୍ତମାନର ଯେଉଁ ଜଳର ଅପଚୟକୁ ରୋକିବା ପାଇଁକା ଯେଉଁ ପଦକ୍ଷେପ ନିଆହେଉଛି, ଏହାଦ୍ୱାରା ଅଲରେଡ଼ି ଆମେମାନେ ଯେତିକି ଜଳ ଖର୍ଚ୍ଚ କରୁଥିଲୁ ଗୋଟେ ଟନ୍ ଇସ୍ପାତ ଉତ୍ପାଦନରେ, ତାହାର ଅଧାକୁ ଆମେ କମେଇ ସାରିଲୁଣି। ତେଣୁ ମୋର ଦୃଢ଼ ବିଶ୍ୱାସ, ଯଦିଓ ବି ଆମେ ଇଣ୍ଡଷ୍ଟ୍ରିଆଲାଇଜ୍ ହେଉଛେ, କିନ୍ତୁ ଯଦି ଠିକ୍ ଭାବରେ ଆମେ ଆମର ସବୁ ମେସିନାରୀ ମେଣ୍ଟେନ୍ କରିବା, ଆମେ ଯଦି ଠିକ୍ ଭାବରେ ସବୁ ପଦ୍ଧତିକୁ ଅନୁସରଣ କରିବା, ତାହେଲେ ଇଏ ନିଶ୍ଚିତ ଭାବେ ଜଳର ଖର୍ଚ୍ଚ ବଢ଼ିବନି, ରାଧର ଜଳର ଖର୍ଚ୍ଚ କମିବ।
1: ସାର୍ ବର୍ତ୍ତମାନ ଦେଖୁଛେ କି ଜଳ ପ୍ରଦୂଷଣ କେମିତି କେଉଁ କେଉଁ ମାଧ୍ୟମରେ ହେଉଛି, ଆଉ ଏହାର କାରଣଟା କ'ଣ?
5: ଜଳ ଆମର ମଧୁର ଜଳ ଯେଉଁ ନଦୀ ନାଳରେ ଅଛି, ତାର ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଆମର ଯେଉଁ କାରଖାନାମାନେ, ସେମାନେ ଯଦି ଠିକ୍ ଭାବରେ ତାଙ୍କର ଜଳକୁ ବିଶୋଧିତ କରି ନଦୀକୁ ଛାଡ଼ିବେ, ତାହେଲେ ନିଶ୍ଚିତ ଭାବେ ସିଏ ଗୋଟିଏ ପଦକ୍ଷେପ ଯିଏକି ପ୍ରଦୂଷଣକୁ ରୋକିପାରିବ। ତା ଛଡ଼ା ଟିକିଏ ଆଗରୁ ମୁଁ ଆପଣଙ୍କୁ କହୁଥିଲି, ଆମେ ଜଳ ଛାଡ଼ିବା ପାଇଁକା ପ୍ରଶ୍ନ ଉଠିବ କୁହେଁକି, ଆମେ ଯେଉଁ ଜଳ କାରଖାନାର ବ୍ୟବହାର ପାଇଁ ନେଉଛେ, ସେ ଜଳକୁ ଯଦି ଆମେ ଟୋଟାଲି ରିସାଇକ୍ଲିଂ କରି ପୁଣି ଥରେ କାରଖାନାରେ ବ୍ୟବହାର କରିବା, ସେଠି ଆମର ଦୂଷିତ ଜଳ ନଦୀକୁ ଛାଡ଼ିବାର ପ୍ରଶ୍ନ ହିଁ ଉଠୁନାହିଁ। ତେଣୁ
1: ଏଇଟା କେତେ ଖର୍ଚ୍ଚ, କେତେ କଷ୍ଟଲି, ଏଇଟା କେତେ ଏଫୋର୍ଡେବୁଲ?
5: ଦେଖନ୍ତୁ, ଇଏ ବେଶୀ କିଛି କଷ୍ଟଲି ନୁହଁ, କିନ୍ତୁ ଯେତେବେଳେ ପୃଥିବୀରେ ପାଣିର ସଙ୍କଟ ଆସିବ, ତାଠୁ ଭଳି ଜିନିଷ ଆଉ କିଛି ନାହିଁ। ତେଣୁ ବର୍ତ୍ତମାନ ପ୍ରୋସେସ୍ରେ ଖାଲି ଭାରତବର୍ଷ ନୁହେଁ, ପୃଥିବୀର ବହୁତ ଦେଶରେ ଏହି ପଦ୍ଧତି ଅନୁସରଣ କରିଲେଣି।

0: ଆଣ୍ଡ ଏଇ ପଦ୍ଧତି ଆମକୁ ସୂଚାଇ ଦେଉଛି ଯେ ଏହି ହିଁ ଆମକୁ ଆମର ସିଭିଲାଇଜେସନକୁ ଏ ପୃଥିବୀରେ ରହିବାକୁ ହେଲେ ଆମକୁ ଏହି ପଦ୍ଧତି ଆଜିଠାରୁ ଅନୁସରଣ କରିବା ନିହାତି ଭାବେ ଅନିବାର୍ଯ୍ୟ।
1: ଶେଷରେ କ'ଣ ଟିପ୍ସ ଦେବେ, କ'ଣ ବାର୍ତ୍ତା ଦେବେ ସମୁଦାୟ, ମାନେ ଗୋଟେ ସରକାରୀ ସ୍ତରରେ, ଘରୋଇ ସ୍ତରରେ, କୌଣସି NGO ସ୍ତରରେ, ବା ଇଣ୍ଡିଭିଜୁଆଲ ପ୍ରତ୍ୟେକ ଗୋଟେ ଗୋଟେ ବ୍ୟକ୍ତି ସ୍ତରରେ କେମିତି ଜଳକୁ ସଂରକ୍ଷଣ କରାଯାଇପାରିବ ଶେଷରେ?
0: ଦେଖନ୍ତୁ, ପ୍ରତ୍ୟେକ ବ୍ୟକ୍ତି ସ୍ତରରେ ବା ଇଣ୍ଡିଭିଜୁଆଲ ଷ୍ଟେଜରେ ଆମେମାନଙ୍କର ସବୁଠାରୁ ବଡ଼ କର୍ତ୍ତବ୍ୟ ହେଉଛି ଆମେ ଜଳକୁ ଅପଚୟ ଯେମିତି ଭାବରେ ହିଁ ବନ୍ଦ କରିବା, ୱେଷ୍ଟ କରିବାନି। ଯେଉଁଠି ଧର ଆମେ ଗୋଟିଏ ଗିଲାସ ପାଣିରେ ମ୍ୟାନେଜ୍ କରିପାରୁଛେ, ଯେମିତି ମୁଁ ଆପଣଙ୍କୁ ପୁଣି ଥରେ ଗୋଟିଏ ଉଦାହରଣ ଦେବି, ଆପଣ ଯଦି ଆରବ ଦେଶ ସମୟରେ ଯଦି କେବେ ଯିବେ, ଯଦି କାହା ଘରେ ଗେଷ୍ଟ ହେବେ, ସିଏ ଆପଣଙ୍କୁ ପାଣି ଫୁଲ୍ ଗ୍ଲାସ୍ ଦେବେ ନାହିଁ। ଯେତିକି ପାଣି ଆପଣ ପିଇବେ ସେତିକି ପାଣି ଆପଣଙ୍କୁ ଅଧା ଗ୍ଲାସ୍ ପାଣି ଦେବେ, ଆପଣ ଅଧା ଗ୍ଲାସ୍ ପାଣି ପିଇ ସାରିଲା ପରେ ଆଉ ଅଧା ଗ୍ଲାସ୍ ଦେବେ। କିନ୍ତୁ ଆମେ ଏଇଠି ଆମର କନସେପ୍ଟରେ ମୁଁ କହୁଛି, ଆମର ଗୋଟେ ରହିଛି, ଆମେ ପାଣି ଗ୍ଲାସ୍ ମାଗିଲେ ଜଣେ ଲୋକ ଢୋକେ ପିଉ କି ଅଧ ଢୋକେ ପିଉ, ତ ଆମେ ସେତେବେଳେ ପାଣି ଗୋଟିଏ ଗ୍ଲାସ୍ ତା ପାଖକୁ ହାତକୁ ବଢ଼ଉଛେ ଆଉ ଦେଖୁଛେ ସିଏ ଗୋଟିଏ ଢୋକ ପିଉଛନ୍ତି ଆଉ ସେ ରେଷ୍ଟ ପାଣିଟା ଆମେ ପିଙ୍ଗୁଛେ। ଇଏ ଗୋଟିଏ ମୁଁ ଆପଣଙ୍କୁ ଉଦାହରଣ ଦେଉଛି, ଆମେ ବ୍ୟକ୍ତିଗତ ସ୍ତରରେ ଜଳ ଅପଚୟକୁ କେମିତି ଭାବେ କମ୍ କରିପାରିବା। ଆମର ଅନେକ ଜାଗାରେ ଆମେ ଦେଖୁଛେ ଜଳ ୱେଷ୍ଟ ହେଇକିରି ବାହାରି ଯାଉଛି, ଯଦି ଆମେମାନେ ପ୍ରତ୍ୟେକ ଆମମାନଙ୍କର ଘରେ ଗୋଟିଏ ଗୋଟିଏ ରେନ୍ ୱାଟର୍ ହାର୍ଭେଷ୍ଟିଂ ତାକୁ କୁହାଯାଏ। ବର୍ତ୍ତମାନ ବହୁତ ଜାଗାରେ ଦେଖନ୍ତୁ ରେଗୁଲେସନ୍ ଆସିଗଲାଣି, ବିଲ୍ଡିଂ ପ୍ଲାନ୍ ସହିତ ଆପଣଙ୍କର ରେନ୍ ୱାଟର୍ ହାର୍ଭେଷ୍ଟିଂର 1000 ସ୍କୋୟାର୍ ଫିଟ୍ ଲ୍ୟାଣ୍ଡରେ ଯଦି ଆପଣ ପ୍ଲିନ୍ଥ ଏରିଆରେ କନଷ୍ଟ୍ରକ୍ସନ୍ କରୁଛନ୍ତି, ତାହେଲେ 10% ଲ୍ୟାଣ୍ଡ ରେନ୍ ୱାଟର୍ ହାର୍ଭେଷ୍ଟିଂ ପାଇଁକା ଆପଣଙ୍କୁ ଛାଡ଼ିବା ନିହାତି ଜରୁରୀ ହେଉଛି। ତେଣୁ ସେହି ଦୃଷ୍ଟିରୁ ଆମେମାନେ ସମସ୍ତେ ଯଦି ଆମର ଘର ତିଆରି କଲାବେଳେ କିଛି ଗୋଟେ ପୋର୍ସନ୍ ଆମେ ଛାଡ଼ିକି ବା ସେହି ଜାଗାରେ ଆମର ଯେତେ ଯାକ ବର୍ଷା ଜଳ ସେ ଭିତରେ ଭିଜିବ ଆଉ ମାଟି ତଳକୁ ଯିବ, ତାହେଲେ ଇନଡାଇରେକ୍ଟଲି ଆମେ ସମସ୍ତେ ଗ୍ରାଉଣ୍ଡ ୱାଟର ଯେଉଁ ଖସି ଖସି ଯାଉଛି, ଭୂମି ତଳର ଭୂପୃଷ୍ଠ ତଳ ଜଳର ସ୍ତର ଯେଉଁ କମି କମି ଯାଉଛି ତାକୁ ଆମେ ରୋକିପାରିବା, କମ୍ ସେ କମ୍ କମିବାଟାକୁ ବନ୍ଦ କରିଦେଇପାରିବା, ବଢ଼ିବାକୁ ଚେଷ୍ଟା ତ ରଖିବା। କିନ୍ତୁ ଏବେ ଯେଉଁ ଦ୍ରୁତ ଗତିରେ ପ୍ରତି ବର୍ଷ 2-3 ଫିଟ୍ ତଳକୁ ପାଣି ଖସି ଯାଉଛି, ସେଇଟାକୁ ତ ରୋକିପାରିବା, ଇଏ ଗୋଟିଏ ଆମର ବ୍ୟକ୍ତିଗତ ଭାବରେ ଆମେ କରିପାରିବା।
1: ମାଇଣ୍ଡସେଟ୍ କେମିତି ଦରକାର, ଲୋକଙ୍କର ମନ ଭିତରେ ଗୋଟେ ପଜିଟିଭ୍ ଆଟିଚ୍ୟୁଡ଼୍, ୟା ପ୍ରତି ପଜିଟିଭ୍ ଆପ୍ରୋଚ୍ ଗୋଟେ କେମିତି ଆସିବ, କ'ଣ ମାନେ କ'ଣ ଗୋଟେ ଜିନିଷ ଗୋଟେ ଦରକାର ଯେଉଁଟା କି ମାନେ ଇଣ୍ଡିଭିଜୁଆଲ୍ ସ୍ତରରେ ଗୋଟେ ଗୋଟେ ସେଭଳିଆ ମନୋଭାବ ଆସିବ, ମନୋଭାବଟା କାହିଁକି ଆସୁନି ଲୋକଙ୍କ ଭିତରେ?
0: ଦେଖନ୍ତୁ, ମନୋଭାବ ଆସିବା ପାଇଁକା ଗୋଟେ ସଚେତନତା ବୃଦ୍ଧି କରିବା ଦରକାର, ଆଉ ସଚେତନତା ବୃଦ୍ଧି କରିବା ପାଇଁକା ଏମିତି କିଛି ମିଡ଼ିଆ ହଉ, ଯେଉଁ ମିଡ଼ିଆ ଥ୍ରୁରେ ଆମେମାନେ ଏଇ ଜିନିଷକୁ ଆମେ ଜନସମୂହଙ୍କ ପାଖରେ ପହଞ୍ଚାଇ ପାରିବୁ ଯେ ଜଳ ନଥିଲେ ଏଇଭଳି ଭାବରେ ପରିସ୍ଥିତି ଆସିବ, କିମ୍ବା ଜଳ କମିଗଲେ ଏଇଭଳି ଭାବରେ ପରିସ୍ଥିତି ଆସିବ, କିମ୍ବା ବିଶୁଦ୍ଧ ଜଳ ନ ପାଇଲେ ଆମେ ଦୂଷିତ ଜଳ ପିଇବା ଯୋଗୁଁ ଆମକୁ ଏଇ ଟାଇପ୍ର ସବୁ ଦେହ ଖରାପ ହେବ, ବେମାର ଆସିବ, ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେବା। ତା ଛଡ଼ା ଆମେ ଜଳକୁ କିଭଳି ଭାବରେ

0: ସଚେତନତା ଆମକୁ ଜଳ ଅପଚୟକୁ କମ୍ କରିବାରେ କିମ୍ବା ପୁରା ଶୂନ୍ୟ କରିବାରେ ସହାୟକ ହେବ। ତେଣୁ ମୁଁ ଦୁଇଟି ଜିନିଷ ଭିତରେ କହିବି, ବିନ୍ଦୁରୁ ସିନ୍ଧୁ ସୃଷ୍ଟି ହୋଇଛି, ସେହିଭଳି ଭାବରେ ବିନ୍ଦୁ ବିନ୍ଦୁ ଜଳକୁ ବି ସଂରକ୍ଷଣ କରିବାର ଯଦି ଆମେ ମନୋଭାବ ସୃଷ୍ଟି କରିବା, ଆମେ ନିଶ୍ଚିତ ଭାବେ ବହୁତ କିଛି ଜଳ ସଂରକ୍ଷଣ ବି କରିପାରିବା।
1: ଆପଣଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଛନ୍ତି ଆଜିର ଏହି ସ୍ପେଶାଲ କାର୍ଯ୍ୟକ୍ରମ ତରଫରୁ, ତେଣୁକରି ଆକାଶବାଣୀ ରାଉରକେଲା ତରଫରୁ ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।
2: ପ୍ରକୃତରେ ଏ ଜଳ ସଙ୍କଟ ଏବେ ଗୋଟେ ବଡ ସଙ୍କଟ ହେବାକୁ ବସିଲାଣି।
3: ଆଉ ନୁହେଁ ତ କ'ଣ, ଏବେ ତୁମେ କୁହ ତ, ଆମେ ଆମର ଜାଣତରେ ଅବା ଅଜାଣତରେ କେତେ ପାଣି ନଷ୍ଟ କରୁଛନ୍ତି, କେତେ କେତେ ପାଣି ଦୂଷିତ ହେଉଛି ଏଇ କଳକାରଖାନାର ପ୍ରଦୂଷଣ ଯୋଗୁଁ।
2: ହଁ, ଏଇ କଳକାରଖାନା ଗୁଡ଼ିକ ଯଦି ସୁଚାରୁ ରୂପେ ଜଳର ସଦୁପଯୋଗ କରିପାରନ୍ତେ ତାହେଲେ କିଛି ମାତ୍ରାରେ ଏ ସମସ୍ୟାର ସମାଧାନ ତ ହୋଇପାରନ୍ତା।
3: ଠିକ କଥା, କେତେ ବୁଦ୍ଧି ତୁମର।
2: ଆଉ ନୁହେଁ ତ କ'ଣ, ଏଇ ଶୁଣ ନା, କାଲି ପୁରା ତୁମର ଛୁଟି, ଚାଲ ନା କାଲି ଟିକେ ସମୁଦ୍ର ଆଡ଼େ ବୁଲିଯିବା।
3: ସମୁଦ୍ର ଆଡ଼େ?
2: ଏ କୁହ ନା, ଯିବା ପ୍ଲିଜ।
3: ହଉ, ନିଶ୍ଚୟ ଯିବା।
2: ସତରେ? ସୋ ସୁଇଟ।
3: ହଁ ଯିବା, ନିଶ୍ଚୟ ଯିବା। ଆରେ ସ୍ୱାତି, କ'ଣ ହେଲା? ଏ ନିଅ ପାଣି ନିଅ।
2: କାଶଟା ହଠାତ୍ ଉଠିଲା କାହିଁକି ଜାଣି, ଓଃ ଜୀବନ ପଶିଲା ଜାଣ, କଥାରେ ଅଛି ପରା ଜଳ ହିଁ ଜୀବନ।
3: ଆଚ୍ଛା, ଏଇ ଜଳ, ଏଇ ପାଣି ଏମିତି ପାଉଚରେ ବଟଲରେ ମିଳିବ ବୋଲି ତମେ କେବେ କଳ୍ପନା କରିଥିଲ? ହେଲେ ଆଜି ମିଳୁଛି।
2: ହଁ, ସମୟ ସହିତ ସବୁକିଛି ବଦଳିଛି, ଖାଲି ବାକି ଅଛି ଆମକୁ ବଦଳିବା।
3: ଖାଲି ଆମେ ନୁହେଁ ସତୀ, ଆମ ସମସ୍ତଙ୍କୁ ବଦଳିବାକୁ ପଡ଼ିବ, ସଚେତନ ହେବାକୁ ପଡ଼ିବ, ଆମର ଜୀବନ ବଞ୍ଚାଉଥିବା ଏଇ ଜଳକୁ ବଞ୍ଚାଇବାକୁ ପଡ଼ିବ, ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ପଡ଼ିବ। ତାପରେ ହୁଏତ ଆମେ ଜଳ ସଙ୍କଟ ଭଳି ସଙ୍କଟରୁ ଆମେ ଆମର ଏ ପୃଥିବୀ ବଞ୍ଚିପାରିବ। ତା ନହେଲେ ନା ଥିବା ଆମେ, ନା ଥିବ ଏ ଜୀବଜଗତ, ନା ଏ ପୃଥିବୀ।
2: ହେଇ ଦେଖ ତ ସେଇ ସମୁଦ୍ର ଆଡ଼େ, ବିନ୍ଦୁ ଏ ପାଣି ପାଇଁ ମଣିଷ ବ୍ୟାକୁଳ, ଆଉ ଏଠି ସିନ୍ଧୁ କେମିତି ଭାଙ୍ଗୁଛି ତାର ଲହଡ଼ି।
3: ଲହଡ଼ି ଭାଙ୍ଗୁନି ସତୀ, ବରଂ କହୁଛି ବିନ୍ଦୁରୁ ସିନ୍ଧୁ ଯାଏ ଲମ୍ବିଛି ଜୀବନର ପଥ, ବିନ୍ଦୁରୁ ସିନ୍ଧୁ ଯାଏ ସଭିଏଁ ତୃଷାର୍ଥ, ସଭିଏଁ ଶୋଷିଲା। ଆହୁରି କହୁଛି ବୁନ୍ଦାଏ ବୁନ୍ଦାଏ ବଞ୍ଚାଇ ରଖ, ବଞ୍ଚାଇବାକୁ କାହାର ଜୀବନ, ଗଢ଼ିବାକୁ କାହାର ଭବିଷ୍ୟତ, କାରଣ ଜଳ ହିଁ ଜୀବନ।

ଏଥିରେ ଶୁଣିବେ କିଷାନ ଗୀତ, ପରିବେଷଣ କରିଛନ୍ତି ସାଧୁ କିଷାନ ଏବଂ ସାଥୀ। ସକାଳ 9ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଇତିମଧ୍ୟରେ